ଆକାଶବାଣୀ କେନ୍ଦୁଝର ଶ୍ରୋତାବନ୍ଧୁ, ମନରେ ଭକ୍ତି, ଶାନ୍ତି ଓ ଆଧ୍ୟାତ୍ମିକ ଚେତନା ସଞ୍ଚାର କରିପାରେ ଭକ୍ତି ସଙ୍ଗୀତ। ଈଶ୍ୱରଙ୍କ ନାମସ୍ମରଣରେ ପବିତ୍ର ହେଉ ଆମ ଜୀବନ। ଭକ୍ତିର ଏହି ମଧୁର ଆସରରେ ନିଜକୁ ସମର୍ପିତ କରି ପ୍ରଭୁଙ୍କ ଦିବ୍ୟ ନାମକୁ ଜପ କରିବା। ଆସନ୍ତୁ ଶୁଣିବା କେତୋଟି ଭକ୍ତି ଗୀତ। ପ୍ରଥମେ ଶିଳ୍ପୀ ମହାପାତ୍ର ମିନତୀ ଭଞ୍ଜ, ଗୀତ ରଚନା ନିରଞ୍ଜନ ରାଉତ। ମୋର ଆଖିରେ ପଡ଼ିଛି ମାୟାର ତାଲା ଚୋକା ଡୋଳା।

ତୁମେ ହିଁ ମୋର ଆସିବାର କାରଣ, ତୁମେ ହିଁ ମୋର ଫେରିବାର କାରଣ। ଶିଳ୍ପୀ ଶରତ ନାୟକ କଣ୍ଠରେ ଦେବୀଦତ୍ତ ମହାନ୍ତିଙ୍କ ରଚନା।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତି ଗୀତ ସାଲବେଗଙ୍କ ରଚନାରୁ ଗାଇଛନ୍ତି ଶିଳ୍ପୀ ସୁମିତା ଗରାବଡ଼ୁ।

0: ଏଇଠି ଶେଷ କରୁଛୁ ଆଜିର ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଆକାଶବାଣୀ କେନ୍ଦୁଝର ଶୁଣନ୍ତୁ ଅନୁଚିନ୍ତା, ରିଲେ କରୁଛୁ ଆକାଶବାଣୀ କଟକରୁ।
1: ଆକାଶବାଣୀ କଟକ ଶୁଣନ୍ତୁ ଅନୁଚିନ୍ତା, ଉପସ୍ଥାପନା କରିଛନ୍ତି ଶାନ୍ତନୁ କୁମାର ରଥ।

ଆପଣଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ବେଳେବେଳେ ଯୁକ୍ତିବାଦୀ ମନ ପ୍ରଶ୍ନ କରେ, ଶ୍ରୀଜଗନ୍ନାଥ ଯଦି ଏଡ଼େ ବିଚିତ୍ରକର୍ମା, ତେବେ ସେ କଳା ପାହାଡ଼ର ଆକ୍ରମଣକୁ ବରଦାସ୍ତ କଲେ କିଭଳି? ବାରମ୍ବାର ଯବନମାନଙ୍କର କଦର୍ଥନା ସହିଲେ କିଭଳି? କାହିଁ କିଛି ତ କରିପାରିଲେ ନାହିଁ। ସତ କଥା, ଜଗନ୍ନାଥଙ୍କ ବିଗ୍ରହକୁ ଏହିଭଳି ସମୟମାନଙ୍କରେ ସୁରକ୍ଷା ଦେବା ପାଇଁ ତାଙ୍କ ସେବକମାନେ ବିଭିନ୍ନ ଗୋପନୀୟ ସ୍ଥାନକୁ ନେଇଛନ୍ତି। ମନରେ ପ୍ରଶ୍ନ ଆସେ, ଯେଉଁ ଠାକୁର ନିଜେ ନିଜକୁ ରକ୍ଷା କରିପାରନ୍ତି ନାହିଁ, ସେ ଆମକୁ କ'ଣ ଉଦ୍ଧାର କରିବେ? ଯୁକ୍ତି ଦୃଷ୍ଟିରୁ ଏ ପ୍ରଶ୍ନଟି ଠିକ୍, କିନ୍ତୁ ଆଧ୍ୟାତ୍ମିକ ବିଚାରରେ ଏ ପ୍ରଶ୍ନର କୌଣସି ଅର୍ଥ ନାହିଁ। ଠାକୁର କ'ଣ ମୂର୍ତ୍ତିରେ ଥାନ୍ତି? ସେ ଥାନ୍ତି ଆମ ବିଶ୍ୱାସରେ। ଆମେ ଯଦି କହିବା କ'ଣ ଏ ବଡ଼ ଦେଉଳ, କ'ଣ ଏ କାଠର ଦେବତା, ଆମ ପାଖରୁ ଠାକୁର ଉଭେଇଯିବେ। ଅଥଚ ସେହି ଠାକୁରଙ୍କୁ ଦେଖି କାହାର ଦେହ ଜ୍ଞାନ ରହୁନାହିଁ। କିଏ ଅଧୀର ହୋଇ ଉପରକୁ ହାତ ଟେକି ନାଚୁଛି, କିଏ ଠିଆ ହୋଇ ଚାହିଁଛି, ଆଖିରୁ ଧାରଧାର ଲୁହ ବୋହିଯାଉଛି, କାହାର କଣ୍ଠ ବାଷ୍ପାକୁଳ ହୋଇଯାଉଛି। ସବୁ ଲୋକଙ୍କର କ'ଣ ଏକଥା ହୁଏ ନା ସବୁ ଲୋକଙ୍କର ବ୍ୟାକୁଳତା ସମାନ? କିଏ ଲୋକଙ୍କୁ ଦେଖାଇବା ପାଇଁ ବିଚିତ୍ର ବେଶଟିଏ ପଡ଼ିଛି, କିନ୍ତୁ ଆଉ ଜଣେ ଠାକୁରଙ୍କୁ ଦୂରରୁ ଦେଖି ଏକାନ୍ତରେ ତାଙ୍କ ଭାବରେ ଭାବିତ ହୋଇ ଲୁହ ଗଢ଼ଉଛି। ସମସ୍ତଙ୍କୁ ଠାକୁରଙ୍କ ରୂପ ତ ଏକାପରି ଦିଶୁଛି, କିନ୍ତୁ ଦେଖନ୍ତୁ ପ୍ରତ୍ୟେକଙ୍କର ଅନୁଭବ କିଭଳି ଭିନ୍ନ ଭିନ୍ନ। ମୋ ଭିତରେ ଭାବ ଯେତିକି ଅଛି ତାରି ଆଧାରରେ ମୁଁ ଠାକୁରଙ୍କୁ ଦେଖୁଛି, ଆପଣଙ୍କ ଭିତରେ ଯେତିକି ଭାବ ଅଛି ତାରି ଆଧାରରେ ଆପଣ ଦେଖୁଛନ୍ତି ଠାକୁରଙ୍କୁ। ତେବେ ଗୋଟିଏ କଥା ଆମେ ବାରମ୍ବାର ଶୁଣିଛୁ, ଠାକୁରଙ୍କ ପାଖରେ ପହଞ୍ଚିବା ପାଇଁ ଯେତିକି ଭାବ ଲୋଡ଼ା, ସେତିକି ଯଦି ଭାବ ଅଛି ଭିତରେ, ତେବେ ଅନୁଭବରେ ଆସିଯିବେ ଠାକୁର। ଏହି ଅନୁଭବରେ ଆସିଥିବା ଅବସ୍ଥାରେ ହିଁ ଭୋକିଲା ବନ୍ଧୁ ମହାନ୍ତିଙ୍କୁ ସୁନାଥାଳିରେ ମହାପ୍ରସାଦ ମିଳିଯାଇଥିଲା, ବାଲିଗାଁ ଦାସ ହାତରୁ ନଡ଼ିଆ ଚାଲିଯାଇଥିଲା। ଏମିତି କେତେ କଥା ଘଟିଛି ତାର ହିସାବ ନାହିଁ। ଜଣେ ଡାକ୍ତର ତାଙ୍କ ପୁଅ ବୋହୂଙ୍କୁ ଧରି ଯାଇଥିଲେ ବଡ଼ଦେଉଳ। ପୁଅ ବିଦେଶରେ ରହେ, ଠାକୁର ଦେଖା ସରିଲା, ଆନନ୍ଦ ବଜାରରେ ବୁଲୁ ବୁଲୁ ପୁଅ ହଠାତ୍ ମନ କଲା ଗୁଆ ଘିଅରେ ହେଇଥିବା କାକରା ମିଳିଲେ ଖାଆନ୍ତେ, ତା ପୁଣି ଠାକୁରଙ୍କ ପାଖରେ ଭୋଗ ଲଗା ହେଇଥିବ। ଡାକ୍ତର ଜଣଙ୍କ ପୁଅ କହିଲେ ତାହା କେଉଁଠୁ ମିଳିବ, ସେ ଦୁର୍ଲଭ ପଦାର୍ଥ, ରାଜା ମନ୍ଦିର ପ୍ରଶାସକ କିମ୍ବା ବଡ଼ ବଡ଼ ସେବକ ରାଜଗୁରୁ ଏମାନଙ୍କୁ ସେସବୁ ମିଳେ, ସାଧାରଣ ଲୋକଙ୍କୁ ତାହା ମିଳିବାର ପ୍ରଶ୍ନ ନାହିଁ। ତୁ ଏମିତି ଦୁର୍ଲଭ ପଦାର୍ଥଟି ଇଚ୍ଛା କଲୁ ଯେ ଆମେ କେଉଁଠୁ ପାଇବା? ସେ ଭୋଗ ତ ମିଳିବାର ନଥିଲା, ଫେରି ଆସିବା ପାଇଁ ସେମାନେ ସଜବାଜ ହେଉଛନ୍ତି। ହଠାତ୍ ଜଣେ ଆସି ପହଞ୍ଚିଲେ ଏବଂ ଏକ ସୁନ୍ଦର ବଡ଼ କାକେରା ଉପରେ କାଜୁ ଦ୍ରାକ୍ଷା ସବୁ ଦିଆହେଇଛି ଡାକ୍ତରଙ୍କ ପୁଅ ହାତରେ ଦେଇଦେଲେ, କହିଲେ ନେ। ସେ କିଏ ତାଙ୍କର ପରିଚୟ ପଚାରିବା ଆଗରୁ ସେ ତୁରନ୍ତ ବାହାରିଗଲେ। କି ଅଦ୍ଭୁତ ଭାବରେ ଘଟଣାଟି ଘଟିଲା କେହି କିଛି ବୁଝିପାରିଲେ ନାହିଁ। କାକରାରୁ ଟିକିଏ ଭାଙ୍ଗି ଦେଖିଲା ବେଳକୁ ଗୁଆ ଘିଅରେ ତିଆରି ସ୍ୱାଦିଷ୍ଟ କାକରା, ମହମହ ବାସ୍ନା ଭାବରେ ବୁଡ଼ିଯାଇ ଆଖିରୁ ଲୁହ ଖସୁଥିଲା ସମସ୍ତଙ୍କର। ଏକଥା କାହାକୁ କହିଲେ କିଏ ବିଶ୍ୱାସ କରିବ? ଏମିତି କେତେ କେତେ ଅନୁଭବ ଅଛି ଭକ୍ତମାନଙ୍କର, ଯେଉଁମାନେ ଅନ୍ତରରେ ଭାବ ଭର୍ତ୍ତି କରି ଯାଇଛନ୍ତି, ନିର୍ମଳ ମନରେ ଠାକୁରଙ୍କର କୃପାକଣିକା ଟିକେ ପାଇବାକୁ ମନ କରିଛନ୍ତି, ତାଙ୍କ ପାଖରେ ଠାକୁର ପହଞ୍ଚି ଯାଇଛନ୍ତି। ସେଠି କାକରାଟିଏ ମାଧ୍ୟମ ମାତ୍ର, ଯିଏ ୟାକୁ ମନଗଢ଼ା କଥା କହି ଉଡ଼େଇ ଦେବାକୁ ଚାହିଁବ ଉଡ଼େଇ ଦେବ, ଯିଏ ବିଶ୍ୱାସ କରିବ ତା ଭିତରେ ଥିବା ଭାବ ଓ ବିଶ୍ୱାସ ଆଉ ଟିକିଏ ବଳ ପାଇଯିବ। ଏମିତି ଅଜସ୍ର ଭାବ ପାହାଡ଼ ପାହାଡ଼ ବିଶ୍ୱାସ ଜଗନ୍ନାଥଙ୍କ ଉପରେ ଆରୋପିତ ହୋଇଛି, ଆଉ ସେ ଭାବ ଓ ବିଶ୍ୱାସଗୁଡ଼ିକ ଆମମାନଙ୍କ ପାଖରୁ ହିଁ ଯାଇଛି। ସେଇଥିପାଇଁ ଠାକୁରମାନେ ଅଧାଗଢ଼ା ହୋଇ ରହିଗଲେ, କବାଟ ଖୋଲିଦେବାରୁ ଶିଳ୍ପୀ ଉଭେଇଗଲେ ବୋଲି ଯେଉଁ କିମ୍ବଦନ୍ତୀଟି ଅଛି, ତାହା ଗୋଟିଏ ସତ୍ୟକୁ ଇଙ୍ଗିତ ଦେଉଛି ଯେ ଗୁଡ଼ାଏ ମତ, ଗୁଡ଼ାଏ ପଥ, ଗୁଡ଼ାଏ ସିଦ୍ଧାନ୍ତ ଆଉ ବିଚାରକୁ ନେଇ ଠାକୁରମାନଙ୍କର ରୂପ କଳ୍ପନା କରି ଅନୁଭବୀ ବିଦ୍ୱାନ ଶିଳ୍ପୀ ବୁଝି ବିଚାରି ଏଭଳି ବିଗ୍ରହକୁ ତିଆରି କରିଛନ୍ତି। ସେଇଥିପାଇଁ ସେ ବିଗ୍ରହ ହୋଇଛନ୍ତି ବିଶ୍ୱଦେବତା ଜଗନ୍ନାଥ। ସେ ମହାଭାବମୟ ଦେବତା ଆମ ପାଖରେ ଭାବ ଅଛି ବୋଲି ଆମ ହୃଦୟକୁ ଛୁଉଁଛନ୍ତି। ଯାହା ପାଖରେ ଭାବଟି ନାହିଁ, ତା ପାଇଁ ସବୁ ଦେବତା କାଠ ବା ପଥର।

ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ଶାନ୍ତନୁ କୁମାର ରଥ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 87ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

କର୍ଦ୍ଦମ ଋଷି ଦେବହୂତିଙ୍କ ସହିତ 100 ବର୍ଷ ସହବାସ କରିବା ପରେ ତାଙ୍କର 9 କନ୍ୟା ଜାତ ହେଲେ। ସେମାନଙ୍କୁ ସେ ମରିଚି ଆଦି 9 ଋଷିଙ୍କୁ ବିବାହ ଦେଲେ। ତାପରେ କର୍ଦ୍ଦମଙ୍କ ଔରସରୁ ଓ ଦେବହୂତିଙ୍କ ଗର୍ଭରୁ ଜନ୍ମ ନେଲେ ସ୍ୱୟଂ ନାରାୟଣ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 87ତମ ଭାଗ। କଣ୍ଠଦାନ କରିଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି। କ୍ଷମା ବ୍ରହ୍ମ, କ୍ଷମା ସତ୍ୟ, କ୍ଷମା ଭୂତ, କ୍ଷମା ଭବିଷ୍ୟ, କ୍ଷମା ତପ ଏବଂ କ୍ଷମା ପବିତ୍ରତା ଅଟେ। କ୍ଷମା ହିଁ ସମ୍ପୂର୍ଣ୍ଣ ଜଗତକୁ ଧାରଣ କରି ରଖିଅଛି। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରିଫ ମକା ଡାଲି ଜାତୀୟ ଫସଲ ଲଗାଯାଇଥିବା ସ୍ଥାନରେ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ବୃଷ୍ଟିପୁଷ୍ଟ ଉଚ୍ଚ ଜମିରେ ବିଭିନ୍ନ ଅଣଧାନ ଫସଲ ଯଥା ଚିନାବାଦାମ, ହରଡ଼, ରାଶି ଇତ୍ୟାଦି ଫସଲ ଲଗାନ୍ତୁ। ସିଡ୍ରିଲ୍ କିମ୍ବା ଦେଶୀ ଲଙ୍ଗଳ ସିଆର ପଛରେ 15x15 cm କିମ୍ବା 20x20 cm ବ୍ୟବଧାନରେ 4x6 cm ଗଭୀରରେ ସିଧା ଧାଡ଼ିରେ ଧାନ ବିହନ ବୁଣନ୍ତୁ। ଧାନ ଚାଷ ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଗଜା ପରୀକ୍ଷା କରି ବିହନ ବ୍ୟବହାର କରନ୍ତୁ। ଶେଷ ଜମି ତିଆରି ସମୟରେ ଏକର ପ୍ରତି 2 ଟନ୍ ଗୋବର ଖତ ପ୍ରୟୋଗ କରନ୍ତୁ। ଧାନ ତଳିରେ ଠିଆ ପାଣି କିପରି ନ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ବର୍ଗମିଟର ପ୍ରତି 10 ଗ୍ରାମ DAP ଓ 10 ଗ୍ରାମ ପଟାସ ସାର ପ୍ରୟୋଗ କରି 50-60 ଗ୍ରାମ ବିଶୋଧିତ ବିହନକୁ ତଳି ପଟାଳିରେ 5 cm ବ୍ୟବଧାନରେ 3 cm ଗଭୀରରେ ବୁଣି ମାଟି ଘୋଡ଼ାଇ ଦିଅନ୍ତୁ। ପନିପରିବା ତଳିଘେରାକୁ ନଡ଼ା ଦ୍ୱାରା ଘୋଡ଼ାଇ ରଖିଲେ ମଞ୍ଜିରୁ ଶୀଘ୍ର ଗଜା ହୋଇଥାଏ। 6 ଧାଡ଼ି ଚିନାବାଦାମ ପରେ 2 ଧାଡ଼ି ହରଡ଼ ସମ ବ୍ୟବଧାନରେ ଅନ୍ତ ଫସଲ ହିସାବରେ ଚାଷ କଲେ ଯବକ୍ଷାରଜାନ ସାର ମିଳିବା ସହିତ ଉପକାରୀ କୀଟମାନଙ୍କର ସଂରକ୍ଷଣ ଓ ବଂଶବୃଦ୍ଧି ହୋଇଥାଏ। ଆଖୁ ଫସଲରେ 4-5 ଗଛ ପତ୍ରଗୁଡ଼ିକୁ ଗୋଟିଏ ସ୍ଥାନରେ ବାନ୍ଧି ରଖନ୍ତୁ ଓ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ସରଳ କିମ୍ବା ମଧ୍ୟମ ଋତୁରେ ଦେଖାଯାଉଥିବା ମରୁଡ଼ିକୁ ଏଡ଼ାଇବା ପାଇଁ ବର୍ଷା ଜଳ ସଂଗ୍ରହ ପ୍ରକଳ୍ପଗୁଡ଼ିକୁ ମରାମତି କରନ୍ତୁ। ଚାଷୀଭାଇମାନେ ଜଳସେଚନ ଓ ଜଳ ନିଷ୍କାସନ ସୁବିଧା ଥିବା ଅଞ୍ଚଳକୁ କାଦୁଆ ତଳିଘେରା ପାଇଁ ଚୟନ କରନ୍ତୁ। ସାମୂହିକ ତଳିଘେରା କରନ୍ତୁ। ତଳିଘେରାକୁ 1.5 m ଓସାର, 10 cm ଉଚ୍ଚତା ଏବଂ ସୁବିଧା ଅନୁସାରେ ଲମ୍ବ ରଖି ଛୋଟ ଛୋଟ ପଟାଳୀ କରନ୍ତୁ। ପଟାଳୀ ମଝିରେ 30 cm ଚଉଡ଼ା ନାଳି ଜଳସେଚନ ପାଇଁ ରଖନ୍ତୁ। ପଟାଳୀର ପ୍ରତି ବର୍ଗମିଟର ପିଛା 40-50 ଗ୍ରାମ ବିଶୋଧିତ ଗଜା ଧାନକୁ ଧାଡ଼ିରେ 5 cm ବ୍ୟବଧାନରେ ବୁଣନ୍ତୁ ଓ ଶୁଖିଲା ଗୋବର ଖତକୁ ଛିଞ୍ଚି ଘୋଡ଼ାଇ ଦିଅନ୍ତୁ। ତଳିଘେରାକୁ ଓଦା ରଖନ୍ତୁ ଏବଂ ଠିଆ ପାଣି କିପରି ନ ରହିବ ସେଥିପ୍ରତି ଯତ୍ନ ନିଅନ୍ତୁ। ହରଡ଼ର ଉନ୍ନତ ଓ ସହଳ କିସମଗୁଡ଼ିକ ହେଉଛି BRG-5, PRG-176, PRG-235, VL-ଅରହର, T-ଅରହର ଇତ୍ୟାଦି। ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ପାର୍ବତୀ, ଆଶା, ଲକ୍ଷ୍ମଣ, ମାରୁତି ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ସରଳ ଅମଳ ହେଉଥିବା କିସମରୁ 8 kg ଏବଂ ବିଳମ୍ବରେ ହେଉଥିବା କିସମରୁ 6 kg ବିହନ ଦରକାର ହୋଇଥାଏ। ବିହନକୁ ବୁଣିବା ଆଗରୁ 1 kg ବିହନରେ 2 ଗ୍ରାମ କାର୍ବେଡ଼ନାଜିମ୍ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମ୍ର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏହା ଶୁଖିଲା ପରେ ବୁଣିବାର ପ୍ରାୟ 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 ଗ୍ରାମ ପ୍ରତି 1 kg ବିହନରେ ଗୋଳାଇ ଉପଚାର କରନ୍ତୁ। ରାସାୟନିକ ବିହନ ବିଶୋଧନ ଏବଂ ରାଇଜୋବିୟମ୍ ଜୀବାଣୁ କଲଚର ଦ୍ୱାରା ବିହନ ଶୋଧନ ମଧ୍ୟରେ ଅତି କମ୍ରେ 7 ଦିନର ବ୍ୟବଧାନ ରହିବା ଉଚିତ।
0: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ଯେ ରାଜ୍ୟର ବରଗଡ଼, ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏସବୁ ଅଞ୍ଚଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, ଢେଙ୍କାନାଳ, କେଉଁଝର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଏବଂ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଏଇଠି କହି ରଖୁଛୁ, କୃଷି ସଂସାର ପ୍ରଚାର କରିବୁ ରାତି 7:30। ଏଥିରେ ଶୁଣିବେ କୃଷି ସମବାୟ ମାଧ୍ୟମରେ ଆତ୍ମନିର୍ଭରଶୀଳତା, ଆଲୋଚିକା ମମତା ପଣ୍ଡା। ଆକାଶବାଣୀ କଟକ, ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: इयम् आकाशवाणी सम्प्रति वार्ताः श्रूयन्ताम्। प्रवाचिका निधिः झा। अथ वार्ताः। प्रधानमन्त्री नरेन्द्र मोदी अद्यारभ्य इण्डोनेशिया, आस्ट्रेलिया, न्यूजीलैण्ड देशानां षड्दिवसीय यात्रायै प्रस्थितः। अस्याः त्रिदेशीय यात्रायाः प्रथमे चरणे असौ अद्य इण्डोनेशिया देशं प्राप्स्यति। प्रधानमन्त्रिणः मोदिनः इयं चतुर्थ इण्डोनेशिया यात्रा वर्तते। अत्रावधेयं यत् स्वयात्रावधौ प्रधानमन्त्री इण्डोनेशिया देशस्य नवनिर्वाचित राष्ट्रपतिना प्रवोवो सुबियान्तो इत्यनेन सह द्विपक्षीय वार्तालापं विधास्यति। सन्धेः प्रगतिमालक्ष्य समीक्षां च करिष्यति। तदीय मुख्याः आधिकारिकाः कार्यक्रमाः जकार्ता नगरे भविष्यन्ति। परम् असौ योग्यकर्ता इति कञ्चन ऐतिहासिकं सांस्कृतिकं च नगरम् अपि गमिष्यति। जकार्ता नगरे प्रधानमन्त्री सुविशालं भारतीय प्रवासी समुदायं सम्बोधयिष्यति। केन्द्रीय गृह एवं सहकारिता मंत्री अमित शाह अद्य नव देहल्याम आयोजितम सहकारिता मंत्रालयस्य पंचमं स्थापना दिवस समारोहम अलंकरिष्यति। मंत्रालयेन ज्ञापितम यत् अयम् समारोहः सहकारात् समृद्धिः इति राष्ट्रिय संकल्पनामाधृत्य विधीयते। अस्मिन् मंगल प्रसंगे श्री शाह अनेकासां प्रमुखाभिनव परियोजनानां शिलान्यासं उद्घाटनं च विधास्यति। एतासु योजनासु 32,200 अन्न संग्रह भण्डाराणां लोकार्पणं, सहकार वनस्य भूमिपूजनं, उत्तर प्रदेश महाराष्ट्र राज्ययोः ट्रिशु कल्चर इति सुविधायै भूमिपूजनं, राष्ट्रिय सहकारी डेटाबेस NCD 3.0 इत्यस्य भौगोलिक चिन्हांकन दूरभाषानुप्रयोगस्य च आरम्भः। जम्मू कश्मीर केन्द्रशासित प्रदेशे प्रचलन्त्याम् वार्षिक श्री अमरनाथजी यात्रायां श्रद्धालूनां महत्सम्मर्धः दृश्यते। यत्र यात्रायाः प्रथमेषु त्रिषु दिनेषु एव 650,000+ जनाः पवित्र गुहा मन्दिरे समागताः। रविवासरे प्रायः 25,000 भक्तैः बाबा बर्फानी इत्यस्य दिव्य दर्शनं विहितम्। इतः पूर्वं द्वितीय दिने प्रायः 20,000 जनाः, उद्घाटन दिवसे च 12,000+ तीर्थयात्रिणः भगवतः दर्शनं लब्धवन्तः। अनेन सहैव जम्मू कश्मीरस्य उपराज्यपालः मनोज सिन्हा श्वः नुवान पहलगाम इति आधार शिबिरस्य निरीक्षणं विधास्यति। सममेव ह्यः तत्र तीर्थयात्रिभ्यः कल्पितानां व्यवस्थानां प्रबन्धानां च सूक्ष्म पुनरीक्षणं तेन कृतम्। देशस्य विशालेषु भूभागेषु प्रावृत् स्थितिः अत्यधिकं तीव्रीभूता सञ्जाता, येन हि अतिवृष्टिः, मेघगर्जनं, विद्युत्पातः, प्रचण्डचक्रवाद्वायुः च प्रचलति। भारतीय ऋतु विज्ञान विभागेन विज्ञापितं यत् आगामिषु चतुर्षु दिनेषु गुजरात राज्यस्य कतिपय भागेषु हरियाणा पंजाब राजस्थानेषु च प्रावृत स्थितिः सर्वथा अनुकूला वर्तते। विभागेनाद्य छत्तीसगढ़ मध्यप्रदेश राजस्थान कर्नाटक उत्तराखंड राज्येषु अतिवृष्टेः पूर्वानुमानं कृतम्। अपरतः आगामिषु द्वित्रिदिनेषु राष्ट्रीय राजधान्यां दिल्ल्यां उत्तर प्रदेशे पंजाबे चंडीगढ़ क्षेत्रे विकीर्ण रूपेण वृष्टिः संभाव्यते। विम्बल्डन टेनिस प्रतिस्पर्धायां गतरात्रौ सर्बिया देशस्य लब्ध प्रतिष्ठेन क्रीडकेन नोवाक जोकोविचेन रूस देशस्य रोमन सफ्यूलिनं पराजित्य पुरुषेकल क्रीडायाः प्रागुपान्त्य चक्रे स्थानं सुरक्षितम्। इतः परम् असौ फेलिक्स नगरे उत डेवी वोचेस इत्यनेन सह क्रीडां करिष्यति इति वार्ताः।
3: कार्यक्रम सुनिछन्ते आकाशवाणी केन्द्रझर केन्द्ररु प्रचारित होउछि 100.1 एफएम रे। ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆଜି ସକାଳ 7:25 ରେ ଶୁଣିବେ ଗୋଟିଏ ଭକ୍ତିଗୀତ।

ଆଦିବାସୀ ସଙ୍ଗୀତ ଶୁଣିବେ। ସକାଳ 7:30ରେ ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କରିବୁ ଶ୍ରୀକ୍ଷେତ୍ର ମାଧୁରୀ। ସକାଳ 8:30ରେ ବିଷୟ ରହିଛି ପୁଷ୍ପାଳକ ସେବା। ନମସ୍କାର କେନ୍ଦୁଝର ପ୍ରଚାର କରିବୁ 8:45ରେ ଉପସ୍ଥାପନା ଦେବାଶିଷ ମିଶ୍ର। ସକାଳ 10:02ରେ ଶୁଣିବେ ଗୀତାଞ୍ଜଳି କାର୍ଯ୍ୟକ୍ରମ। ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ପ୍ରଚାର କରିବୁ ଆଜି ଦିନ 10:30ରେ। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା ଶୁଣିପାରିବେ ଦିନ 1:20ରେ। ଏଥିରେ ରହିଛି ଆଲୋଚନା କୋଟି ଓଡ଼ିଆଙ୍କ ସ୍ପନ୍ଦନ ପ୍ରଭୁ ଶ୍ରୀଜଗନ୍ନାଥ। ଏ ସମ୍ପର୍କରେ ଆଲୋଚନା କରିବେ ସବିତା ବିଶ୍ୱାଳ। ଆଜି 5:00ରେ ଶୁଣିବେ ଚଳଚ୍ଚିତ୍ର ଏବଂ ଆଲବମ୍ ଗୀତର କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। ଯୁବବାଣୀ 5:30ରେ ବନସୁରଭି କାର୍ଯ୍ୟକ୍ରମରେ ଶୁଣିବେ ହୋ ଗୀତ। 6:02ରେ ପରିବେଷଣ କରିବେ ଗଙ୍ଗାରାମ ମୁଣ୍ଡା ଏବଂ ସାଥୀ। 7:00ରେ ଶୁଣିବେ ଆଲବମ୍ ଗୀତ। ଆମ ଚାଷବାସ କାର୍ଯ୍ୟକ୍ରମ ପ୍ରଚାର କରିବୁ 7:30ରେ। ଶୁଣିବେ କେତୋଟି ଦେଶାତ୍ମବୋଧକ ଗୀତ 8:00ରେ। 8:15ରେ ରହିଛି ଲୋକଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସମ୍ବଲପୁରୀ ଗୀତ। 10:00 ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବେ ଖଞ୍ଜଣି, ପରିବେଷଣ କରିବେ ଅଜୟ କୁସୁମାଳିଆ ଏବଂ ସାଥୀ। ସିନେତରଙ୍ଗ କାର୍ଯ୍ୟକ୍ରମ 10:30ରେ। ଶୁଣିଲେ ଆଜିର କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ କେନ୍ଦୁଝର ଆଞ୍ଚଳିକ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ପୁରୀରେ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ। ବୈଠକରେ ପ୍ରଶାସନିକ ସ୍ତରରେ ହୋଇଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯିବ। ରଥ ନିର୍ମାଣଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ବୈଠକରେ ଆଲୋଚନା କରାଯିବ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶୁଭାରମ୍ଭ କରିବେ। ଏହାସହ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ମଧ୍ୟ ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ ତିନି ଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସେହିଭଳି ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ପୁରୀଠାରୁ ପ୍ରତ୍ୟେକ ସୋମବାର ଗୁରୁବାର ଏବଂ ଶନିବାର ଚଳାଚଳ କରିବ ଏବଂ କୋରାପୁଟରୁ ପ୍ରତ୍ୟେକ ମଙ୍ଗଳବାର ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଅତିକ୍ରମ କରିଛି। ବାଲେଶ୍ୱର ନିକଟରେ ଉତ୍ତର ଉପକୂଳ ଓଡ଼ିଶା ଅତିକ୍ରମ କରିଥିବା ଜଣାପଡ଼ିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହି ଅବପାତ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ଗତି କରିବାର ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ଅତିପ୍ରବଳ ବର୍ଷା ହେବା ନେଇ ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ାଠାରେ ସର୍ବାଧିକ 276 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଜି ସକାଳ 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 603.33 ଫୁଟ ରହିଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ 35,137 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ସେହି ସମୟ ମଧ୍ୟରେ ପାୱାର ଚ୍ୟାନେଲ ଦେଇ 17,632 ଘନଫୁଟ ଜଳ ନିଷ୍କାସିତ ହେଉଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ, ସମ୍ବଲପୁର ଏବଂ ସୁବର୍ଣ୍ଣପୁରର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ବନ୍ଦ ରଖାଯାଇଛି। ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ମହାବିଦ୍ୟାଳୟଗୁଡ଼ିକୁ ଆଜି ପାଇଁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସମସ୍ତ ସରକାରୀ ଏବଂ ଘରୋଇ ନିର୍ମାଣ କାର୍ଯ୍ୟକୁ ମଧ୍ୟ କଟକରେ ଆଜି ଦିନକ ପାଇଁ ବନ୍ଦ ରଖିବାକୁ କୁହାଯାଇଛି। ସହରର ନଦୀ ବାଲିଘାଟଗୁଡ଼ିକ ବନ୍ଦ ରଖାଯିବା ସହ ପୁଲିସ ପେଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶିଷ୍ଟ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି 125ତମ ଜନ୍ମବାର୍ଷିକୀ ଅବସରରେ ଦେଶବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେବେ। ଏଥିସହ ସତ୍ସଙ୍ଗ ବିହାରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିବେ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଜଣେ ସମର୍ପିତ ରାଷ୍ଟ୍ରନେତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାନାୟକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଡକ୍ଟର ମୁଖାର୍ଜୀଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ ଭାବେ ସ୍ୱର୍ଗତ ମୁଖାର୍ଜୀଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି।
1: ଡକ୍ଟର ମୁଖାର୍ଜୀଙ୍କର ଜୀବନ ଏ ଦେଶ ପାଇଁ ଏଭଳି ଏକ ଅମୂଲ୍ୟ ଉପହାର ଯାହା ପ୍ରତିଟି ଭାରତୀୟଙ୍କୁ ରାଷ୍ଟ୍ରଭକ୍ତି ଓ ସେବାର ଅନନ୍ତ ପ୍ରେରଣା ଦେଇ ଆସିଥାଏ। ଭାରତୀୟ ଶିକ୍ଷା, ସଂସ୍କୃତି, ପରମ୍ପରା ଓ ରାଷ୍ଟ୍ରବୋଧର ଉତ୍ଥାନ ପାଇଁ ସେ ଯେଭଳି ଭାବରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ଏ କଥାକୁ ତାଙ୍କର ଇତିହାସରୁ ଆମେ ସମସ୍ତେ ଜାଣିଥାଉ। ସମର୍ପିତ ରାଷ୍ଟ୍ରନେତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ମହାନ ଚିନ୍ତକ ଥିଲେ।
0: କଟକର ଇଂରାଜୀ ବନାନକୁ ପରିବର୍ତ୍ତନ କରାଯାଇଛି। ଉଚ୍ଚାରଣ ଆଧାରରେ ଏଣିକି ଇଂରାଜୀରେ KATAKA ଲେଖାଯିବ। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଗେଜେଟ୍ ବିଜ୍ଞପ୍ତି ଆଧାରରେ କଟକ ମହାନଗର ନିଗମ ପକ୍ଷରୁ ନାମ ସଂଶୋଧନ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରାଯାଇଛି। ଫଳରେ ଏଣିକି କଟକ ମହାନଗର ନିଗମ CMC ପରିବର୍ତ୍ତେ KMC ଲେଖାଯିବ। କେନ୍ଦ୍ରୀୟ ଅଷ୍ଟମ ବେତନ କମିଶନର ସଦସ୍ୟ ସଚିବ ପଙ୍କଜ ଜୈନ ଆଜି ଏବଂ ଆସନ୍ତାକାଲି 2 ଦିନ ଧରି ରାଜ୍ୟର ବିଭିନ୍ନ ସଂଗଠନର ପ୍ରତିନିଧି ଏବଂ ହିତାଧିକାରୀଙ୍କ ସହ ମତ ବିନିମୟ କରିବେ। ରାଜ୍ୟର ବିଭିନ୍ନ ବର୍ଗର କର୍ମଚାରୀ, ପେନ୍ସନଧାରୀ ଏବଂ ସରକାରୀ କର୍ମଚାରୀଙ୍କ ବେତନ ବ୍ୟବସ୍ଥା ଉପରେ ସେ ମୂଲ୍ୟାଙ୍କନ କରିବେ। ଭଦ୍ରକ ଜିଲ୍ଲା ତିହିଡ଼ି ଆଗରପଡ଼ା ସମେତ ବିଭିନ୍ନ ଥାନା ପରିସରରେ ନିଶାମୁକ୍ତ ଓଡ଼ିଶା ଅଭିଯାନ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସ୍ତରୀୟ ବରିଷ୍ଠ ପୁଲିସ୍ ଅଧିକାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜନପ୍ରତିନିଧି ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ନିଶା ସେବନର କୁପରିଣାମ ଉପରେ ଆଲୋକପାତ କରିବା ସହ ନିଶାମୁକ୍ତ ଓଡ଼ିଶା ଗଠନରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ବିଷାଦ ରୋଗ ଆଲୋଚକ ଡାକ୍ତର ନୀଳମାଧବ ରଥ।
3: ମାନସିକ ବିଷାଦ ଥଣ୍ଡା ଜ୍ୱର କାଶ ପରି ହୁଏତ ଅତି ସାଧାରଣ। ମନର ଆଶା ପୂରଣ ନହେଲେ, ରୋଗ ଦୁଃଖ ଦୁର୍ଘଟଣାର ଶିକାର ହେଲେ, ପ୍ରିୟ ଆତ୍ମୀୟକୁ ପ୍ରିୟ ବସ୍ତୁକୁ ହରାଇଲେ, ବ୍ୟକ୍ତିଗତ ଅବା ସାମାଜିକ ଚାପର ସମ୍ମୁଖୀନ ହେଲେ ଆମେ ବିଷାଦଗ୍ରସ୍ତ ହୋଇଥାଉଁ। କୁରୁକ୍ଷେତ୍ରରେ ଅର୍ଜୁନଙ୍କର ବିଷାଦ ଯୋଗ ବିଷୟରେ ଆମେ ସମସ୍ତେ ଅବଗତ। ଖବରକାଗଜରେ ବା ଟିଭିରେ ମାନସିକ ବିଷାଦରୁ ଆତ୍ମହତ୍ୟା, ହତ୍ୟା ପ୍ରବଣତା, ଅପରାଧ ପ୍ରବଣତାର ଅନେକ ଘଟଣା ସହ ଆମେ ପରିଚିତ। ବିଷାଦ ଜର୍ଜରିତ ମନରେ ଉଦ୍ବେଗ, ଆଶଙ୍କା, କାର୍ଯ୍ୟ କରିବାର ସ୍ପୃହା ହ୍ରାସ, ଶାରୀରିକ ପୀଡ଼ା ବା ଜ୍ୱଳନର ଅନୁଭୂତି, କାମଶକ୍ତିର କମିଯିବା ଦୃଷ୍ଟିଗୋଚର ହୋଇଥାଏ। ବୀଜାଣୁ ଜନିତ ରୋଗ, କାମଳ ରୋଗ, କେତେ ପ୍ରକାର କର୍କଟ ବା କ୍ୟାନ୍ସର ରୋଗ, ଟିବି ଓ ଅନେକ ଔଷଧ ସେବନ, ନିଶା ମଦ୍ୟପାନ ପାଇଁ ବିଷାଦାବସ୍ଥା ଆମେ ଲକ୍ଷ୍ୟ କରିଥାଉଁ। ସ୍ନେହ ପ୍ରେମରେ ପ୍ରତାରଣା, କୁଟିଳତା, ପାଠ ଓ ପରୀକ୍ଷାରେ ବା କର୍ମକ୍ଷେତ୍ରରେ ଅସଫଳତା ମନୁଷ୍ୟକୁ ବିଷାଦକୁ ଠେଲି ଦେଇଥାଏ। କିନ୍ତୁ ଗମ୍ଭୀର ମାନସିକ ରୋଗ ବିଷାଦ ରୋଗ ଆମେ ସେ ସବୁକୁ କହିବା ଯାହା 2 ସପ୍ତାହରୁ ମାସ ମାସ ବା ବର୍ଷ ବର୍ଷ ଧରି ମନକୁ ଭାରାକ୍ରାନ୍ତ କରେ। ବିଷାଦର ଶାରୀରିକ ଲକ୍ଷଣ ଯେପରିକି ଭୋକ ନହେବା, ନିଦ ନହେବା, କାହା ସଙ୍ଗେ ନ ମିଶିବା, ବାରମ୍ବାର ଦୁଃଖ ଘଟଣା ବିଷୟରେ ବିନା କାରଣରେ ଦୁଃଖକୁ ରୋମନ୍ଥନ କରିଚାଲିବା, ନିଜକୁ ଅଯୋଗ୍ୟ ଭାବିବା, ନିଜକୁ ଦୋଷ ଦେବା, ଜୀବନକୁ ନିରର୍ଥକ ଭାବି ବସିବା, ନିଜକୁ ବିଷାଦରୁ ମୁକ୍ତି ପାଇଁ ଆତ୍ମହତ୍ୟାର କଳ୍ପନା ଜଳ୍ପନା ଅବା ପ୍ରଚେଷ୍ଟା କରିବା, ଏସବୁକୁ ଆମେ ଗମ୍ଭୀର ବିଷାଦ ରୋଗର ବିଭିନ୍ନ ଲକ୍ଷଣ ଭାବେ ଚିହ୍ନିବା। ବିଷାଦ ରୋଗୀ ଆଗକୁ ବା ମୁକ୍ତିର ଅନ୍ୟ ରାସ୍ତା ଭାବିପାରେ ନାହିଁ, ଜୀବନର ଅନ୍ୟ ଲକ୍ଷ୍ୟ ବିଷୟରେ ସେ ଆଗକୁ ଭାବିପାରେ ନାହିଁ। କବି ଭାଷାରେ ଭାବି ବସେ ସେ, ଜୀବନ କି ଖାଲି ନିରାଶାର ବାଲି, ମରୁ ମରିଚିକା ସ୍ନେହ ପ୍ରୀତି। ରୋଗୀ ଚୁପ୍ ନିସ୍ତେଜରେ ବସି ରହେ, ଖାଦ୍ୟ ରୁଚେ ନାହିଁ, ନିଦ ନଥାଏ, ଆଖିରେ ଲୁହ, ଛାତିରେ କୋହ, ଅସୀମ ଶାରୀରିକ ଯନ୍ତ୍ରଣା ଅନୁଭବ କରେ, ଅବା ସବୁବେଳେ ଅସ୍ଥିରତା, ଆଉ ଆଗକୁ ରାସ୍ତା ନାହିଁ, ଆଉ ଏ ରାତି ପାଇବ ନାହିଁ, ଖାଲି ଅନ୍ଧାର ଆଉ ଅନ୍ଧାର, ରୋଗୀ ନିରାଶାରେ ବୁଡ଼ି ରହେ। କେତେକ ସ୍ଥଳେ ଅପ୍ରାକୃତିକ ବିଷାଦରେ ରୋଗୀ ବେଶୀ ଖାଏ, ଶୁଏ, ଅତ୍ୟନ୍ତ ଚଞ୍ଚଳ ହୁଏ, ଯାହା ଆମେ ଅସ୍ୱାଭାବିକ ବିଷାଦ କହିପାରିବା। କିଛି ଲୋକ ଅନ୍ତରର ବିଷାଦକୁ ଲୁଚାଇ ରଖି ବାହାରେ ଖୁସି ଦେଖେଇବା ପ୍ରବଞ୍ଚନା କରନ୍ତି ଓ ହଠାତ୍ ଜୀବନ ଯୁଦ୍ଧରୁ ପରାସ୍ତ ହୋଇ ଆତ୍ମହତ୍ୟାର ପ୍ରଚେଷ୍ଟା କରିଥାନ୍ତି। ମଧୁମେହ, ଉଚ୍ଚ ରକ୍ତଚାପ, ହୃଦଘାତ ବା ମସ୍ତିଷ୍କର ପ୍ରଦାହ ପରେ ବିଷାଦ ରୋଗ ଆସେ। ବିଷାଦ ରୋଗ ମାନସିକ ରୋଗ ମ୍ୟାନିକ୍ ଡିପ୍ରେସିଭ୍ ସାଇକୋସିସ୍ ବା ଉନ୍ମାଦ ବିଷାଦର ଏକ ଅଂଶ ହୋଇପାରେ। ବୃଦ୍ଧାବସ୍ଥାରେ ବିଷାଦ ରୋଗ ସଙ୍ଗହୀନତା, ସାମାଜିକ ସମ୍ମାନ, ଆର୍ଥିକ ଅଭାବ ତଥା ସନ୍ତାନମାନଙ୍କର ଅବହେଳା, ଅତ୍ୟାଚାର ବା ପରିତ୍ୟାଗ ହେତୁ ହୋଇଥାଏ। ପ୍ରେମ ପ୍ରତାରଣା, ପରୀକ୍ଷାରେ ଅକୃତକାର୍ଯ୍ୟ ହେବା କୈଶୋର ବିଷାଦର ଲକ୍ଷଣ। ବୈଜ୍ଞାନିକଙ୍କ ମତରେ ସେରୋଟୋନିନ୍ ନାମକ ଜୀବରସର କ୍ଷରଣ ମସ୍ତିଷ୍କରେ କମିଗଲେ ବିଷାଦ ରୋଗ ହୁଏ। ବ୍ୟକ୍ତିଗତ ଘଟଣାବଳୀ, ଦୃଷ୍ଟିଭଙ୍ଗୀ, ମାନସିକ ବା ସାମାଜିକ ଚାପ, ବେଳେବେଳେ ଆଧ୍ୟାତ୍ମିକ ଚାପ ଦ୍ୱାରା ଏ ମାନର ବିଷାଦ ପ୍ରଭାବିତ ହୁଏ। ମାନସିକ ବିଷାଦ ରୋଗର ଚିକିତ୍ସା ଅନେକ ପ୍ରକାରର। ରୋଗୀ ପ୍ରତି ସ୍ନେହ ସହାନୁଭୂତି, ତା ସହ ଆଲୋଚନା, ଦିଗ୍ଦର୍ଶନ, ସାହଚର୍ଯ୍ୟ, ପାରିପାର୍ଶ୍ୱିକ ଚାପ ହ୍ରାସର ପ୍ରଚେଷ୍ଟା ବିଷାଦକୁ ଲାଘବ କରିଥାନ୍ତି। ମାନସିକ ତଥା ବ୍ୟବହାରିକ ଚିକିତ୍ସା ପଦ୍ଧତି କଗ୍ନିଟିଭ୍ ବିହେଭିଅରାଲ୍ ଥେରାପି ଏ ଦିଗରେ ଫଳପ୍ରଦ ଚିକିତ୍ସା। ଅନେକ ବିଷାଦ ପ୍ରତିରୋଧକ ଔଷଧ ଅଛି ଯାହାକୁ ଆମେ ମୁଡ୍ ଏଲିଭେଟର ବା ଆଣ୍ଟି ଡିପ୍ରେସାଣ୍ଟ ଶ୍ରେଣୀଭୁକ୍ତ କରିଥାଉ। ସେସବୁକୁ ସେବନ କଲେ 3 ମାସରୁ 6 ମାସ ମଧ୍ୟରେ ବିଷାଦରୁ ମୁକ୍ତି ମିଳେ। ଆତ୍ମହତ୍ୟାର ଉଦ୍ୟମ ବା ଭାବନାକୁ ଆମେ ଗମ୍ଭୀର ସମସ୍ୟା ବୋଲି ଭାବି ତାକୁ ବିଦ୍ୟୁତ୍ ସକ୍ ଚିକିତ୍ସାରେ ଜଲ୍ଦି ଦୂର କରିପାରିବା। ଔଷଧୀୟ ଚିକିତ୍ସା ସହ ନିୟମିତ ବ୍ୟାୟାମ, କ୍ରୀଡ଼ା, ସୂର୍ଯ୍ୟକିରଣରେ ପ୍ରାତ ଭ୍ରମଣ ବା ସାୟମ ଭ୍ରମଣ, ସାମାଜିକ ଜୀବନ ସହ ମିଶିବା, ପର୍ବପର୍ବାଣୀରେ ପ୍ରବଚନରେ ଏକାଠି ହେବା ମନର ବିଷାଦ ଲାଘବ କରିଥାଏ। ଈଶ୍ୱରଙ୍କ ପ୍ରାର୍ଥନା, ଯୋଗ, ଧ୍ୟାନ, ସତ୍ଚିନ୍ତା ଦ୍ୱାରା ଆମେ ମାନସିକ ବିଷାଦକୁ ପ୍ରତିହତ କରିପାରିବା ଏବଂ ନିୟମିତ ଭାବରେ ଚିକିତ୍ସାରେ ରହି ଆମେ ମାନସିକ ବିଷାଦକୁ ଦୂରୀଭୂତ କରିପାରିବା।
2: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ବିଷାଦ ରୋଗ, ଆଲୋଚନା କରିଥିଲେ ଡାକ୍ତର ନୀଳମାଧବ ରଥ। ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
0: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି। ଏବଂ ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ ଟାଇଟଲ୍ ହାସଲ କଲା ଅଷ୍ଟ୍ରେଲିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ଦୁଇଦିନିଆ ଗସ୍ତରେ ଯାଇ ସନ୍ଧ୍ୟାରେ ଇଣ୍ଡୋନେସିଆରେ ପହଞ୍ଚିବେ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଚତୁର୍ଥ ଇଣ୍ଡୋନେସିଆ ଗସ୍ତ। 2018 ମଇ ମାସରେ ଭାରତ ଓ ଇଣ୍ଡୋନେସିଆ ସମ୍ପର୍କକୁ ରଣନୈତିକ ସହଭାଗିତା ସ୍ତରକୁ ଉନ୍ନୀତ କରିବା ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ଓ ସୁବିଆଣ୍ଟୋଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ କାର୍ଯ୍ୟକ୍ରମ ଜାକର୍ତ୍ତାରେ ଥିଲେ ମଧ୍ୟ ସେ ସାଂସ୍କୃତିକ ଓ ଐତିହାସିକ ସହର ଜୋଗକାର୍ତ୍ତା ପରିଦର୍ଶନ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 8 ବୁଧବାର ଦିନ ଶ୍ରୀ ମୋଦି ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ଙ୍କ ସହ ଶ୍ରୀ ମୋଦି ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ଯୋଗାଣ ଶୃଙ୍ଖଳ, ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବ। ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆସନ୍ତା 10 ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରି ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ଗତ 40 ମଧ୍ୟରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ। ଏହି ଅବସରରେ ଶ୍ରୀ ମୋଦି ପ୍ରମୁଖ ବ୍ୟବସାୟ ଏବଂ କ୍ରୀଡ଼ା ନେତୃତ୍ୱଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଶ୍ରୀ ଶାହା 232 ଶସ୍ୟ ଗୋଦାମ ଗୃହ ଉଦ୍ଘାଟନ, ସହକାର ବନ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଟିସୁ କଲଚର ବ୍ୟବସ୍ଥାର ଆଦିର ଭୂମିପୂଜନ, ଜାତୀୟ ସମବାୟ ଡାଟାବେସ୍ ଓ ଜିଓ ଟ୍ୟାଗ୍ ମୋବାଇଲ୍ ଆପ୍ର ଶୁଭାରମ୍ଭ, ଜାତୀୟ ପଶୁପାଳନ ବିକାଶ ବୋର୍ଡ଼ର ଦୁଗ୍ଧ ଯୋଗାଣ ଡ୍ୟାସ୍ବୋର୍ଡ ପୋର୍ଟାଲର ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଭାରତୀୟ ବିହନ ସହକାରୀ ସମିତି ଲିମିଟେଡ୍ BBSSL ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ଏହି ବୁଝାମଣା ଫଳରେ ବିହନ ବ୍ୟବସ୍ଥା ଏବଂ ଦୁଗ୍ଧ ସମବାୟ ସମିତି ପାଇଁ ଆଦର୍ଶ ନିୟମ ସୁଦୃଢ଼ ହୋଇପାରିବ। ଗତ 5 ମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ କୃଷି ଋଣ ସମିତି, ସମବାୟ ବ୍ୟାଙ୍କ, ଦୁଗ୍ଧ ସମବାୟ ଏବଂ ଜାତୀୟ ସ୍ତରୀୟ ସମବାୟ ସଂସ୍ଥାଗୁଡ଼ିକ ପାଇଁ ଅନେକ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି। କେରଳର କୋଚିଠାରେ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର ଦୁଇଦିନିଆ ବୈଠକ ଆଜିଠାରୁ ଆରମ୍ଭ ହେବ। ଭାରତ ଏହି ବୈଠକର ଆୟୋଜକ ରହିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ଅଧିକାରୀମାନେ ବୈଠକରେ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ଏବଂ ସହମତି ସୃଷ୍ଟି କରିବା ନେଇ ସୁଯୋଗ ପ୍ରଦାନ କରିବ। ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4 ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ। ସେଗୁଡ଼ିକ ହେଉଛି ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ଆସନ୍ତା 8 ଏବଂ 9 ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
4: ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଦାନ ଅର୍ଥ ହେରଫେର ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳର ରିପୋର୍ଟ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଓ ଆର୍ଥିକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ବୈଠକ ମଣିରାମ ଛାବେନିଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏବେ ଏହା ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଆଜିଠାରୁ ଆରମ୍ଭ ହେଉଥିବା ଉପଭୋକ୍ତା ସୁରକ୍ଷା ଆଇନ ଏବଂ ନୀତି ଉପରେ ଆନ୍ତଃସରକାରୀ ବିଶେଷଜ୍ଞ ଗୋଷ୍ଠୀର ନବମ ଅଧିବେଶନରେ ଭାରତ ଅଧ୍ୟକ୍ଷତା କରିବ। ଜାତିସଂଘ ବାଣିଜ୍ୟ ଓ ବିକାଶ ବିଭାଗ ପକ୍ଷରୁ ଏହି ତିନିଦିନିଆ ଅଧିବେଶନ ବୁଧବାର ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଅଧିବେଶନ କାଳରେ ସଦସ୍ୟ ରାଷ୍ଟ୍ର, ଆନ୍ତର୍ଜାତିକ ସଂଗଠନ, ଉପଭୋକ୍ତା ସୁରକ୍ଷା ପ୍ରତିଷ୍ଠାନ ଓ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ଉପଭୋକ୍ତା ସୁରକ୍ଷା ଆଇନ ଓ ନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ନିଧି ଖାରେ ଏହି ଅଧିବେଶନରେ ଅଧ୍ୟକ୍ଷତା କରିବେ। ଆସାମର ଗୁଆହାଟୀଠାରେ ଆଜିଠାରୁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିଶା ନିରୋଧୀ ସଂଗଠନ ମୁଖ୍ୟମାନଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ରିକ୍ସ ରାଷ୍ଟ୍ର ସମୂହର ନିଶା ନିରୋଧୀ ସଂଗଠନଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି ଓ ସେଗୁଡ଼ିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସମ୍ମିଳନୀରେ ଆଲୋଚନା ହେବ। ଏଥିରେ ପରିଚାଳନାଗତ ସମନ୍ୱୟ ସୁଦୃଢ଼ କରିବା, ସୂଚନା ଆଦାନ ପ୍ରଦାନ ଏବଂ କ୍ଷମତା ନିର୍ମାଣ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ। ଦୁଇଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ଯୁଗ୍ମ ଘୋଷଣାନାମା ଗ୍ରହଣ କରିବାର ସମ୍ଭାବନା ରହିଛି। ଏହାଦ୍ୱାରା ବ୍ରିକ୍ସ ଦେଶଗୁଡ଼ିକରେ ନିଶା ନିବାରଣ ନେଇ ସାମୂହିକ ପଦକ୍ଷେପକୁ ଦୃଢ଼ କରାଯାଇପାରିବ। ୟୁରୋପରେ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି। ପର୍ତ୍ତୁଗାଲ, ଗ୍ରୀସ୍ ଏବଂ ସ୍ପେନ୍ରେ ଶହ ଶହ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଗତ ତିନି ଦିନ ହେବ ଜଙ୍ଗଲ ନିଆଁ ସେହିସବୁ ଅଞ୍ଚଳରେ ବ୍ୟାପିବାରେ ଲାଗିଛି। ସେଠାକାର ସରକାରଙ୍କ ପକ୍ଷରୁ ଗ୍ରୀସ୍ର କେତେକ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇ ଜନସାଧାରଣଙ୍କୁ କବାଟ ଝରକା ବନ୍ଦ କରି ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ଗତକାଲି ଗ୍ରୀସ୍ ରାଜଧାନୀ ଏଥେନ୍ସରେ ଅନ୍ୟ ଏକ ଜଙ୍ଗଲ ନିଆଁ ସୃଷ୍ଟି ହୋଇଛି। ସ୍ପେନ୍ରେ 5400 ହେକ୍ଟର ଅଞ୍ଚଳ ଜଙ୍ଗଲ ନିଆଁରେ ଭସ୍ମୀଭୂତ ହୋଇଥିବା ସୂଚନା ମିଳିଛି। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ପାକିସ୍ତାନୀ ରେଞ୍ଜରଙ୍କ ଦ୍ୱାରା ପ୍ରତିବାଦକାରୀଙ୍କ ଉପରେ ଗୁଳିବର୍ଷଣ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସେହି ଅଞ୍ଚଳରେ ମୌଳିକ ଅଧିକାର, ଅର୍ଥନୈତିକ ସୁବିଧା ଏବଂ ରାଜନୈତିକ ସ୍ୱାଧୀନତା ନେଇ ପ୍ରତିବାଦକାରୀମାନେ ପ୍ରଦର୍ଶନ କରୁଥିବା ବେଳେ ଏହି ଘଟଣା ଘଟିଥିଲା। ଗଣମାଧ୍ୟମ ସୂଚନା ଅନୁଯାୟୀ ପାକ୍ ଅଧିକୃତ ଜମ୍ମୁ କାଶ୍ମୀର ଅଞ୍ଚଳରେ ଇସ୍ଲାମାବାଦ ବିରୋଧୀ ପ୍ରଦର୍ଶନ ଯୋଗୁଁ 600ରୁ ଅଧିକ କର୍ମୀଙ୍କୁ ଗିରଫ କରାଯାଇଛି। ଏହି ଘଟଣା ନେଇ ଲଣ୍ଡନରେ ବସବାସ କରୁଥିବା କାଶ୍ମୀରୀ ଅଧିବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଡିଜିଟାଲ ଇଣ୍ଡିଆ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନାଗରିକଙ୍କୁ ସଶକ୍ତ କରିବା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂଆଦିଲ୍ଲୀ ସାଇବର ସୁରକ୍ଷା ବିଶେଷଜ୍ଞ ଗୁଲସନ ରାୟ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0111-7171-7133-4443-1048 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ଗୁଜରାଟ, କୋଙ୍କଣ, ଗୋଆ, ଛତିଶଗଡ଼ ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ରରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ ଅତିପ୍ରବଳ ବର୍ଷା ହେବା ନେଇ ଓଡ଼ିଶାରେ 7 ଜିଲ୍ଲା ପାଇଁ ଆଜି ରେଡ୍ ଆଲର୍ଟ ଜାରି କରାଯିବା ସହ କେତେକ ସ୍ଥାନରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଅପରପକ୍ଷରେ ଆସନ୍ତା 4 ମଧ୍ୟରେ ଦେଶର ଅନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅଷ୍ଟ୍ରେଲିଆ ଆଇସିସି ମହିଳା T20 ବିଶ୍ୱକପ୍ ବିଜୟୀ ହୋଇଛି। ଗତକାଲି ଲଣ୍ଡନର ଲର୍ଡ୍ସଠାରେ ଅନୁଷ୍ଠିତ ମ୍ୟାଚ୍ରେ ଅଷ୍ଟ୍ରେଲିଆ 7 ଇଂଲଣ୍ଡକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେବା ପରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ବିନିମୟରେ 150 ରନ୍ ସ୍କୋର କରିଥିଲା। ଜବାବରେ ଅଷ୍ଟ୍ରେଲିଆ 17 ଓଭର ଗୋଟିଏ ବଲ୍ରେ 3 ବିନିମୟରେ 153 ରନ୍ ସ୍କୋର କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି। ଏବଂ ଆଇସିସି ମହିଳା T20 କ୍ରିକେଟ ବିଶ୍ୱକପ୍ ଟାଇଟଲ ହାସଲ କଲା ଅଷ୍ଟ୍ରେଲିଆ। ସମ୍ବାଦ ଶେଷ ହେଲା।
5: ଆକାଶବାଣୀ କେନ୍ଦୁଝର।

ନମିତା ଅଗ୍ରୱାଲଙ୍କ କଣ୍ଠରେ ଶୁଣିଲେ। ଭକ୍ତିଗୀତ ରଚନା କରିଥିଲେ ଅଲେଖ ବିଶ୍ୱାଳ। ଆକାଶବାଣୀ କେନ୍ଦୁଝର। ଶୁଣନ୍ତୁ ଆଦିବାସୀ ଗୀତ। ଆଜି ଏଥିରେ ହୋ ଗୀତ ପରିବେଷଣ କରିଛନ୍ତି ଲକ୍ଷ୍ମୀ ମୁଣ୍ଡା ଏବଂ ସାଥୀ।

ଶୁଣୁଥିଲି ହୋ ଗୀତ ପରିବେଷଣ କଲେ ଲକ୍ଷ୍ମୀ ମୁଣ୍ଡା ଏବଂ ସାଥୀ। ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ କେନ୍ଦୁଝର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ
2: ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଲୀଳାମୟ ଠାକୁର ଶ୍ରୀଜଗନ୍ନାଥଙ୍କର ପ୍ରତିଦିନର ନୀତି ମଧ୍ୟରେ ବସନଭୂଷଣରେ ସଜ୍ଜିତ ହୋଇ ଭିନ୍ନ ଭିନ୍ନ ବେଶ ହେବା ହେଉଛି ଅନ୍ୟତମ ପ୍ରମୁଖ ନୀତି। ତିନି ଠାକୁର ଦୈନିକ ତିନି ଥର ଓ ବର୍ଷ ସାରା ଭଳିକି ଭଳି ବେଶ ହୁଅନ୍ତି। ଏହି ବେଶ ପାଇଁ ଆବଶ୍ୟକ ଆଭୂଷଣ ମଧ୍ୟରେ ବସ୍ତ୍ର ଓ ପୁଷ୍ପର ଗୁରୁତ୍ୱ ସବୁଠାରୁ ଅଧିକ। ପ୍ରଭୁଙ୍କର ସମସ୍ତ ବେଶରେ ଫୁଲକୁ ମାଳ କିମ୍ବା ଭିନ୍ନ ଭିନ୍ନ ପ୍ରକାରର

0: ଅଳଙ୍କାର ରୂପରେ ସଜ୍ଜିତ କରି ଲାଗି କରାଯାଇଥାଏ। ସକାଳର ମଙ୍ଗଳ ଆଳତି ପରେ ଶ୍ରୀଜୀଉମାନଙ୍କର ଅବୟବରୁ ପୂର୍ବରାତ୍ରିର ବଡ଼ସିଂହାର ବେଶ ମୈଲମ ହୁଏ ବା ଖୋଲି ଦିଆଯାଏ। ସ୍ନାନ ପରେ ହୁଏ ତିନି ଦିଅଙ୍କର ପ୍ରଥମ ବେଶ, ଆଉ ସେହି ବେଶ ଗୋପାଳବଲ୍ଲଭ ଭୋଗ ଓ ସକାଳ ଧୂପ ସରିବା ଯାଏଁ ଲାଗିଥାଏ। ତାପରେ ଠାକୁରଙ୍କ ବେଶ ଓହ୍ଲାଇ ପୁଣି ଥରେ ବେଶ କରାଯାଇଥାଏ। ଏହି ଦ୍ୱିତୀୟ ବେଶ ଛତ୍ରଭୋଗ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ସରିବା ଯାଏ ରହିଥାଏ। ପରବର୍ତ୍ତୀ ବେଶର ନାମ ବଡ଼ସିଂହାର ବେଶ। ଏହି ବେଶ ପରେ ସମ୍ପନ୍ନ ହୁଏ ବଡ଼ସିଂହାର ଧୂପ ଆଉ ପହୁଡ଼ ରୀତି। ସାରା ରାତି ବଡ଼ସିଂହାର ବେଶ ହିଁ ଠାକୁରମାନଙ୍କର ଶରୀରରେ ଶୋଭିତ ହୋଇ ରହିଥାଏ। ଶ୍ରୀଜଗନ୍ନାଥ ଯେହେତୁ ପୁଷ୍ପପ୍ରିୟ, ତାଙ୍କୁ ବିଭୂଷିତ କରିବା ପାଇଁ ରହିଛନ୍ତି ପୁଷ୍ପାଳକ, ଏବଂ ସେମାନଙ୍କ ସେବାକୁ କୁହାଯାଏ ପୁଷ୍ପାଳକ ସେବା। ଏହି ସେବକ ସମ୍ପ୍ରଦାୟମାନେ ସିଂହାରୀ ନାମରେ ମଧ୍ୟ ପରିଚିତ। ପୁଷ୍ପାଳକ ସେବା ସମ୍ପର୍କରେ ଆଲୋକପାତ ହେଉଛି ଆମର ଆଜିର ମୁଖ୍ୟ ପ୍ରସଙ୍ଗ। ସୂଚନା ପ୍ରଦାନ କରିବାକୁ ଆମ ସହିତ ଅଛନ୍ତି ଶ୍ରୀ ବଳଦେବ ସିଂହାରୀ।
1: ଆଜ୍ଞା, ଆମର ଜଗନ୍ନାଥ ମନ୍ଦିରର ଗତକାଳ ରାତ୍ରିରୁ ଯେଉଁ ପହୁଡ଼ ହୋଇଯାଇଥାଏ ଠାକୁରଙ୍କର, ତାପରେ ସକାଳ ହେଲେ ସକାଳେ ପ୍ରଥମେ ଆଗ ସିଂହଦ୍ୱାର ଖୋଲାଯାଏ। ସିଂହଦ୍ୱାର ଖୋଲିବାକୁ ଆମର ଭିତରଛ ମହାପ୍ରଭୁ ଯେଉଁ ଆସନ୍ତି, ସେ ସିଂହାରୀ ଗୋଷ୍ଠୀର ଲୋକ ସେ ଆସିଲେ, ନିର୍ଦ୍ଦେଶ ଦେଲେ ସିଂହଦ୍ୱାର ଖୋଲେ। ସିଂହଦ୍ୱାର ଖୋଲି ସାରିଲା ପରେ ସେ ଯାଇ ଜୟଦ୍ୱାର ପାଖରେ ଉପସ୍ଥିତ ହୁଅନ୍ତି। ଜୟଦେବ ଦ୍ୱାର ପାଖରେ ଆପଣଙ୍କର ଭିତରଛ, ଅଖଣ୍ଡ, ପ୍ରତିହାରୀ, ମେକଅପ୍, ମୁଜୁଲି ଏହିପରି ପାଞ୍ଚ ଜଣ ରହି ସେଠାରେ ଜୟବିଜୟ ଦ୍ୱାର ଖୋଲେ। ଜୟବିଜୟ ଦ୍ୱାର ଖୋଲିଲା ପରେ ସେ ଭିତରେ ଯାଇ ଅଖଣ୍ଡ ଭିତରକୁ ଯାଏ। ତା'ପରେ ସେ ଭିତରେ ଶୋଧ ହୁଏ, ଶୋଧ ହେଇ ସେମାନେ କଳାହାଟ ଦ୍ୱାର ପାଖକୁ ଯାଆନ୍ତି। କଳାହାଟ ଦ୍ୱାର ପାଖରେ ମଣିମା ଡାକ ପଡ଼େ, ଜଗନ୍ନାଥ ମହାପ୍ରଭୁ ଶୋଇଥିବେ, ତାଙ୍କୁ ଉଠିକରି ସିଂହାସନ ଉପରେ ବିରାଜମାନ କରନ୍ତି ବୋଲି ପ୍ରତିହାରୀମାନେ ମଣିମା ଡାକ ଦିଅନ୍ତି। ତା'ପରେ କଳାହାଟ ଦ୍ୱାର ଖୋଲେ, କଳାହାଟ ଦ୍ୱାର ଖୋଲିଲା ପରେ ସେମାନେ ଭିତରକୁ ଯାଇ ଶୋଧ କରି ସିଂହାସନ ଉପରେ ଗଲା ରାତିରେ ଠାକୁରଙ୍କର ଯଦି ଫୁଲ ମାଳ ଲୁଗାପଟା କିଛି ଅତ୍ୟବସ୍ତ ହୋଇଯାଇଥିବ, ତାକୁ ଭିତରଛ ମହାପ୍ରଭୁ ସଜାଡ଼ କରନ୍ତି। କଲାପରେ ଜୟବିଜୟ ଦ୍ୱାର ଖୋଲିବାକୁ ନିର୍ଦ୍ଦେଶ ଦିଅନ୍ତି। ଜୟବିଜୟ ଦ୍ୱାର ଖୋଲା ସାରିଲା ପରେ ତିନି ଜଣ ପୁଷ୍ପାଳକ ସେଠାରେ ଉପସ୍ଥିତ ରହନ୍ତି, ଗଳାଗଡ଼ୁ ମେକଅପ୍ ଏପରି ରହି ଜଗନ୍ନାଥଙ୍କର ପ୍ରତ୍ୟେକ ଦିନ ମଙ୍ଗଳା ଆଳତି କରନ୍ତି। ମଙ୍ଗଳା ଆଳତି କରିସାରିଲା ପରେ ପୁଷ୍ପାଳକ ତିନି ଜଣ ସିଂହାସନ ଉପରେ ଚଢ଼ନ୍ତି। ଚଢ଼ିକରି ଗତ ରାତ୍ରିର ଯେଉଁ ମାଳ ଫୁଲ ସବୁ ସେ ବଡ଼ସିଂହାର ବିଷ ହୋଇଥିବ, ସେ ବଡ଼ସିଂହାର ବିଷକୁ ମହିଲମ କରନ୍ତି। ସେହି ସମୟରେ ଆପଣଙ୍କର ଟିକେଟ୍ କରିକି ଯେଉଁମାନେ ସାଧାରଣ ଦର୍ଶନ ଯାଇଥାନ୍ତି ସେମାନେ ଦର୍ଶନ କରନ୍ତି। ମାଳ ଫୁଲ ମହିସମୟ ହୋଇସାରିଲା ପରେ ଜଗନ୍ନାଥଙ୍କ ରାତି ଖଣ୍ଡୁଆ ବାଟ ଯେଉଁ ପିନ୍ଧିଥାନ୍ତି, ତାକୁ ମହିଲମ କରି ତଳପୁତରି କରନ୍ତି ଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନାଦି କାର୍ଯ୍ୟ କରିବା ପାଇଁ। ତଳପୁତରି ହେଲାବେଳେ ତଳେ ସ୍ନାନ କରିବା ପାଇଁ ସମସ୍ତ ସାମଗ୍ରୀ ଉପସ୍ଥିତ ଜାଗାରେ ରହେ। ରହିଲା ପରେ ସିଂହାସନୀମାନେ ସିଂହାରୀମାନେ ସିଂହାସନ ଉପରେ ଓହ୍ଲାଇ ତାଙ୍କୁ ସ୍ନାନ କରନ୍ତି। ଜଗନ୍ନାଥଙ୍କର ମୁଖ ପକାଳ କରି ତାପରେ ମୁଖକୁ ଧୋଇ ତାପରେ ଦାନ୍ତ ଘେସରେ ଦାନ୍ତ ଘର୍ଷଣ କରି ସ୍ନାନ କାର୍ଯ୍ୟ କରନ୍ତି। ପଞ୍ଚାମୃତ ସ୍ନାନ କରନ୍ତି, ଜଳରେ ସ୍ନାନ କରାନ୍ତି। ସ୍ନାନ କାର୍ଯ୍ୟ ସରିଲା ପରେ ସିଂହାସନ ଉପରେ ଉଠନ୍ତି, ସେଥିରେ ସାଧାରଣ ଦର୍ଶନ ହୁଏ। ସାଧାରଣ ଲୋକମାନେ ତାଙ୍କର ସେହି ସମୟରେ ଦର୍ଶନ କରନ୍ତି। ସାଧାରଣ ଲୋକ ଦର୍ଶନ କରି ଗଲା ପରେ ଜଗନ୍ନାଥଙ୍କର ବେଶ ହୁଏ।

ଏ ବିଷୟରେ ଜଗନ୍ନାଥଙ୍କର ବିଭିନ୍ନ ଦିନରେ ବିଭିନ୍ନ ପ୍ରକାର ପାଠ ପିନ୍ଧନ୍ତି। ସୋମବାର ଦିନ ଧଳା ଛିଟ, ମଙ୍ଗଳବାର ଦିନ ପାଇଁ ବାର ପାଟି, ବୁଧବାର ଦିନ ନୀଳ, ଗୁରୁବାର ଦିନ ହଳଦିଆ, ଶୁକ୍ରବାର ଦିନ ଧଳା, ଶନିବାର ଦିନ କଳା, ରବିବାର ନାଲି। ସାଧାରଣତଃ ଦିନବାର ଅନୁସାରେ ଏସବୁ ପାଠ କରି ଜଗନ୍ନାଥଙ୍କର ବେଶ କରନ୍ତି, ଯାହାଫଳରେ କି ଜଗନ୍ନାଥ ଭୋଗ ହେବ। ତାପରେ ସିଂହାରୀମାନେ ଓହ୍ଲେଇ ଆସନ୍ତି। ତାପରେ ଜଗନ୍ନାଥଙ୍କର ଆପଣଙ୍କର ସୂର୍ଯ୍ୟ ପୂଜା, ଦ୍ୱାରପଳା ପୂଜା ହୋଇ ପୂଜାମଣ୍ଡମାନେ ତାକୁ କରନ୍ତି। ଦ୍ୱାରପଳା ପରେ ଧୂପ ବଲ୍ଲଭ, ବଲ୍ଲଭ ଉପରେ ଧୂପ ଭୋଗ ହୁଏ। ଧୂପ ଭୋଗ ସରିଲା ପରେ ସିଂହାରୀମାନେ ସିଂହାସନ ଉପରେ ଯାଇ ମୈଲମ କରନ୍ତି। ମୈଲମମାନେ ଜଗନ୍ନାଥଙ୍କୁ ଯେଉଁ ପିନ୍ଧିଛନ୍ତି ତାର ମାଳ ଫୁଲ ଲୁଗା ସବୁ ଓହ୍ଲାନ୍ତି। ଓହ୍ଲେଇକରି ପୁନର୍ବାର ନୂତନ ପାଟ ହରିକା ପିନ୍ଧାନ୍ତି। ସେ ପିନ୍ଧି ସାରିଲା ପରେ ଭୋଗମଣ୍ଡପ ଏବଂ ଦୀପଦୀପ ହୁଏ। ତାପରେ ପୁନର୍ବାର ପୁଷ୍ପାଳକମାନେ ସିଂହାସନ ଉପରେ ଯାଇକରି ସେ ଲୁଗା ଏବଂ ପୂର୍ବର ପିନ୍ଧିଥିବା ଯେଉଁ ନାକୁଆଚି ଗୁଣା ଧର ଏ ପୁଷ୍ପାଳକ ଅଳଙ୍କୃତ ପିନ୍ଧିଥିବେ ତାକୁ ବାହାର କରନ୍ତି। ଇଏ ସାଧାରଣତଃ ଦୈନନ୍ଦିନ ନୀତି ଭିତରେ ଇଏ ଯାଉଛି। ଦୀପଦୀପ ସରିଲା ପରେ ପୁନର୍ବାର ସେହିପରି ସନ୍ଧ୍ୟା ଆଳତି ପାଇଁ ସନ୍ଧ୍ୟା ଦୀପ ବେଶ ହୁଏ। ସନ୍ଧ୍ୟା ଦୀପ ବେଶରେ ସେମିତି ପାଟ ପିନ୍ଧନ୍ତି। ପାଟ ପିନ୍ଧିଲା ପରେ

ଫୁଲ ମାଳରେ ବେଶ ହୁଅନ୍ତି, ହେଇକରି ସିଙ୍ଗାରୀ ମାନେ ଓହ୍ଲେଇକରି ତିନି ବାଡ଼ରେ ଆଳତୀ କରନ୍ତି, ତିନି ଜଣ ପୁଷ୍ପାଳକ ତିନି ବାଡ଼ରେ ଆଳତୀ କରନ୍ତି, ତାଙ୍କୁ ଆପଣଙ୍କର ମେକଅପ୍ ଅଖଣ୍ଡ ଆଉ ଆପଣଙ୍କର ଗରାବଡ଼ୁ ଏମାନେ ସାହାଯ୍ୟ କରନ୍ତି, କଲାବେଳେ ଆଳତୀ ସରିଲା ପରେ ସେମାନେ ଚାଲି ଆସନ୍ତି, ତାପରେ ସନ୍ଧ୍ୟା ଦୀପ ହୁଏ।

0: ଠାକୁରମାନଙ୍କ ନୀତିଦିନିଆ ବେଶ ମଧ୍ୟରେ ସବୁଠୁ ଅଧିକ ଫୁଲ ଆବଶ୍ୟକ ହୁଏ ବଡ଼ସିଂହାର ବେଶରେ। କାରଣ ଏଇଥିପାଇଁ ଶ୍ରୀପୟର ମାଳା ନାମରେ ତିନୋଟି ଖୁବ୍ ବଡ଼ ବଡ଼ ପୁଷ୍ପମାଳ ଶ୍ରୀଅଙ୍ଗ ଭୂଷଣରେ ଲାଗି ହୁଏ। କେତେକ ନିର୍ଦ୍ଦିଷ୍ଟ ମାଳ ବା ପୁଷ୍ପଳଙ୍କାର ପ୍ରତି ବେଶ ପାଇଁ ଅପରିହାର୍ଯ୍ୟ, ଯେମିତି ଅଧର ମାଳା, ଚିତା ଓ ଗୁଣା। ଯେଉଁ ଫୁଲମାଳଟି ଠାକୁରମାନଙ୍କ କଣ୍ଠବେଷ୍ଟନ କରେ ତାର ନାମ ଅଧର ମାଳା। ଚିତା ନାମକ ପୁଷ୍ପଳଙ୍କାର ବେଷ୍ଟନ କରେ କପାଳ ବା ମଥାରେ ପିନ୍ଧିଥିବା ରତ୍ନଗୁଡ଼ିକୁ। ଚିତାର ନିମ୍ନ ଭାଗ ଲମ୍ବି ଆସିଥାଏ ପ୍ରଭୁଙ୍କର ନାସିକା ଯାଏ, ଆଉ ଗୁଣା ସହଜରେ ବାରି ହୋଇପଡ଼େ ବିଶେଷ କରି ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖରେ। କଳା ବଦନରେ ଫୁଲର ଗୁଣା ଠାକୁରଙ୍କ ମୁହଁରେ ଖୁବ୍ ସ୍ପଷ୍ଟ ଓ ସ୍ୱଭାବନ୍ତ ଦିଶୁଥାଏ।
1: ସନ୍ଧ୍ୟା ଧୂପ ସରିଲା ପରେ ଜଗନ୍ନାଥ ମହାପ୍ରଭୁଙ୍କର ପୁଷ୍ପାଳକମାନେ ପୁଣି ସିଂହାସନ ଉପରକୁ ଯାଇ ତାଙ୍କର ଯେଉଁ ସନ୍ଧ୍ୟା ଧୂପ ଆଳତିରେ ବେଶ ହୋଇଥିବ ତାକୁ ମୈଲମ କରିକି ରାତିରେ ଶୋଇବା ପୂର୍ବରୁ ଯେଉଁ ଜୟଦେବ ଖଣ୍ଡୁଆ ପିନ୍ଧିବା ଜୟଦେବ ଖଣ୍ଡୁଆ ପିନ୍ଧି ଚନ୍ଦନଲାଗି କରନ୍ତି। ପ୍ରତ୍ୟେକ ଜଗନ୍ନାଥଙ୍କର ଚନ୍ଦନଲାଗି ହୁଏ। ଚନ୍ଦନଲାଗିରେ ମେପାକ ମେକଅପ୍ ଚନ୍ଦନ ଆଣନ୍ତି, ପ୍ରତିଆରୀମାନେ ଡାକ ଦିଅନ୍ତି, ଗାରି ତିନି ଜଣ ଯାକ ଜଗନ୍ନାଥଙ୍କର ଚନ୍ଦନଲାଗି କଲା ପରେ ଜଗନ୍ନାଥଙ୍କର ବଡ଼ସିଂହାର ବେଶ ହୁଏ। ବଡ଼ସିଂହାର ବେଶ ଗୋଟେ ବିଶେଷତ୍ୱ ବେଶ, ସେଥିରେ ଜଗନ୍ନାଥଙ୍କର ମହାପ୍ରଭୁଙ୍କର ଅଧର, କରପଲ୍ଲବ, ହୃଦପଦକ, ଚନ୍ଦ୍ରିକା, ଅଳକା ଏପରି ଫୁଲ ଲାଗେ। ବଡ଼ସିଂହାର ବେଶ ହେଲା ପରେ ସିଂହାରୀମାନେ ଓହ୍ଲେଇ ଆସନ୍ତି। ଓହ୍ଲେଇ ଆସି ସାରିଲା ପରେ ବଡ଼ସିଂହାର ଭୋଗ ହୁଏ। ବଡ଼ସିଂହାର ଭୋଗ ପରେ ଆପଣଙ୍କର ପଲଙ୍କ ଠାକୁର ଶୋଇବାକୁ ଯିବା ପୂର୍ବରୁ ପଲଙ୍କ ବିଜେ ହୁଏ। ପଲଙ୍କ ବିଜେ ହୋଇସାରିଲା ପରେ ପୁଷ୍ପାଳକମାନେ ଯାଇ ପୁଣି ପହୁଡ଼ ଆଳତି କରନ୍ତି। ପହୁଡ଼ ଆଳତି କରିବା ପୂର୍ବରୁ ଆପଣଙ୍କର ପଇଡ଼ ଏବଂ ବିଡ଼ିଆ ମୁଣି କରାଯାଏ, ତା'ପରେ ପହୁଡ଼ ଆଳତି କରାଯାଏ। କଲାପରେ ପୁଷ୍ପାଳକମାନେ ଆପଣଙ୍କ ଶୟନ ଠାକୁରକୁ ବିଜେ କରି ଆଣି ଆପଣଙ୍କ ଜୟ ଜୁଆର ପାଖରେ ଶୟନ ଠାକୁରଙ୍କୁ ଆଳତି କରାଯାଏ। ଆଳତି କରାଯାଏ ଶୟନ ଠାକୁରଙ୍କ ଭିତରକୁ ନିଆଯାଏ। ଭିତରକୁ ନିଆ ହେଇକରି ଜଗନ୍ନାଥଙ୍କର ପହୁଡ଼ ନୀତି ସମ୍ପନ୍ନ ହୁଏ।

ସ୍ନାନ ଯାତ୍ରାରେ ଆପଣଙ୍କର ଜଗନ୍ନାଥ ପହଣ୍ଡି ହେଇକରି ସ୍ନାନ ବେଦିକି ଗଲା ପରେ ଜଗନ୍ନାଥଙ୍କର ସେ ମୈଲମ ପିନ୍ଧିବା ଲୁଗା ପିନ୍ଧିବା ସ୍ନାନ ପୂର୍ବରୁ ଲୁଗା ପିନ୍ଧିବା ବିଷୟ ସେ ପୁଷ୍ପଳଙ୍କର କାର୍ଯ୍ୟ, ତାପରେ ସ୍ନାନ ହେଇସାରିଲା ପରେ ଆପଣଙ୍କର ବେଶ ପୁଷ୍ପଳଙ୍କର କାର୍ଯ୍ୟ, ଏବଂ ସ୍ନାନ ବେଦି ଉପରେ ଯେଉଁ ଗଜଉଦ୍ଧାରଣ ବେଶ ହୁଏ ସେଥିରେ ପୁଷ୍ପାଳକ ଏବଂ ପୁଷ୍ପାଳଙ୍କ ଗୋଷ୍ଠୀର ଭିତରଛ ଏବଂ ତଳୁଛ ସେମାନେ ପୁଷ୍ପାଳକ ଗୋଷ୍ଠୀର ସେମାନେ ମିଶି ଜଗନ୍ନାଥଙ୍କର ଗଜଉଦ୍ଧାରଣ ବେଶ କରନ୍ତି। ସେହିପରି ଭାବରେ ରଥଯାତ୍ରାରେ ଯେତେବେଳେ ଠାକୁରମାନେ ପହଣ୍ଡି ରଥ ଉପରେ ଆସି ବିରାଜମାନ କରନ୍ତି, ରଥ ଉପରେ ବିରାଜ କରିସାରିଲା ପରେ ସେମାନଙ୍କୁ ରୁନ୍ଧାଯାଏ, ରୁନ୍ଧାଯାଇ ସାରିଲା ପରେ ସେମାନଙ୍କର ବେଶ ହୁଏ। ବାର ଅନୁସାରେ ସେମିତି ପାଟ ପିନ୍ଧାଯାଏ ଏବଂ ତୁଳସୀ ତୁଳସୀ ମଠରୁ ଆସିଥାଏ, ସେ ଚୁଳ ଲାଗି ହୁଏ, ଚିତା ଲାଗି ହୁଏ, ଯେଉଁ ସୁନା ଚିତା ବାହାରେ କରିଯାଇଥାଏ ସ୍ନାନ ପୂର୍ଣ୍ଣିମାରେ ରଥ ଉପରେ ଯାଇକି ସୋଲ ଚିତା ଆସିଥାଏ, ସେ ସୋଲ ଚିତା ଲାଗା ହୁଏ, ଏବଂ ସେଥିରେ ସେମିତି ଅଧର ଆପଣଙ୍କର ଗୁଣା ଝୁମ୍ପା ମାଳ ଏସବୁ ଲାଗି ହେଇକରି ବେଶ କରାଯାଏ। ବେଶ ହେଇକି ରଥ ଚାଲେ, ରଥ ଯାଇକି ଗୁଣ୍ଡିଚାଗରେ ଲାଗିଲା ପରେ ଏବଂ ରଥ ଚାଲିଲା ଭିତରେ ଯଦି ବାଟରେ ରଥ ରହିଲା ବା ଗୁଣ୍ଡିଚାଗରେ ଠାକୁର ବିଜୟ ହେଲେ ଯାହା ହେଲେ ମଧ୍ୟ ଯେତେବେଳେ ଆପଣଙ୍କର ଜଗନ୍ନାଥଙ୍କର ସେ ସ୍ନାନ କାର୍ଯ୍ୟ ବେଶ କାର୍ଯ୍ୟ ଧୂପ ପରେ ବେଶ ଦ୍ୱିପର ଧୂପ ପରେ ବେଶ ସନ୍ଧ୍ୟା ଆଳତୀ ସନ୍ଧ୍ୟା ଆଳତୀ ବେଶ ଯେମିତି ରତ୍ନ ସିଂହାସନ ଉପରେ ପୁଷ୍ପାଳକମାନେ କରନ୍ତି ସେମିତି ରଥ ଉପରେ ପୁଷ୍ପାଳକମାନେ କରନ୍ତି।

ଅଧର ମାଳ, ପୁଷ୍ପାଳଙ୍କାର ମଧ୍ୟରେ ଚିତା ଓ ଗୁଣା ଠାକୁରମାନଙ୍କର ସମସ୍ତ ବେଶରେ ଲାଗି କରାଯାଇଥାଏ। ତେବେ ବଡ଼ସିଂହାର ବେଶରେ ଶ୍ରୀପୟର ମାଳା, କରପଲ୍ଲବ ଓ ହୃଦପଦକ ନାମକ ତିନୋଟି ଅଧିକା ପୁଷ୍ପାଭୂଷଣ ବ୍ୟବହୃତ ହୁଏ। ଶ୍ରୀପୟର ମାଳା ଏପରି ନାମରେ ଅଭିହିତ ହେବାର କାରଣ ହେଉଛି, ଏହି ମାଳାଗୁଡ଼ିକ ବାହୁଦ୍ୱୟରୁ ଦେବତାଙ୍କର ପଦ ଯାଏଁ ଲମ୍ବି ଥାଏ। ଏଣୁ ବେଶ ପାଇଁ ବ୍ୟବହୃତ ତିନୋଟି ପୟରମାଳାରୁ ଦୁଇଟିର ଦୈର୍ଘ୍ୟ ହେଉଛି ଅଠର ହାତ ଏବଂ ଗୋଟିଏ ଦେବୀ ସୁଭଦ୍ରାଙ୍କର ମାଳାଟି ଆଠ ହାତ ଲମ୍ବ। ପ୍ରଚୁର ତୁଳସୀ ପତ୍ର ଓ ଫୁଲରେ ପ୍ରସ୍ତୁତ ହୋଇଥାଏ ଏହି ଶ୍ରୀପୟର ମାଳା ତିନୋଟି। ଗୋଲାକୃତିର ହୃଦପଦକଗୁଡ଼ିକ ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ ହୁଏ। କଦଳୀପତ୍ର, ପଣସପତ୍ର ଓ ଖଡ଼ିକା ଦ୍ୱାରା ପ୍ରଥମେ ଗୋଲାକାର ପୃଷ୍ଠପଟ ତିଆରି ହୁଏ। ଏଥିପାଇଁ ଛୋଟ ଖଣ୍ଡେ କଦଳୀପତ୍ରର ଚାରିପଟେ ବୃତ୍ତାକାରରେ ଯୋଡ଼ି ଦିଆଯାଏ ପ୍ରାୟ ଡଜନଟିଏ ପଣସ ପତ୍ର। ତା ଉପରେ ବସେ ଗୁମ୍ଫା ଗୁମ୍ଫା ହୋଇ ସଜ୍ଜିତ ତୁଳସୀ ପତ୍ର ଓ ଫୁଲ। ହୃଦପଦକଗୁଡ଼ିକ ଅଧର ମାଳ ସହ ସଂଯୁକ୍ତ ହୋଇ ଠାକୁରମାନଙ୍କର ହୃଦୟ ଦେଶରେ ଝୁଲେ। ଏତଦ୍ବ୍ୟତୀତ ଜଗନ୍ନାଥ ଓ ବଳଭଦ୍ରଙ୍କର ବାହୁ ଶୀର୍ଷରେ ଶୋଭା ପାଏ କରପଲ୍ଲବ। ପ୍ରତି କରପଲ୍ଲବରେ ପାଞ୍ଚଗୋଟି ଲେଖାଏଁ ଆଙ୍ଗୁଳି ଆକୃତିରେ ପୁଷ୍ପଗୁନ୍ଥା ଲମ୍ବି ଥାଏ। ସବୁଠାରୁ ଅଧିକ ଫୁଲ ଆବଶ୍ୟକ ହୁଏ ବଡ଼ସିଂହାର ବେଶ ପାଇଁ। ଅନ୍ୟ ତିନୋଟି ବେଶ ପାଇଁ ମନ୍ଦିରର ବଗିଚାମାନଙ୍କ ମଧ୍ୟରେ ଦୁଇଟି ଫୁଲଘର ରହିଛି। ଶ୍ରୀମନ୍ଦିର ପରିସରର ଦକ୍ଷିଣ ପଶ୍ଚିମ ଓ ଉତ୍ତର ପଶ୍ଚିମ କୋଣରେ ଦୁଇଟି ବଗିଚା ରହିଛି, ଯାହାକି ଉପବନ ଓ କୋଇଲି ବୈକୁଣ୍ଠ ନାମରେ ପରିଚିତ। ଏଠାରେ ଥିବା ଦୁଇଟି ଫୁଲଘରେ ପାଞ୍ଚ ଜଣ ଲେଖାଏଁ ଫୁଲଦାସୀ ନିଯୁକ୍ତ ଅଛନ୍ତି। ପୁଷ୍ପାଳଙ୍କାର ଓ ମାଳା ପ୍ରସ୍ତୁତ ହୁଏ ଭିତର ବେଢ଼ା ଉତ୍ତର ଦ୍ୱାର ନିକଟସ୍ଥ ସତ୍ୟନାରାୟଣ ମନ୍ଦିରରେ। ଚାରି ପାଞ୍ଚ ଜଣ ଫୁଲଗୁନ୍ଥାଳି ସ୍ୱେଚ୍ଛାରେ ସେଠାରେ ଶ୍ରମ ଦିଅନ୍ତି। ଆଉ ଏତେ ପରିମାଣର ଫୁଲ ସେଇ ବେଶ ପାଇଁ ଆସେ କେଉଁଠୁ? ପ୍ରତିଦିନ ଶହେ ଜଣ ଭକ୍ତ ନିଜ ଖୁସିରେ ଏଠି ଫୁଲ ଦେଇଯାଆନ୍ତି। କେବଳ ସେତିକି ନୁହେଁ, କୋରାପୁଟରୁ, କଲିକତାରୁ, ଏମିତିକି ସିମ୍ଲାରୁ ଭକ୍ତମାନେ ବଡ଼ସିଂହାର ବେଶ ପାଇଁ ଫୁଲ ପଠାଇଥାନ୍ତି। ଠାକୁରମାନଙ୍କର ମାଳା ପାଇଁ ସୁଗନ୍ଧ ପୁଷ୍ପ ହିଁ ଅଗ୍ରାଧିକାର ପାଏ। ଗଙ୍ଗଶିଉଳି, ମଲ୍ଲି, ରଜନୀଗନ୍ଧା, ଗୋଲାପ, କୁନ୍ଦ, ଜୁଇ ଇତ୍ୟାଦି ଫୁଲ ଏଥିପାଇଁ ଆଦରରେ ଗ୍ରହିତ ହୁଏ। ତେବେ ଟଗର, ରଙ୍ଗଣୀ, ଇଟିମାଳା, ବାଣଫୁଲ ପ୍ରଭୃତି ମଧ୍ୟ ଦେବତାମାନଙ୍କର ପୁଷ୍ପଭୂଷଣ ରୂପେ

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ଶୁଣୁଥିଲେ ପୁଷ୍ପାଳକ ସେବା। ଆଲୋଚନା କରିଥିଲେ ବଳଦେବ ସିଂହାରୀ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ପ୍ରଯୋଜନାରେ ସହଯୋଗ କରିଥିଲେ ଗୋଲୋକ ବିହାରୀ ମହାପାତ୍ର।
1: କାର୍ଯ୍ୟକ୍ରମ ରିଲେ କରି ଶୁଣେଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ। ପ୍ରଯୋଜନା ଅନିତା ତିର୍କି, ଉପସ୍ଥାପନା ଦେବାଶିଷ ମିଶ୍ର।

ପ୍ରତ୍ୟେକ ବର୍ଷ ଜୁଲାଇ 1 ତାରିଖଠାରୁ 7 ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଥାଏ ବନ ମହୋତ୍ସବ ସପ୍ତାହ। ଏହି ବନ ମହୋତ୍ସବ ସପ୍ତାହର ପ୍ରଧାନ ଏବଂ ମୁଖ୍ୟ ଉଦ୍ଦେଶ୍ୟ ରହିଛି ବ୍ୟାପକ ଭାବରେ ବନୀକରଣ ବା ଜଙ୍ଗଲ ସୃଷ୍ଟି କରିବା। ଏହି ଅବସରରେ ଜଙ୍ଗଲ ସୃଷ୍ଟି କରିବା ପାଇଁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଶ୍ରୋତାବନ୍ଧୁ, 1950 ମସିହାରେ କେଏମ୍ ମୁନ୍ସିଙ୍କ ଦ୍ୱାରା ପ୍ରଥମେ ବନ ମହୋତ୍ସବ ଆରମ୍ଭ କରାଯାଇଥିଲା। ଏହି ବନ ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ଲୋକମାନଙ୍କ ମଧ୍ୟରେ ବା ଜନସାଧାରଣଙ୍କ ମଧ୍ୟରେ ବୃକ୍ଷରୋପଣ ବା ଜଙ୍ଗଲ ସୃଷ୍ଟି କରିବା ପାଇଁ ବ୍ୟାପକ ସଚେତନତା କରିବା। ଏଥିପାଇଁ ମନୋବଳକୁ ଆହୁରି ଅଧିକରୁ ଅଧିକ ଜାଗ୍ରତ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ଆମେ ଏବେ ଲକ୍ଷ୍ୟ କରୁଛନ୍ତି ବିଭିନ୍ନ ସ୍ଥାନରେ ପ୍ରଦୂଷଣର ମାତ୍ରା ବଢ଼ିଯାଉଛି ଏବଂ ଅତୀତରେ ମଧ୍ୟ ଏହି ତାପମାତ୍ରା ଆମକୁ ବିଶେଷ କଷ୍ଟ ପ୍ରଦାନ କରିଥିବା ବେଳେ ବୃକ୍ଷର ଉପସ୍ଥିତି ବେଶ୍ ବାରି ହୋଇ ପଡ଼ୁଥିଲା। ତେବେ ଶ୍ରୋତାବନ୍ଧୁ, ଆଉ ବିଳମ୍ବ ନକରି ଆସନ୍ତୁ ବର୍ଷା ଋତୁର ଏହି ପ୍ରାରମ୍ଭ ସମୟରେ ନିଜ ନିଜ ଅଞ୍ଚଳରେ ବା ଖୋଲା ଥିବା ସ୍ଥାନରେ ବୃକ୍ଷରୋପଣ ପାଇଁ ବିଶେଷ ଯତ୍ନବାନ ହେବା।

0: ଶ୍ରୋତାବନ୍ଧୁ, ଆମେ ସମସ୍ତେ ଲକ୍ଷ୍ୟ କରୁଥିବା ଏବେ ଜୁଲାଇ ମାସରେ ବା ଆଷାଢ଼ ଯାଇ ଶ୍ରାବଣ ମାସ ଆସିବା ପୂର୍ବରୁ କିପରି ତାପମାତ୍ରାର ଅହେତୁକ ବୃଦ୍ଧି ଘଟିଛି। ଏହି ଅସନ୍ତୁଳିତ ଜଳବାୟୁ ଏବଂ ପାଣିପାଗ ଆମକୁ ବ୍ୟତିବ୍ୟସ୍ତ କରି ପକାଇଛି। ବିଭିନ୍ନ ଭାବରେ ଆମ ପ୍ରକୃତି ଆମ ଉପରେ କ୍ଷୁବ୍ଧ ହୋଇଛି, ଏକଥାକୁ ଆମେ ନିଶ୍ଚିତ ଭାବରେ ସ୍ୱୀକାର କରିବା। ତେବେ ସଚରାଚର ଜୀବଜଗତ ପାଇଁ ଏହି ସୃଷ୍ଟିର ପରିକଳ୍ପନା କରାଯାଇଥିବା ବେଳେ ଏବେ ମଣିଷ ନିଜ ସ୍ୱାର୍ଥ ପାଇଁ ଅନ୍ୟ ବିଶାଳକାୟ ପ୍ରାଣୀ ହାତୀ, ବାଘ ବା ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ନିର୍ବିଘ୍ନରେ ହତ୍ୟା କରି ଚାଲିଛି। କେବଳ ସେତିକି ନୁହେଁ, ସେମାନଙ୍କ ବାସସ୍ଥାନ ଜଙ୍ଗଲକୁ ମଧ୍ୟ କ୍ଷୟ କରିବାରେ ଲାଗିଛି। ସମ୍ପ୍ରତି ଏବେ ଅନୁଷ୍ଠିତ ହେଉଥିବା ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଟିକୁ ଆମେ ଦୃଷ୍ଟି ଦେବା ଆବଶ୍ୟକ। ଜଙ୍ଗଲ କିପରି ସୁରକ୍ଷିତ ରହିବ ଏବଂ ତା ସହିତ ଅଧିକରୁ ଅଧିକ ଜଙ୍ଗଲ କିପରି ସୃଷ୍ଟି ହେବ, ସେଥିପାଇଁ ଆମେ ବିଶେଷ ଯତ୍ନବାନ ହେବା ଆବଶ୍ୟକ। ଶ୍ରୋତାବନ୍ଧୁ, ଏହି ପରିପ୍ରେକ୍ଷୀରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ବା କେନ୍ଦୁଝର DFO ଧନରାଜ ST ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମକୁ ଏକ ବିଶେଷ ପ୍ରସଙ୍ଗରେ କହନ୍ତି।
1: ପ୍ରତ୍ୟେକ ପତ୍ରର ପ୍ରତ୍ୟେକ ଫୁଲର ଆଇଡେଣ୍ଟିଟି ଅଲଗା ଅଛି, କିନ୍ତୁ ସମସ୍ତେ ଏକାଠି ଅଛନ୍ତି, ସେଥିପାଇଁ ଇଟ୍ସ ଅ ବୁକେ। ମାନେ ସମସ୍ତଙ୍କ ନିଜ ନିଜର ଆଇଡେଣ୍ଟିଟି ରଖିକି ବି ମିଶିଗଲେ ବୁକେ ହେଇଯାଉଛି, ଆଉ ତାପରେ ଏତେ ସୁନ୍ଦର ଦେଖାଯାଉଛି। ତ ବିକାଶର ଧାରା ଦେଶ ହଉ, ରାଜ୍ୟ ହଉ, ଜିଲ୍ଲା ହଉ, ତାକୁ କିଏ ଆଗକୁ ନେଇଯାଉଛନ୍ତି, କିଏ କିଏ ଷ୍ଟେକ୍ ହୋଲ୍ଡର ଅଛନ୍ତି ଯେଉଁମାନେ ଏ ବିକାଶର ଧାରା ଆଗକୁ ନେଇଯାଉଛନ୍ତି। ତ କେଉଁଝର ଜିଲ୍ଲାରେ କୃଷି ସମ୍ପଦ କିଛି ମାତ୍ରାରେ ନିଶ୍ଚିତ ଅଛି, କିନ୍ତୁ ଭୂମି ତଳେ ଆଇରନ୍ ଆର୍ ମ୍ୟାଙ୍ଗାନିଜ୍ ଯେଉଁ ନ୍ୟାଚୁରାଲ ରିସୋର୍ସ, ଏଇଟା ଭାଗ୍ୟର କଥା କି ଓଡ଼ିଶାରେ ଆଉ ତା ଭିତରେ କେଉଁଝରରେ ଏ ଆଇନର ଇଏ ରିସୋର୍ସ ଆମ ମାଟିରେ ଅଛି। ତା ଉପରେ ଜିଲ୍ଲା, ରାଜ୍ୟ, ଦେଶର ଅର୍ଥନୀତି ନିର୍ଭର ଅଛି। ତାକୁ ଯେଉଁମାନେ ଡିଲ୍ କରୁଛନ୍ତି ସେ ହେଉଛନ୍ତି ଗୋଟେ ଷ୍ଟେକ୍ ହୋଲ୍ଡର। ଫୋକସ୍ ସେନ୍ସିଟାଇଜେସନ୍ ଯେମିତି ଆମେ କରିବା, ଡେଭଲପମେଣ୍ଟ ତାଙ୍କର ଯେଉଁ ଅଛି ସେ ଚାଲିଛନ୍ତି, କିନ୍ତୁ ତା ଭିତରେ କିଛି ଜିନିଷ ଅଣଦେଖା ହେଇଯାଉଛି କି ତା ଭିତରେ କିଛି ଅଜାଣତରେ କିଛି ଜିନିଷ ତାଙ୍କ ଆଖି ଦୃଷ୍ଟିରେ ଆସିପାରୁନି। ଭାବିବା ନିଶ୍ଚିତ ଭାବିଥିବେ, କିନ୍ତୁ ତାଙ୍କର ସେନ୍ସିଟାଇଜେସନ୍ ଆମେ ଅର୍ଥରେ କରିବା। ତ ଯେତେବେଳେ ସୃଷ୍ଟିକୁ ବୁଝିବା ପାଇଁ ଆମ ପାଖରେ ଜ୍ଞାନ ନଥିବ, ସେତେବେଳେ ୱିଲ୍ ଗିଭ୍ ଦାଟ୍ ବେନିଫିଟ୍ ଡାଉଟ୍ ଟୁ ଦ ନେଚର। ସପୋଜ୍ ଇଫ୍ ୱି ଆର୍ ନଟ୍ କ୍ଲିୟର୍ ଆବାଉଟ୍ ଦି ପ୍ରୋସେସ୍ କି ୟାର କି ଇସ୍ ଚିଜ୍ କା କ୍ୟା ସିଗ୍ନିଫିକାନ୍ସ ଆଣ୍ଡ୍ ହାଉ ଇଟ୍ ଇଜ୍ ରିଲେଟେଡ୍, ଇଫ୍ ଦି ଏକ୍ଜିଷ୍ଟିଂ ସାଇନ୍ସ you and me and in the world, if they are not unable to pick that up, then for their protection that benefit of doubt should be given to that species jo nature camp manage korchanti tanko sangare kotha hoba ki tanko ame training deba ki seithi honeybee species jo india re ame dekhu jo tinta species ta bhitare gote jota achi ite beshi pauche 95% paraga sankraman pollination is done by honeybees. If that species is lost, we cannot have rice or all these crops. Though rice is self-pollinated crop, kintu bahut sari pedo mein, phalo mein, sabji mein, there will not be a pollination, seed formation hobo nahi. To ye jinsa ta khali ye jo angle hoye to apan abe bhabe arthi yaar satya re inti gote angle achi ami sada bale bhabe katha. To ame jitte bele jo bi development activity koruthibo, ama mano bhitare se angle ta sada bale pachhare thao. Baba dekho eta bi achi, baba dekho eta bi achi. Jimiti ଏକ୍ସପ୍ରେସ ହାଇୱେ ଥିବ, 90-120 ସ୍ପିଡ୍ରେ ଆମେ ଯାଉଥିବ, ଆଉ ଠିକ ଗୋଟେ ଛାକରେ ଗଲା ବେଳେ ଗୋଟେ ସିଗ୍ନାଲ ଥିବ, ୟୁ ହାଭ୍ ଇମର୍ଜେନ୍ସି, ୟୁ ହାଭ୍ ଟୁ ଗୋ, ବଟ୍ ସିଗ୍ନାଲ ସେଜ୍ ଷ୍ଟପ୍, ଜଷ୍ଟ ଫଲୋ ସମ୍ ରୁଲ୍ସ ଆଣ୍ଡ ଦେନ୍ ଗୋ। ରେଡ୍ ସିଗ୍ନାଲ ଇଜ୍ ଦେ, ବାବା ଥାଅ, ତୁମେ ବହୁତ ସ୍ପିଡ୍ରେ ଆସିଲୁ, ରାସ୍ତା ଫାଙ୍କ ଅଛି, 120ରେ ଯାଇପାରିବ, ତୁମର ଅନ୍ୟ ବି କିଛି କାମ ଥିବ, କିନ୍ତୁ ଏଇଠି କ୍ରସିଂ ଅଛି, କିଏ କ୍ରସ୍ କରୁଥିବ, ଆକ୍ସିଡେଣ୍ଟ ହେଇଯିବ, ରେଡ୍ ସିଗ୍ନାଲ ଫର ସମ୍ ଟାଇମ୍, ଦେନ୍ ଓରେଞ୍ଜ ସିଗ୍ନାଲ ଗେଟ୍ ରେଡି, ଆଣ୍ଡ ଗ୍ରୀନ୍ ସିଗ୍ନାଲ ନ ଗୋ। ସେମିତି ନେଚର ବି ଗୋଟେ ରେଡ୍ ସିଗ୍ନାଲ ଦେଉଛି ମଝିରେ ମଝିରେ, ୱି ଜଷ୍ଟ ହାଭ୍ ଟୁ ଅଣ୍ଡରଷ୍ଟାଣ୍ଡ ଇନ୍ ଦାଟ କଣ୍ଟେକ୍ସଟ। ଗତ ବର୍ଷ ଅକ୍ଟୋବରରୁ ଫେବୃଆରୀ ପର୍ଯ୍ୟନ୍ତ, ଲାଷ୍ଟ ଇୟର ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର, ଡିସେମ୍ବର, ଜାନୁଆରୀ, ଫେବୃଆରୀ, ଦେର୍ ୱାଜ୍ ନୋ ରେନ୍ଫଲ। ଚାଷୀମାନଙ୍କୁ ହଇରାଣ ହେଇଗଲେ, ବେଶୀ ନିଆଁ ଲାଗିଲା ଗତ ବର୍ଷ। ଲାଷ୍ଟ ଥ୍ରୀ ଇୟର୍ସ ମେ ଯୋଉ ଫରେଷ୍ଟ ଫାୟାର ଲଗା ଥା, ଏସି ସାଲ ଜାନୁଆରୀ, ଫେବୃଆରୀ, ମାର୍ଚ୍ଚ ମେ ଲଗା, କ୍ୟୁକି ଯୋଉ ରିଟର୍ନ ମାନସୁନ ସେ ହମାର ୟା ବର୍ଷା ହୋତା ଥା, ବାରିଶ ହୋତା ଥା, ଅକ୍ଟୋବର ନଭେମ୍ବର ମେ, ଲାଷ୍ଟ ଇୟର ନହିଁ ହୁଆ। ମେ ବି ଦ୍ୟାଟ ଇଜ୍ ଅ ନେଚର କଲ୍। ସବୁବେଳେ ଆମେ ଧାନ କରିବ ଗୋଟେ ମାଟିରେ, ପୋଡ଼ୁ ଚାଷ ଯେ ଆଦିବାସୀମାନେ କରନ୍ତି, ସେ କ'ଣ କରନ୍ତି, ଗୋଟେ ଯୋଗ 4-5 ବର୍ଷ ଚାଷ କରିବା କଥା, ତାପରେ ତାକୁ ଛାଡ଼ିକି ଅଲଗା ଯୋଗ ଯିବା, କ'ଣ ହବ, ସେ ଜାଗାରେ ପୁଣି ଗଛ ଲତା ଉଠିବ। କିନ୍ତୁ ଆମେ ଗୋଟେ ଯାକ 10-15 ବର୍ଷ କରୁଛନ୍ତି। ସେମିତି ଧାନ ଚାଷ, ସବୁବେଳେ ଧାନ ଚାଷ, ସବୁବେଳେ ଧାନ ଚାଷ। ତ ହୁଏତ ସେ ମା କହୁଛି ଭାଇ ମତେ ଟିକେ ଫେଲ ରଖ, କିଛି ଦିନ ପାଇଁ ମତେ ଛାଡ, ଗୋଟେ ସିଜନ ମତେ ଛାଡି ଦିଅ। ସାଇନ୍ସରେ ଆମେ କହୁ ମନୋକ୍ରପିଂ ହଉଛି, କି ସାଧାବେଳେ ଧାନ ଧାନ ଧାନ ତ 6 ମାସ ଛାଡି ଅସୁବିଧା ହେଲା, କିନ୍ତୁ ନେଚର ତାର ନିଜର କଲ୍ ନେଇଗଲା, ଥାଉ ଏ ବର୍ଷ 7-8 ମାସ ଥାଉ। ଦେର୍ ଆର୍ ସଚ୍ ସିଗ୍ନାଲ୍ସ ଯୋଉଟାକି ଆମକୁ ଭାବିବାର ଅଛି। ଆମେ ଡେଭଲପମେଣ୍ଟ ପ୍ରୋସେସ ୱିଚ୍ ଆର୍ ଗୋଇଂ ଥ୍ରୁ, ଆମେ ଯୋଉଟା ସାଧାବେଳେ ସଷ୍ଟେନେବଲ୍ କହୁ, ଗୁଡ଼ାଏ ମାଇନିଂ ପ୍ଲାନ୍, ସାଇଟ୍ ସ୍ପେସିଫିକ୍ କନ୍ଜର୍ଭେସନ୍ ପ୍ଲାନ୍ ହମ ଜବ ଲିଖତେ ହେ ତୋ ଉସମେ ହୋତା ହେ କି ସଷ୍ଟେନେବଲ୍ ଡେଭଲପ୍ ହୋନା ଚାହିଏ। ଯାହା ମାଇନିଂ ହୋ ରହା ହେ ଉସକେ ଆସ ପାସ ଗାଁ, ଉସକା ଆର୍ଆର୍ ୟା ସୋସିଓ ଇକୋନୋମିକ ଆସେସମେଣ୍ଟ, ୟା ଆସ ପାସ ଏନିମଲ୍ସ ହେ, ଓ ଡେଭଲପମେଣ୍ଟ ପର୍କୁଲେଟ୍ ହୋନା ଚାହିଏ। ତ ମୁଁ ଦୋ ଚିଜେ ବୋଲି, ଏକ ବୋଲା ପ୍ୟାରଟ, ଉସକେ ବାଦ ବୋଲା ହନି ବି, ଦେର୍ ଭାଇ ତୋ ଏନିମଲ୍ ଅଛନ୍ତି, ଗୋଟେ ହାତୀ କାହିଁ ଧରଲେ। ଆମ ପାଖରେ ମୟୂରଭଞ୍ଜ ଲ୍ୟାଣ୍ଡସ୍କେପ୍ରେ ଟାଇଗର ଇଜ୍ ଅ ଟପ୍ ସ୍ପେସିସ୍, ମାନେ ତାକୁ ଆମେ କିଷ୍ଟୋନ୍ ସ୍ପେସିସ୍ କହୁ, ଟପ୍ ପ୍ରେଡେଟର। କେଉଁଝରରେ ହାତୀ ମାନେ ବିଗେଷ୍ଟ ମ୍ୟାମଲ। ଆପଣ ଜଷ୍ଟ ଭାବନ୍ତୁ, ମୁଁ ଗୋଟେ ପ୍ରଶ୍ନ ପଚାରିଦିଏ କି ହାତୀ ନ ହେଲେ କ'ଣ ହେଲୁ, ଆମେ ଚଳିପାରିବେନି? ଯେମିତି ଡାଇନୋସର ଥିଲେ ଆମେ ଜାଣିନୁ, ସେତେବେଳେ ଡାଇନୋସର୍ସ କେମ୍ ଇନ୍ ଟୁ ଏକ୍ଜିଷ୍ଟେନ୍ସ, ଦେ ଆର୍ ଏକ୍ସଟିଙ୍କ୍ଟ, ଦି ହ୍ୟୁମାନ ସିଭିଲାଇଜେସନ୍ କଣ୍ଟିନ୍ୟୁସ୍। ତ ହାତୀ ଏମିତି ଅଛି, କିଛି ଦିନ ପରେ ଯଦି ମଲେ ବି ଆମର କିଛି ଏକ୍ଜିଷ୍ଟେନ୍ସର କିଛି କ୍ଷତି ହେବ କି? ହୁଏତ ଆମେ ସେଇଟା ଭାବିପାରିବୁ ନାହିଁ ହ୍ୱାଟ ୱିଲ୍ ହ୍ୟାପନ୍। ଅଲମୋଷ୍ଟ 2000 ଏଲିଫେଣ୍ଟସ ୱେର୍ ହାଭିଙ୍ଗ ଇନ୍ ଓଡ଼ିଶା। ଗଜପତି ମାନେ ହାତୀ, ହାତୀ ମାନେ ଏତେ ହାତୀ ଥିଲେ ଗଜପତି। ଆପଣ ଦେଖିପାରୁଥିବେ, ନୋଟିସ୍ କର, ୟୁ କ୍ୟାନ୍ ନୋଟିସ୍ ଓଡ଼ିଶାକା ଯୋଉ ଫରେଷ୍ଟ ଓ ମିକ୍ସ ଡେସିଡ଼ିୟସ୍, କିଛି ଜାଗା ମିକ୍ସ ଡ୍ରାଇ ଡେସିଡ଼ିୟସ୍ ହୁଏ, କିଛି ମଏଷ୍ଟ ଡେସିଡ଼ିୟସ୍, କିନ୍ତୁ ମିକ୍ସଡ୍ ଫରେଷ୍ଟ ୱିଚ୍ ଇଜ୍ ଅନ୍ଫାଉଣ୍ଡ ଇନ୍ ଇଣ୍ଡିଆ। ଉସକା ଟିପିକାଲ ଜୋଗ୍ରାଫି ହେ ୱେଷ୍ଟ ଇଷ୍ଟର୍ନ ଘାଟ ୟା ଯୋଉ ବି ରେଞ୍ଜେସ୍ ହେ ପାହାଡ଼ କା ଯୋଉ ଲୋକେସନ୍ ହେ, ଇଟ୍ ଇଜ୍ ସଚ୍। ମତଲବ ଓଡ଼ିଶା କା ଯୋଉ ଲ୍ୟାଣ୍ଡସ୍କେପ୍ ହେ, ଆପ ଖାଲି ଉସକା ଜୋଗ୍ରାଫିକାଲ ମ୍ୟାପ୍ ଦେଖିଲେ ନା, ଉସକେ ଅନ୍ଦର କଲିଙ୍ଗା ସାମ୍ରାଜ୍ୟ ବି ଥିଲା, ତାଠୁ ବାହାରେ ନଥିଲା। ଆପଣ ଓଡ଼ିଶା କ୍ରସ୍ କଲେ ଖାଇବା ପିଇବା ବି ଆପଣ ଦେଖିବେ ଷ୍ଟାର୍ ଡିଫରେନ୍ସ। ଯେମିତି ଗୋଟେ ସଦର୍ନ ଷ୍ଟେଟ୍ରେ ଷ୍ଟେଟ୍ ଛାଡ଼ିଲେ ବି ଷ୍ଟେଟ୍ ଖତମ ହେଲେ କି ବାଦ ବି ଇଟ୍ କଣ୍ଟିନ୍ୟୁସ୍, କିନ୍ତୁ ଆପଣ ଓଡ଼ିଶା ଆମେ ଦେଖୋଗେ ଓଡ଼ିଶା ଏଣ୍ଡସ୍ ଦ୍ୟାଟ୍ କଲଚର ଏଣ୍ଡସ୍, ଖାଇବା ପିଇବା ଚେଞ୍ଜ ହେଇଯିବ। ତ ଆମେ ଦେଖିବା ଗଛ ଲତା ମିକ୍ସ ଫରେଷ୍ଟ, ଗଜପତି ଆଣ୍ଡ ମିକ୍ସ ଫରେଷ୍ଟର କ'ଣ ସମ୍ପର୍କ ଅଛି, କ୍ୟା ରିଲେସନ୍ ହେ ମିକ୍ସ ଫରେଷ୍ଟ ଅର୍ ହାତୀ କା। ହମାରେ ଓଡ଼ିଶା ମେ ଯୋ ମିକ୍ସଡ୍ ଫରେଷ୍ଟ ହେ ଉସମେ ଏଲିଫେଣ୍ଟ କା ବହୁତ ବଡ଼ା କଣ୍ଟ୍ରିବ୍ୟୁସନ୍ ହେ, କିତନେ ମାତ୍ରା ମେ ମୁଁ କହିପାରିବିନି, କିନ୍ତୁ ସିଗ୍ନିଫିକେଣ୍ଟ କମ୍। କେମିତି ଅଛି, ହାଉ ଗୋଟେ ହାତୀ ଅଗର ଏଲିଫେଣ୍ଟ ଜଙ୍ଗଲ ମେ ଅଗର ଚଲତା ହେ, ଆଭରେଜ ଏଲିଫେଣ୍ଟ କା ୱେଟ୍ ହେ 3.5 ଟନ୍ସ, 3.5 ଟନ୍ ଇଜ୍ ଦ ୱେଟ୍ ଅଫ୍ ଏଲିଫେଣ୍ଟ। 3.5 ମିଟର କେ ଆସପାସ ହାଇଟ୍ ରହେ ବିଗ୍ ଏଲିଫେଣ୍ଟସ୍ କା, 2 ମିଟର କା ୱିଡ୍ଥ ହେ ହାଇଟ୍ ଦେଖୋଗେ। जब ये हाथी जंगल में चल रहा है, दैट एलिफेंट इज क्रिएटिंग ओपनिंग, उसका नेचुरल बिहेवियर है लोई लटा जो भी है उसको तोड़ना खाना, या जिमिति आम घरे या आम जमीन रे माली थाए, माली कौन काम करिबो, गार्डन भालो कर रखिबो, घास फास बांचिबो। सिमिति एलिफेंट जित्ते वाले जंगल भीतर जाउथिबो, से लोई लटा काटिबो, श्रब ब्रुसेस क्लाइंबर्स उसको काटता है, और जब चलेगा तो उतना ओपनिंग क्लियर हो जाता है, ओपनिंग हो जाता है, जस्ट इट्स लाइक अ टनल इन द फॉरेस्ट। अब ये जो टनल हो जाता है और नीचे जो अंडर स्टोरीज हम बोलते हैं जंगल में, जो छोटे नीचे वाले स्पेसीज है वो भी बढ़ जाते हैं।

ଶୁଣୁଥିଲି ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମ ଉପସ୍ଥାପନା କଲେ ଦେବାଶିଷ ମିଶ୍ର, ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ 100.1 FM। ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ସମୟ ପୂର୍ବାହ୍ନ 9 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଚିତ୍ରଲୋକ, ରିଲେ କରୁଛୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

ଆକାଶବାଣୀ କେନ୍ଦୁଝର, ସମୟ ଦିନ 10ଟା। ଶୁଣନ୍ତୁ ଆଜିର କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। 10ଟା ବାଜି 2 ମିନିଟ।

ସନ୍ଧ୍ୟା 5ଟାରେ ଶୁଣିବେ ଚଳଚ୍ଚିତ୍ର ଏବଂ ଆଲବମ୍ ଗୀତର କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି ପ୍ରଚାର କରିବୁ ସନ୍ଧ୍ୟା 6:02। ଏଥିରେ ହୋ ଗୀତ ପରିବେଷଣ କରିବେ ଗଙ୍ଗାରାମ ମୁଣ୍ଡା ଏବଂ ସାଥୀ। ରାତି 7ଟାରେ ଶୁଣିବେ କେତୋଟି ଆଲବମ୍ ଗୀତ। କୃଷିଜୀବୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଆମ ଚାଷବାସ ପ୍ରଚାର କରିବୁ ରାତି 7:30। ଦେଶାତ୍ମବୋଧକ ଗୀତ ଶୁଣିବେ ରାତି 8ଟାରେ। 8:15 ଶୁଣିବେ କେତୋଟି ସମ୍ବଲପୁରୀ ଗୀତ ଲୋକଗୀତ କାର୍ଯ୍ୟକ୍ରମରେ। ରାତି 10ଟା ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିବେ ଖଞ୍ଜଣି ପରିବେଷଣ କରିବେ ଅଜୟ କୁସୁମାଳିଆ ଏବଂ ସାଥୀ। ଆଜି ରାତି 10:30 ଶୁଣିବେ କେତୋଟି ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରର ଗୀତ ସିନେତରଙ୍ଗ କାର୍ଯ୍ୟକ୍ରମରେ। ଶୁଣିଲେ ଆଜିର କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ କେନ୍ଦୁଝର ଆରମ୍ଭ କରୁଛୁ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତାଞ୍ଜଳି।

ଶ୍ରୋତାବନ୍ଧୁ, ସଙ୍ଗୀତ ହେଉଛି ମନର ଭାଷା। ଯେଉଁଠାରେ ଶବ୍ଦ ଥମିଯାଏ ସେଠାରୁ ସୁରର ଯାତ୍ରା ଆରମ୍ଭ ହୁଏ। ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଆଜିର ଗୀତାଞ୍ଜଳି କାର୍ଯ୍ୟକ୍ରମ। ବିଦାୟ ପୂର୍ବରୁ ଶୁଣିବା ଆଉ ଏକ ମନଛୁଆଁ ଗୀତ।

ଶ୍ରୋତା ବନ୍ଧୁ, ଏଇ ଥିଲା ଆଜିର ଚଳଚ୍ଚିତ୍ର ସଙ୍ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି। ଆଜି ପାଇଁ ବିଦାୟ ନେଉଛୁ। ପୁଣି ଆସନ୍ତା କାର୍ଯ୍ୟକ୍ରମରେ ଆଉ କିଛି ମନଛୁଆଁ ଗୀତ ସହ ଭେଟିବା। ସେ ପର୍ଯ୍ୟନ୍ତ ସୁସ୍ଥ ରୁହନ୍ତୁ, ଖୁସିରେ ରୁହନ୍ତୁ। ନମସ୍କାର। ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT। ଆଜି ଶୁଣିବା ଏହାର 1321ତମ ଭାଗ।

ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT। ଆଜି ପ୍ରଚାର କଲୁ ଏହାର 1321ତମ ଭାଗ। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ 101.1 FM।

ଆକାଶବାଣୀ କେନ୍ଦୁଝର, ସମୟ ଦିନ 11 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବା ମୁମ୍ବାଇ କେନ୍ଦ୍ରରୁ।

0: ଲୋକସଙ୍ଗୀତରେ ପ୍ରଚାର କଲୁ ମହୁରୀ ବାଦ୍ୟ, ପରିବେଷଣ କରିଥିଲେ କ୍ଷେତ୍ରବାସୀ ମଲ୍ଲିକ। ଆମ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meters ତଥା 972।
1: ଆକାଶବାଣୀ କେନ୍ଦୁଝର, ଆପଣମାନେ ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 100.1 megahertz FM ବ୍ୟାଣ୍ଡ ଯୋଗେ।
2: ହ୍ୟାଲୋ
3: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
2: ପୁଣି ଥରେ
3: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ।
4: 10 lakh ଦିଅନ୍ତୁ, ବଞ୍ଚିଯିବେ।
2: ସାର୍ ଏତେ କୋଉଠୁ?
4: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 lakh ପଠାନ୍ତୁ, ବାକି ପରେ।
2: ସାର୍ 2 lakh
5: କଣ ହେଲା ବାପା?
2: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
3: ଆରେ
2: କାଟିଦେଲା,
5: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ବୋଲି କିଛି ନାହିଁ, ଏସବୁ ଫ୍ରଡ୍।
2: ଫ୍ରଡ୍?
5: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
2: ତ ଟଙ୍କା ହରେଇବେ।
6: RBI କହେ
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
8: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
9: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
8: କନକ ଜୁଏଲେରୀ, BS ମଲ, ଧୋପାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
1: ଆକାଶବାଣୀ କେନ୍ଦୁଝର, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 100.1 megahertz FM ବ୍ୟାଣ୍ଡ ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ମହିଳାମାନଙ୍କ ପାଇଁ ବସୁନ୍ଧରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି, ଉପସ୍ଥାପନରେ ଅଛନ୍ତି ଜ୍ୟୋତିରାଣୀ ପଣ୍ଡା।

ଭଉଣୀ, ପ୍ରତିବର୍ଷ ଆମେ ଜୁଲାଇ ମାସର 1 ତାରିଖରୁ 7 ତାରିଖ ଯାଏ ପାଳନ କରନ୍ତି ବନ ମହୋତ୍ସବ ସପ୍ତାହ। 1950 ମସିହାରେ କେଏମ୍ ମୁନ୍ସିଙ୍କ ଦ୍ୱାରା ଏହି ସୁନ୍ଦର ପ୍ରୟାସଟି ଆରମ୍ଭ ହୋଇଥିଲା। ଏହାର ମୂଳ ଲକ୍ଷ୍ୟ ହେଉଛି ଗଛଟିଏ ଲଗାନ୍ତୁ, ଜୀବନ ବଞ୍ଚାନ୍ତୁ। ବନ ମହୋତ୍ସବ ହେଉଛି ବୃକ୍ଷରୋପଣ ଓ ବନ ସଂରକ୍ଷଣର ଏକ ସଚେତନତାମୂଳକ ପର୍ବ। ଗଛ ଆମକୁ ଅମ୍ଳଜାନ, ଖାଦ୍ୟ, ଔଷଧ, କାଠ, ଛାଇ ଏବଂ ସ୍ୱଚ୍ଛ ପରିବେଶ ଦେଇଥାଏ। ତେଣୁ ଗଛକୁ ଆମର ପ୍ରକୃତ ବନ୍ଧୁ ବୋଲି ଆମେ କହିପାରିବା। ହେଲେ ବର୍ତ୍ତମାନ ଜଙ୍ଗଲର କ୍ଷୟ ଯୋଗୁଁ ଆମ ପରିବେଶର ପ୍ରଦୂଷଣ ମାତ୍ରା ବଢ଼ି ବଢ଼ି ଚାଲିଛି। ବର୍ଷାର ଅନିୟମିତତା ପରି ସମସ୍ୟା ବଢ଼ି ଚାଲିଛି। ଏହି ସମସ୍ୟାର ସମାଧାନ ପାଇଁ ଆମେ ସମସ୍ତେ ଅଧିକରୁ ଅଧିକ ଗଛ ଲଗାଇବା, ତା ସହିତ ସେଗୁଡ଼ିକର ଯତ୍ନ ମଧ୍ୟ ନେବା। ବନ ମହୋତ୍ସବ କେବଳ ଗଛ ଲଗାଇବାର ଦିନ ନୁହେଁ, ବରଂ ପ୍ରକୃତି ପ୍ରତି ଆମର ଦାୟିତ୍ୱକୁ ମନେ ପକାଇବାର ଏକ ସୁନ୍ଦର ଅବସର। ଯଦି ପ୍ରତ୍ୟେକ ବ୍ୟକ୍ତି ପ୍ରତିବର୍ଷ ଅତିକମ୍ରେ ଗୋଟିଏ ଲେଖା ଗଛ ଲଗାନ୍ତି ଆଉ ତାର ଯତ୍ନ ନିଅନ୍ତି, ତେବେ ଆମ ଦେଶ ସବୁଜ ଆଉ ସୁନ୍ଦର ହୋଇପାରିବ। ତେବେ ଆମେ ବନ ମହୋତ୍ସବ ସପ୍ତାହ ସହିତ ଆମେ ପାଳନ କରୁଛନ୍ତି ଆନ୍ତର୍ଜାତୀୟ ଫଳ ଦିବସ, ଇଣ୍ଟରନ୍ୟାସନାଲ୍ ଫ୍ରୁଟ୍ ଡେ। ଆମ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଫଳ ଖାଇବାର ଗୁରୁତ୍ୱକୁ ଧ୍ୟାନ ଦେଇଥାଏ। ଫଳ ଶରୀରକୁ ଭିଟାମିନ, ଖଣିଜ ଓ ପୋଷକ ତତ୍ତ୍ୱ ଯୋଗାଇଥାଏ। ଫଳ ପ୍ରକୃତିର ଏକ ଅମୂଲ୍ୟ ଉପହାର। ଏହା ଆମ ଶରୀରକୁ ଆବଶ୍ୟକୀୟ ଭିଟାମିନ, ଖଣିଜ ଲବଣ ଓ ଫାଇବର ଯୋଗାଇବା ସହ ଆମକୁ ସୁସ୍ଥ ରଖିଥାଏ। ତେଣୁ ଆନ୍ତର୍ଜାତୀୟ ଫଳ ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ଫଳ ଖାଇବାର ଅଭ୍ୟାସ ବଢ଼ାଇବା ଏବଂ ସ୍ୱାସ୍ଥ୍ୟକର ଜୀବନଶୈଳୀ ପ୍ରତି ସେମାନଙ୍କୁ ସଚେତନ କରାଇବା। ତେବେ ପ୍ରତିଦିନ ବିଭିନ୍ନ ପ୍ରକାରର ତାଜା ଫଳ ଖାଇଲେ ଯେ କେବଳ ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ତା ନୁହେଁ, ବରଂ ଆମର ଶରୀର ସୁସ୍ଥ ରହିବା ସହ ମନ ପ୍ରଫୁଲ୍ଲିତ ରହିବ। ତେଣୁ ଆମେ ସମସ୍ତେ ଖାଦ୍ୟରେ ଫଳକୁ ସାମିଲ କରିବା, ସନ୍ତୁଳିତ ଖାଦ୍ୟାଭ୍ୟାସକୁ ଆମେ ଧ୍ୟାନ ଦେବା। ତେବେ ସେଥିପାଇଁ ଆମେ ଗଛ ଲଗାଇବା ଏବଂ ବନ ସଂରକ୍ଷଣ ପାଇଁ ସଚେତନତା ମଧ୍ୟ ସୃଷ୍ଟି କରିବା। ପରିବେଶ ସୁରକ୍ଷା ପାଇଁ ଆମେ ଅଧିକରୁ ଅଧିକ ଗଛ ଲଗାଇବା। ପରିବେଶ ଓ ସମାଜର କଲ୍ୟାଣ ପାଇଁ ଆମର ବୃକ୍ଷରୋପଣ କରିବା ନିହାତି ଜରୁରୀ। ତେଣୁ ଏକ ସୁନ୍ଦର ଆଉ ସବୁଜ ପୃଥିବୀ ଗଠନ ପାଇଁ ଆମେ ସମସ୍ତେ ସଂକଳ୍ପ ନେବା।

0: ଦେବତାରା ଆମକୁ ପଥ ଦେଖାଇଥାଏ, ସେମିତି ପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତଙ୍କୁ ଧର୍ମ, ପ୍ରେମ ଆଉ ସତ୍ୟର ପଥରେ ଆଗେଇ ନେଇଥାନ୍ତି। କୋଟି ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ ପ୍ରଭୁ ଶ୍ରୀଜଗନ୍ନାଥ, ସେ ଆମ ପ୍ରାଣ। ଆସନ୍ତୁ ଶ୍ରୋତା ଭଉଣୀ, ଆଜି ଏ ସମ୍ପର୍କରେ ଶୁଣିବା ଆଲୋଚନାଟିଏ। ଏ ସମ୍ପର୍କରେ ସବିତା ବିଶ୍ୱାଳ କହନ୍ତି,
1: ଲୀଳାମୟ ପ୍ରଭୁ ଶ୍ରୀଜଗନ୍ନାଥ ମହାପ୍ରଭୁ, କୋଟି ଓଡ଼ିଆର ମଉଢ଼ମଣି, ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ, ନୀଳାଦ୍ରି କନ୍ଦରର ଚକା ବୈଠି ଉପରେ ଚକା ପାରି ବସି ଚକା ଚକା ଆଖିରେ କରୁଣାର କୈବଲ୍ୟକୁ ବିତରଣ କରୁଥିବା ପ୍ରତିଟି ଓଡ଼ିଆଙ୍କର ନିଶ୍ୱାସ, ପ୍ରଶ୍ୱାସ, ବିଶ୍ୱାସ ଏବଂ ଉଶ୍ୱାସ, ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶ୍ରୀଚରଣ କମଳରେ ଏ ସେବିକାର ସାଷ୍ଟାଙ୍ଗ ଦଣ୍ଡବୋଧ ପ୍ରଣାମ। ତେଜୋସି ତେଜୋମୟୀ ଧେହି, ବୀର୍ଯ୍ୟମସି ବୀର୍ଯ୍ୟମୟୀ ଧେହି, ବଳମସି ବଳମୟୀ ଧେହି, ଓଜସ୍ୟ ଯୋମୟୀ ଧେହି, ମହାନସି ସହୋମୟୀ ଧେହି। ଅର୍ଥାତ୍ ପରମ ପ୍ରେମମୟ କରୁଣାମୟ ପ୍ରଭୁ ଶ୍ରୀଜଗନ୍ନାଥ, ଆପଣ ମୋଠାରେ ତେଜ ସ୍ଥାପନ କରନ୍ତୁ, ଆପଣ ପରାକ୍ରମଶାଳୀ ମୋତେ ପରାକ୍ରମଶାଳୀ କରନ୍ତୁ, ଆପଣ ବଳବାନ ମୋତେ ବଳ ପ୍ରଦାନ କରନ୍ତୁ। ପ୍ରଭୁ ଆପଣ ଜୀବନ ଶକ୍ତିର କେନ୍ଦ୍ର, ମୋଠାରେ ଜୀବନୀ ଶକ୍ତିର ସଞ୍ଚାର କରନ୍ତୁ। ଆପଣ ଅଦମ୍ୟ ଉତ୍ସାହର ସ୍ରୋତ, ମୋତେ ଉତ୍ସାହ ସମ୍ପନ୍ନ କରନ୍ତୁ। ଆପଣ ବିଜୟଶୀଳ ବିରୋଧୀ ଶକ୍ତି ଉପରେ ମୋତେ ବିଜୟୀ କରନ୍ତୁ। ଦ୍ୱାପର ଯୁଗର ଶେଷ ହୋଇଆସିଛି, ନୀଳାମୟଙ୍କର ଅପୂର୍ବ କାର୍ଯ୍ୟକଳାପ, ଦ୍ୱାରିକାର ଧ୍ୱଂସ ସମୟ ଉପଗତ। ସାମ୍ବ ଯେ କି ଶ୍ରୀକୃଷ୍ଣଙ୍କର ଅବାଧ୍ୟ ସନ୍ତାନ, ସାମ୍ବଙ୍କର ନାରୀବେଶ ଓ ଅଷ୍ଟବକ୍ର ଋଷିଙ୍କର ଅଭିଶାପରୁ ଲୌହମୂଷଳକୁ ଭୀମଙ୍କ ଦ୍ୱାରା ପାହାଡ଼ ଉପରେ ଘଷିବା ଫଳରେ ଲୌହ ଚୂର୍ଣ୍ଣ ଯୋଗୁଁ ଏରକାର ଜଙ୍ଗଲର ସୃଷ୍ଟି, ଏବଂ ଶେଷ ଲୌହଖଣ୍ଡକୁ ଜଳକୁ ଫିଙ୍ଗିଥିଲେ ଭୀମ, ମତ୍ସ୍ୟର ପେଟ ଭିତରୁ ସେ ଲୌହଖଣ୍ଡ ଜାରା ଶବରର ହସ୍ତଗତ ହୋଇଥିଲା।
2: ସେ ତାର ସରମୁନରେ ଉପଯୁକ୍ତ ଭାବେ ସରଟି ତିଆରି କରିଥିଲା।
1: ଶିଆଳି ଲତାକୁଞ୍ଜର ଗହଳ ଲଟାପତ୍ର ମଧ୍ୟରେ ଶୟନ କରିଥିଲେ ପ୍ରଭୁ। ଜାରା ଶବର ଦୃଷ୍ଟିରେ ମୃଗ କର୍ଣ୍ଣର ଭ୍ରମ ସୃଷ୍ଟି ହୋଇ ପ୍ରଭୁଙ୍କୁ ସରାଘାତ କରିଲା। ଯାରା ଯେ ଶ୍ରୀକୃଷ୍ଣଙ୍କ ପଦରେ ସରାଘାତ କରିଛି ବିଶ୍ୱାସ କରିପାରିଲାନି। ଯାହା ବି ହେଉ, ଗୋଟିଏ ଯୁଗର ଅବସାନ ହେଲା।
2: ସେପଟେ ଅର୍ଜୁନଙ୍କ ଠାରୁ ଗାନ୍ଧୀବକୁ ଛୁଇଁ ପ୍ରଭୁ କଳାହରଣ କଲେ। ପ୍ରଭୁଙ୍କ ଅନୁମତି ଅନୁସାରେ ଜାରାସବର ଏବଂ ଅର୍ଜୁନ ମିଶି ଜଙ୍ଗଲରୁ ଚନ୍ଦନ କାଠ ସଂଗ୍ରହ କରି ଦାହ ବ୍ୟବସ୍ଥା କରିଥିଲେ। ସପ୍ତ ଦିବସ ଓ ସପ୍ତ ରାତ୍ର ପରେ ମଧ୍ୟ ସେ ଶରୀର ଦାହ ହୋଇନଥିଲା। ଅନେକ କହନ୍ତି ଶୂନ୍ୟବାରୀ କିମ୍ବା ନାରଦଙ୍କର କଥା ଅନୁସାରେ ସମୁଦ୍ର ଜଳରେ ପ୍ରଭୁଙ୍କ ଶରୀରକୁ ବିସର୍ଜନ କଲେ। ତାପରେ ଆରମ୍ଭ ହେଲା ଲୀଳାମୟଙ୍କର ଅପୂର୍ବ ଲୀଳା। ପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଶାର ଘରେ ଘରେ ତଥା ପ୍ରତି ଓଡ଼ିଆ ପ୍ରାଣରେ ପ୍ରତିଷ୍ଠିତ। ବିବାହ ବ୍ରତ ତଥା ବାଡ଼ିର ପ୍ରଥମ ଫଳ ସବୁର ସେ ହେଉଛନ୍ତି ମାଲିକ। ତାଙ୍କୁ ନ ଜଣାଇ ଏ ମଣିଷ ପଦଟିଏ ବି ଆଗକୁ ଯିବନି। ସେ ଆମ ସଂସ୍କୃତିର ବୈଭବର ଚଳନୀର ଆଧାର, ସେ ଆମର ଗତି ମୁକ୍ତି ଦାତା। ଜୟ ଜଗନ୍ନାଥ। ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚା ଦେବୀଙ୍କୁ ସ୍ୱପ୍ନାଦେଶ ପରେ ସମୁଦ୍ରରେ ଭାସି ଆସିଥିଲା ଦାରୁ। ଶାରଳା ମହାଭାରତରେ ମଧ୍ୟ କୁହାଯାଇଛି ଚନ୍ଦ୍ରଭାଗା ତୀର ଦେଇ ଆସି ଦାରୁ ରୋହିଣୀ କୁଣ୍ଡ ପାଖରେ ଦେଖା ଦେଇଥିଲେ। ରାଜା ସୈନ୍ୟ ସାମନ୍ତ ଲଗାଇ ଯେତେ ଉଠାଇଲେ ଦାରୁ ଉଠି ନଥିଲେ, ଶୂନ୍ୟବାଣୀ ହୋଇଥିଲା। ତାପରେ ଜାରାସବରର ହସ୍ତ ଲାଗନ୍ତେ ଦାରୁ ଉଠିଥିଲେ, ଦିଅ ଗଢା ହେବାର ପ୍ରସ୍ତୁତି ମଧ୍ୟ ହୋଇଥିଲା। ଅର୍ଥାତ୍ ବୃଦ୍ଧ ବ୍ରାହ୍ମଣଙ୍କର ଆବିର୍ଭାବ, ଯେ କି ବିଶ୍ୱକର୍ମା ଥିଲେ, ସେଇ ବ୍ରାହ୍ମଣଙ୍କର ଆବିର୍ଭାବରେ ଦିଅ ଗଢା ହେବାର ପ୍ରସ୍ତୁତି ଚାଲିଲା। ସର୍ତ୍ତ ଥିଲା ଏକୋଇଶ ଦିନ ପର୍ଯ୍ୟନ୍ତ ନିର୍ବୁଜ ଘର ଖୋଲା ହେବନି, କିନ୍ତୁ ରାଣୀ ଗୁଣ୍ଡିଚା ଦେବୀ ପ୍ରତ୍ୟେକ ସକାଳୁ ଆସି କବାଟ ନିକଟରେ ଠକ୍ ଠକ୍ ଆବାଜ ଶୁଣନ୍ତି। ଦିଅଁଗଢାର 14 ଦିନରେ ଆଉ ଭିତରୁ କିଛି ଶବ୍ଦ ଶୁଣିପାରିଲେ ନାହିଁ। ଭିତରୁ ଶବ୍ଦ ନ ଶୁଣି ଗୁଣ୍ଡିଚା ଦେବୀ ଭାବିଲେ ବୃଦ୍ଧ ବ୍ରାହ୍ମଣ କାଳେ କଣ ହୋଇଥିବେ, ତେଣୁ ଦିନ କଣ୍ଟ ପୁରିବା ପୂର୍ବରୁ କବାଟ ଖୋଲି ଦିଆଯାଉ। ତାହା ହିଁ ହେଲା। କବାଟ ଖୋଲା ହେଲା ପରେ ବଢେଇଙ୍କୁ କେହି ପାଇଲେନି, କେବଳ ତିନୋଟି ଦିଅ ଅଧାଗଢା ଅବସ୍ଥାରେ ଅଛନ୍ତି। ତେଣୁ ରାଜା ଛୋଟ ବେଦୀଟିଏ ପ୍ରସ୍ତୁତ କରି ଛୋଟ ମନ୍ଦିରଟିଏ କରି ପ୍ରଭୁଙ୍କୁ ପ୍ରତିଷ୍ଠା କଲେ। ଇନ୍ଦ୍ରଦୁମ୍ନଙ୍କ ରାଣୀ ଗୁଣ୍ଡିଚା ଦେବୀ।

0: ଦେବୀଙ୍କ ନାମ ଅନୁସାରେ ଗୁଣ୍ଡିଚା ଯାତ୍ରାର ଆରମ୍ଭ ହେଲା। ବର୍ତ୍ତମାନର ମନ୍ଦିର ରାମାୟଣର ଆଦ୍ୟକାଣ୍ଡରେ ବର୍ଣ୍ଣିତ ସୀତାଙ୍କ ଜନ୍ମ ବା ଜନକ ରାଜାଙ୍କର ଯଜ୍ଞସ୍ଥଳ। ହରିହର କାନନଙ୍କ ପ୍ରବନ୍ଧ ମୁତାବକ ଚୋଡ଼ଗଙ୍ଗଙ୍କ ସମୟରେ ଗୁଣ୍ଡିଚା ମଣ୍ଡପକୁ ପୁରୁଷୋତ୍ତମଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଯଦି ସମଗ୍ର ପୃଥିବୀକୁ ଏକ ପଦ୍ମ ଫୁଲ ସହିତ ତୁଳନା କରାଯାଏ ତେବେ ତାର କିଶୋର ହେଉଛି ପୁଣ୍ୟ ନୀଳାଚଳ ଧାମ, ବିଶ୍ୱର ଆଧ୍ୟାତ୍ମିକ ରାଜଧାନୀ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଧାମ ପୁରୀ। ଠାକୁର ବଡ଼ ଠାକୁର ଦାଣ୍ଡ ବଡ଼ ଦାଣ୍ଡ ଏହାର ପ୍ରସାଦ ମହାପ୍ରସାଦ ଅବଢ଼ା ନାମରେ ନାମିତ। ତିନୋଟି ରଥରେ ତିନି ଠାକୁରଙ୍କୁ ରତ୍ନ ଦେଦୀରୁ ଜନ୍ମ ଦେଦୀକୁ ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟ ଦିନ ଯିବାର ପ୍ରବନ୍ଧ କରାଯାଇଥିଲା। ଅକ୍ଷୟ ତୃତୀୟା ଠାରୁ ରଥ ଅନୁକୂଳ କରାଯାଇ ସମସ୍ତ କାର୍ଯ୍ୟ ଗୁଣ୍ଡିଚା ଯାତ୍ରା ଆରମ୍ଭ ପୂର୍ବରୁ ଶେଷ ହେଉଛି। ଏପରି ମହାତ୍ମାର ଅଧିକାରୀ ହୋଇ ଶ୍ରୀକ୍ଷେତ୍ର ପୁରୀଧାମ ଯେଉଁ ବଡ଼ ତଥା ମୋହନୀୟ ପାର୍ବଣ ଭିତରେ ନିଜକୁ ହଜାଇ ଦିଏ ତାହା ହେଉଛି ପବିତ୍ର ରଥଯାତ୍ରା। ତିନି ରଥରେ ବଡ଼ ଭାଇ ପ୍ରଭୁ ଶ୍ରୀ ବଳଭଦ୍ର, ପ୍ରଭୁ ଶ୍ରୀ ଜଗନ୍ନାଥ, ମା ସୁଭଦ୍ରାଙ୍କ ନିମନ୍ତେ ରଥ ପ୍ରସ୍ତୁତ କରାଯାଏ, ଯାହାଙ୍କର ଆଦର୍ଶ ହେଉଛି ମହାନ। ପ୍ରଭୁ ଶ୍ରୀ ବଳଭଦ୍ରଙ୍କର ରଥର ନାମ ତାଳଧ୍ୱଜ, ରଥର ଉଚ୍ଚତା 22 ହାତ। ରଥରେ 14ଟି ଚକ ଲାଗିଥାଏ। ଏହି ରଥରେ କୃଷ୍ଣବର୍ଣ୍ଣର 4ଟି ଘୋଡ଼ା ସଂଯୋଜିତ ହୋଇଥାଏ। ଉକ୍ତ ରଥର ସାରଥିଙ୍କ ନାମ ପ୍ରଦ୍ୟୁମ୍ନ, ଶ୍ରୀ ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ, ରଥର ଉଚ୍ଚତା 23 ହାତ। ରଥରେ 16ଟି ଚକ ଲାଗିଥାଏ। ଶ୍ରୀ ଜଗନ୍ନାଥଙ୍କ ରଥରେ 4ଟି ଶୁକ୍ଳବର୍ଣ୍ଣର ଅଶ୍ୱ ସଂଯୋଜିତ ହୋଇଥାନ୍ତି। ପ୍ରଭୁଙ୍କ ରଥର ସାରଥିଙ୍କ ନାମ ମାତୋଳୀ, ମା ଦୟାମୟୀ କରୁଣାମୟୀ ସୁଭଦ୍ରା ମାଙ୍କ ରଥର ନାମ ଦର୍ପ ଦଳନ, କେହି କେହି କହନ୍ତି ଦେବୀ ଦଳନ, ପଦ୍ମଧ୍ୱଜ ମଧ୍ୟ କୁହାଯାଏ, ଦେବୀ ରଥ ମଧ୍ୟ କୁହାଯାଏ ମା ସୁଭଦ୍ରାଙ୍କର ରଥ। ରଥର ଉଚ୍ଚତା 21 ହାତ। ରଥରେ 12ଟି ଚକ ଲାଗିଥାଏ। ଉକ୍ତ ରଥରେ 4ଟି କାଠ ଘୋଡ଼ା ସଂଯୋଜିତ ହୋଇଥାଏ। ଏହି ରଥର ସାରଥିଙ୍କ ନାମ ଅର୍ଜୁନ। ରଥ ଗୁଡିକ ସୁଦୃଶ୍ୟ ପିତ ନୀଳ ଏବଂ କୃଷ୍ଣ ବସ୍ତ୍ରରେ ସୁସଜ୍ଜିତ କରାଯାଇଥାନ୍ତି। ରଥରେ ପାର୍ଶ୍ୱ ଦେବତା ମାନେ ଥାନ୍ତି ଏବଂ ରଥ ଉପରେ ଫରଫର ହୋଇ ଭିନ୍ନ ଚିହ୍ନାଙ୍କିତ କେତନ ସବୁ ଉଡୁଥାଏ। ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟ ଦିନ ଠାକୁରଙ୍କୁ ସିଂହାସନ ଉପରୁ ସୋଲ ଓ ଫୁଲର ପ୍ରକାଣ୍ଡ ଟାହିଆ ପିନ୍ଧାନ୍ତି। ହଲି ହଲି ଡହଲି ଡହଲି ଢଳି ଢଳି ପହଣ୍ଡି କରି ପଣ୍ଡା ମାନେ ଏବଂ ଭକ୍ତମାନଙ୍କ ଗହଣରେ ନିଜ ନିଜର ରଥକୁ ଆସନ୍ତି। ଭକ୍ତମାନଙ୍କର ନୟନ ମାନଙ୍କୁ ସାର୍ଥକ କରନ୍ତି। ଝାଞ୍ଜ ମୃଦଙ୍ଗ ଖୋଳ କରତାଳ ଘଣ୍ଟା ଓ ହରିବୋଲ ଫୁଳଗୁଡ଼ି ଧ୍ୱନିରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଉଠେ। ରଥ ଚଳା ପୂର୍ବରୁ ଗଜପତି ମହାରାଜ ତିନି ରଥ ଉପରେ ସୁନା ଖଡ଼ିକାରେ ରଥ ସମାର୍ଜନ କରନ୍ତି ଓ ଚନ୍ଦନ ଫୁଲ ସିଞ୍ଚନ କରନ୍ତି। ଭକ୍ତମାନଙ୍କର ବା ପ୍ରତି ଓଡ଼ିଆଙ୍କର ପ୍ରାଣ ପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଦେବୀଙ୍କ ରଥ ଦଉଡ଼ି ଧରି ଟାଣି ଟାଣି ନେଇ ଜନ୍ମବେଦୀକୁ ଚାଲନ୍ତି। କିଛି ଭକ୍ତ ଯେ ସେ ଦଉଡ଼ିରେ ହାତ ପକାନ୍ତି ତାର କଳନା ନାହିଁ। ସମସ୍ତଙ୍କର ଭକ୍ତି ଭାବ ବିହରତରେ ବିହଳ ହୋଇ ପ୍ରଭୁ ଆଗକୁ ଆଗକୁ ଯାଇ ଜନ୍ମବେଦୀରେ ପହଞ୍ଚିଥାନ୍ତି। ଆହୁରି ମଧ୍ୟ ମହାପ୍ରଭୁଙ୍କ ରଥାରୂଢ଼ ପୂର୍ବରୁ ସ୍ନାନ ଯାତ୍ରା ଥାଏ। ଗୋଟେ ଅନ୍ୟତମ ପର୍ବ ଆମ ଓଡ଼ିଆ ଘରର। ଘରେ ଘରେ ତ ଛାଆ ହୁଏ ହୁଏ, ପହଣ୍ଡି ବେଳେ କେମିତି ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ନିମନ୍ତେ ସେନାପଟା ମଧ୍ୟ ଢାଲ ସଦୃଶ କାର୍ଯ୍ୟ କରିଥାନ୍ତି ପ୍ରଭୁଙ୍କୁ। ମହିମାଙ୍କ ଶରୀର ତ ଲହୁଣୀଠୁ ନରମ, ବଜ୍ରଠୁ କଠିନ। ସେ ଅଚଳ ମହାମେରୁ ତାଙ୍କ ସ୍ୱଇଚ୍ଛାରେ ଭକ୍ତଙ୍କ ଅଧୀନ ହୋଇ ଛେଚି କୁଟି ହୋଇ ଭକ୍ତଙ୍କ କାନ୍ଧରେ ପହଣ୍ଡି ହୋଇଯାଆନ୍ତି। ସ୍ନାନ ଯାତ୍ରା ଓ ଗୁଣ୍ଡିଚା ମହାପ୍ରଭୁଙ୍କୁ ଦୈତାପତି ସେବାୟତ ମାନେ ପହଣ୍ଡି ବେଳେ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ସେନାପଟା ଓ ବାହୁତ କଣ୍ଟନୀତି କୁ ଗୁପ୍ତ ନୀତି କରିଥାନ୍ତି। କଟା ଦଉଡ଼ିରେ ଶହ ଶହ ଭକ୍ତ ଟାଣି ଟାଣି ହରିବୋଲ ହୁଳହୁଳି ମଧ୍ୟରେ ପ୍ରଭୁଙ୍କର ଭଜନ ମଧ୍ୟରେ କେତେବେଳେ ଧୀରା ମନ୍ଥର ବ୍ୟତୀତ କେତେବେଳେ ଜୋରରେ ନେଇ ଭକ୍ତମାନେ ପହଞ୍ଚନ୍ତି। ତାଙ୍କ ଆଗରେ ନୃତ୍ୟାଙ୍ଗନ ମାନେ ନୃତ୍ୟ କରନ୍ତି। ଜନ୍ମବେଦୀରେ ଆହୁରି ଆନନ୍ଦର ଲହରୀ ରାଣୀ ଗୁଣ୍ଡିଚା ଦେବୀଙ୍କ ପରେ ଆରମ୍ଭ ହୁଏ। ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଭୁଙ୍କୁ ଖୁଆନ୍ତି। ଆଡ଼ପ ମଣ୍ଡପରେ ଅଭଡ଼ା ତିଆରି ହୁଏ। ଏ ଆଡ଼ପ ମଣ୍ଡପର ଅଭଡ଼ା ଖାଇଲେ ବହୁ ପୁଣ୍ୟ ମିଳେ। ତାପରେ ହେରା ପଞ୍ଚମୀ ମଧ୍ୟ ଆସେ। ସେଦିନ ମା ଲକ୍ଷ୍ମୀ ରାଗିକରି ଯାଇ ସାଙ୍ଗରେ ନେଇନଥିବାରୁ ପ୍ରଭୁ ପ୍ରଭୁଙ୍କ ରଥ କାଠ ଭାଙ୍ଗି ଦିଅନ୍ତି। ନବଦିନର ଯାତ୍ରା ପରେ ପ୍ରଭୁ ଫେରନ୍ତି। ପ୍ରଭୁ ରତ୍ନଋତୁକୁ ଯିବା ପୂର୍ବ ଦିନରୁ ପ୍ରଭୁଙ୍କୁ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରନ୍ତି। ହାତ ଗୋଡ଼ ନଥିବା ପ୍ରଭୁଙ୍କର ସୁବର୍ଣ୍ଣର ହାତ ଗୋଡ଼ ଓ ମୁକୁଟରେ ସଜ୍ଜିତ କରାଯାଇଥାଏ। ଅଧରପଣାର ମଧ୍ୟ ନୀତି ଅଛି। ରଥ ଚାରିପଟେ ବର୍ଷକୁ ଥରେ ଯୋଗିନୀ ଓ ପିତାଚିନୀ ମାନେ ଅପେକ୍ଷା କରିଥାନ୍ତି ପ୍ରଭୁଙ୍କର ଅଧରାମୃତ ପାଇବା ପାଇଁ। ତିନି ଠାକୁରଙ୍କର ମୁଖ ପର୍ଯ୍ୟନ୍ତ ବଡ ସାନ ମାଟି ତୁମ୍ବ ସବୁରେ ଶର୍କରା ଛେନା କ୍ଷୀର ଦହି ଇତ୍ୟାଦି ବହୁ ପ୍ରକାର ଜିନିଷରେ ସୁସ୍ୱାଦୁ ପଣା ପ୍ରସ୍ତୁତ ହୁଏ। ସନ୍ଧ୍ୟା ପରେ ପରେ ତାହା ସବୁ ଧାଡି ଦିଆଯାଏ। ରଥ ଉପରେ ରଥର ଚାରିପଟେ ପଣା ଗୁଡିକୁ ମଧ୍ୟ ଖେଳିଯାଏ। ତାହାକୁ ସେ ଅଶରୀରୀ ଆତ୍ମା ମାନେ ଗ୍ରହଣ କରି ତୃପ୍ତ ହୁଅନ୍ତି ବୋଲି ଆମେ ଶୁଣିଥାଉ। ସେମାନଙ୍କ ଅପେକ୍ଷାର ଅନ୍ତ ଘଟେ। ବର୍ଷକୁ ଥରେ ସେମାନେ ଚାହିଁ ରହିଥାନ୍ତି। ତାପରେ ରତ୍ନବେଦୀକୁ ଯିବାର କାର୍ଯ୍ୟକ୍ରମ। ମା ଲକ୍ଷ୍ମୀ 9 ଦିନ ହେଲାଣି ପ୍ରଭୁଙ୍କ ଠାରୁ ଦୂରରେ ଥିଲେ। ଜ୍ୟେଷ୍ଠ ପୂର୍ଣ୍ଣମୀ ରୁକ୍ମିଣୀ ବିବାହ ହୁଏ। ଦିନ ତାଙ୍କର ଚତୁର୍ଥୀ ପିଣ୍ଡ ପଡେ। ତା ପର ଦିନକୁ ଆସି ସେଠି ବସନ୍ତି ଆଠଗରା ପାଣିରେ ଗାଧୋଇ ପଡି ପୁଣି ଯାଇ ଜ୍ୱରରେ ଶୋଇପଡନ୍ତି। ପୁଣି ସେ ଜ୍ୱରରୁ ଆସନ୍ତି ତ ପଳେଇ ଯାଆନ୍ତି ମାଉସୀ ମା ଘରକୁ ବୁଲିବାକୁ। ଏଇ କାରଣ ଯୋଗୁ ମା ଲକ୍ଷ୍ମୀ ରାଗି ଯାଇଥାନ୍ତି, ବହୁତ ଅଭିମାନ କରିଥାନ୍ତି। ଦ୍ୱାରପିଠା ନୀତି ଗୋଟିଏ ଆରମ୍ଭ ହୁଏ। ଦୈତାପତି ମାନେ ଲକ୍ଷ୍ମୀଙ୍କ ଭୂମିକାରେ ଓ ପ୍ରଭୁଙ୍କ ଭୂମିକାରେ ରହି କଥାବାର୍ତ୍ତା ଛଳରେ ଶେଷରେ ରସଗୋଲା ଖୁଆଇ ମାଙ୍କୁ ମନାଇଥାନ୍ତି। ଦ୍ୱାରପିଠେ ତିନି ଠାକୁର ବା ବଡ ଭାଇ ଶ୍ରୀ ବଳଭଦ୍ରଙ୍କର ଆଗମନ ଜାଣି ଲକ୍ଷ୍ମୀ ମା ଦ୍ୱାର ଫିଟାନ୍ତି। ଏଠି ପରିବାରରେ କିପରି ବଡ ଭାଇଙ୍କୁ ବା ଦେଢ଼ୁସୁରଙ୍କୁ ସମ୍ମାନ ଦିଆଯାଏ ମା ଲକ୍ଷ୍ମୀ ସମଗ୍ର ଜଗତକୁ ଶିକ୍ଷା ଦେଇଛନ୍ତି। ଲୀଳାମୟ ପ୍ରଭୁ ଶ୍ରୀ ଜଗନ୍ନାଥ ଅର୍ଥ ବିଶ୍ୱ ବ୍ରହ୍ମାଣ୍ଡର କର୍ତ୍ତା, ଏ ବିଶ୍ୱରେ ରହିଥିବା ସମସ୍ତ ଗୁଣ ଯାହାଙ୍କଠୁ ନିସ୍ତୃତ ସେହି ପ୍ରଭୁ ଶ୍ରୀ ଜଗନ୍ନାଥ, ଯାହାଙ୍କ ଉପସ୍ଥିତିର ସ୍ପର୍ଶ ହିଁ ଆମ ହୃଦୟରେ ଶାନ୍ତି ସ୍ଥାପନ କରେ, ଆନନ୍ଦ ଉଦ୍ଦୀପନା ଜାଗ୍ରତ ହୁଏ, ସେ ହିଁ ଆମ ପ୍ରଭୁ ଶ୍ରୀ ଜଗନ୍ନାଥ, ଯାହାଙ୍କର ପ୍ରେମ ହିଁ ଯାତନା ରୂପକ ସହସ୍ର ସମୁଦ୍ର ପାରି କରେ, ମାନବ ହୃଦୟକୁ ପରିବର୍ତ୍ତନ କରେ, ସର୍ବସମର୍ଥ କରେ, ସେ ହିଁ ଆମ ପ୍ରଭୁ ଶ୍ରୀ ଜଗନ୍ନାଥ। ଏ ପାର୍ଥିବ ଜଗତର ଭିନ୍ନ ଆଶାର ସଞ୍ଜୀବନୀ ଦିବ୍ୟ ଜ୍ୟୋତିକୁ ସ୍ଥାୟୀ ଭାବେ ଓଡ଼ିଶାର ଅଧିବାସୀଙ୍କ ଭିତରେ ଆଙ୍କି ଦିଏ ଦିବ୍ୟ ଚେତନା। ସେ ହିଁ ପ୍ରଭୁ ଆମ ଜଗନ୍ନାଥ, ସେ ହିଁ ଆମର ପରମ ଧ୍ୟେୟ। ଚିରନ୍ତନ ସତ୍ୟ ପ୍ରଭୁ ଜଗନ୍ନାଥ ଅପାର ତାଙ୍କ କରୁଣା, ଭକତକୁ ଶ୍ରଦ୍ଧା ବାଣ୍ଟିବାରେ ପ୍ରଭୁ କରନ୍ତିନି କେବେ ଉଣା। ଦୁଃଖ ସରିତର ସିଏ ତ ନାଉରି ପାରି କରିବ ବା କିଏ, ସିଏ ନ ଚାହିଁଲେ ଆଉ କିଏ ଚାହିଁବ, କାହିଁ ଅଛି ଆଉ କିଏ। କୋଟି ଭକତର ହୃଦୟ ଠାକୁର ଆହେ ମୋ କଳା ସାନ୍ତ, ତୁମରି କରୁଣା ତୁମରି ଆଶିଷ ଅତି ଅପାର ଅନନ୍ତ। ସମର୍ପି ଚନ୍ଦନ ତୁଳସୀ ଦୟଣା ପଦ ପ୍ରାନ୍ତେ ନମସ୍କାର, ଜୀବାର ମନ୍ତ୍ର ଫରି ଦିଅ ପ୍ରଭୁ ଅଳି ତୁଠେ ବାରମ୍ବାର। ଜୟ ଶ୍ରୀ ଜଗନ୍ନାଥ।
1: ଶୁଣିଲେ ଆଲୋଚନା କୋଟି ଓଡିଆଙ୍କ ହୃଦୟର ସ୍ପନ୍ଦନ ପ୍ରଭୁ ଶ୍ରୀ ଜଗନ୍ନାଥ। ଏ ସମ୍ପର୍କରେ ଆମ ସହିତ ଆଲୋଚନାରେ ଥିଲେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଭଉଣୀ ସବିତା ବିଶ୍ୱାଳ।

0: ଭଉଣୀ,
1: ଆମ କେନ୍ଦ୍ର ସରକାର ସବୁ ବର୍ଗର ମହିଳାମାନେ କେମିତି ସଫଳତାର ସହିତ ଆଗେଇ ଚାଲିବେ ସେଥିପାଇଁ ଅନେକ ଯୋଜନାମାନ ପ୍ରଣୟନ କରୁଛନ୍ତି। ଆଉ ସେଥିମଧ୍ୟରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ 2012 ମସିହାରେ ଆରମ୍ଭ କରିଛନ୍ତି ନଈ ରୋଶନୀ। ତେବେ ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଯେ କେବଳ ନାରୀମାନଙ୍କୁ ସଶକ୍ତ କରିବା ତା ନୁହେଁ, ବରଂ ସେମାନଙ୍କ ମଧ୍ୟରେ କେମିତି ନେତୃତ୍ୱର ବିକାଶ ହୋଇପାରିବ ସେସବୁ ଦିଗ ପ୍ରତି ଯତ୍ନବାନ ହେବା। ତେବେ ଏହି ଯୋଜନାଟି ବିଭିନ୍ନ ସରକାରୀ ସଂସ୍ଥା ଆଉ ଏନ୍ଜିଓ ମାନଙ୍କ ଦ୍ୱାରା ସାରା ଦେଶରେ କାର୍ଯ୍ୟକାରୀ ହେଉଛି। ତେବେ ମହିଳାମାନଙ୍କ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ହେଉଛି ୟାର ମୂଳ ଉଦ୍ଦେଶ୍ୟ। ତେବେ ଏହି ଯୋଜନାର ଅନ୍ତର୍ନିହିତ ଉଦ୍ଦେଶ୍ୟ ହେଉଛି ବ୍ୟାଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଆମ ସଂଖ୍ୟାଲଘୁ ସ୍ତରର ମହିଳାମାନେ କେମିତି ନିଜକୁ ଯୋଗ୍ୟ ବିବେଚିତ କରିପାରିବେ। ଏହି ଯୋଜନା ଅନ୍ତର୍ଗତ ମହିଳାମାନଙ୍କୁ ଅନେକ ପ୍ରଶିକ୍ଷଣ ଦିଆଯାଏ, ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ସ୍ୱଚ୍ଛ ଭାରତ ଏବଂ ବିତ୍ତୀୟ ସାକ୍ଷରତାର ପ୍ରଶିକ୍ଷଣ। ତା ସହିତ ଜୀବନ କୌଶଳ ପ୍ରଶିକ୍ଷଣ, ମହିଳାମାନଙ୍କ ପାଇଁ ଆଇନଗତ ପ୍ରଶିକ୍ଷଣ ଆଉ ତା ଛଡ଼ା ସାମାଜିକ ଓ ବ୍ୟବହାରିକ ପରିବର୍ତ୍ତନର ସମର୍ଥନ ପ୍ରଶିକ୍ଷଣ ମଧ୍ୟ ସବୁ ଦିଆଯାଉଛି। ଏହି ଯୋଜନା ଦ୍ୱାରା ଅଳ୍ପ ସଂଖ୍ୟକ ମହିଳାମାନେ ଘରର ଚାରିକାନ୍ଥ ମଧ୍ୟରୁ ବାହାରି ନିଜକୁ ବିକାଶର ସ୍ରୋତରେ ସାମିଲ କରିପାରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ ମହିଳାମାନଙ୍କୁ ସଂଗଠନ ଦ୍ୱାରା ଦୁଇ ପ୍ରକାରର ଟ୍ରେନିଂ ଦିଆଯାଏ, ଯଥା ନନ୍ ରେସିଡେନ୍ସିଆଲ ଆଉ ଗୋଟିଏ ହେଉଛି ରେସିଡେନ୍ସିଆଲ। ନନ୍ ରେସିଡେନ୍ସିଆଲଙ୍କ ପାଇଁ ଅବଧି 6 ମାସ ଥିଲା ବେଳେ ରେସିଡେନ୍ସିଆଲ ମାନଙ୍କ ପାଇଁ ଏହି ପ୍ରଶିକ୍ଷଣ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥାଏ। ତେବେ ପ୍ରତି ବ୍ୟାଚ୍ରେ 25 ଜଣ ମହିଳା ପ୍ରଶିକ୍ଷାର୍ଥୀ ରହିପାରିବେ। ତେବେ ଏହି ଯୋଜନା ପ୍ରଥମେ 2 ରାଜ୍ୟରେ ଲାଗୁ ହୋଇଥିଲା ଆଉ ପରବର୍ତ୍ତୀ ସମୟରେ ଏଇଠି 8 କ୍ଷେତ୍ରରେ ଆରମ୍ଭ ହେଲା। ଏହି ଯୋଜନା ଅନ୍ତର୍ଗତ ମହିଳାମାନଙ୍କୁ ପ୍ରଶିକ୍ଷିତ କରିବା ସହ ସରକାରଙ୍କ ତରଫରୁ ଖାଲି ଭତ୍ତା ପ୍ରଦାନ କରାଯାଇନଥାଏ, ତା ସହିତ ଖାଇବାର ବ୍ୟବସ୍ଥା ମଧ୍ୟ କରାଯାଇଥାଏ। ଏଥିପାଇଁ ହିତାଧିକାରୀଙ୍କ ବୟସ 18-35 ବର୍ଷ ନିର୍ଦ୍ଧାରଣ କରାଯାଇଛି।
0: ଭଉଣୀ, ସମୟ ତ ଇସାରା ଦେଲାଣି, ଏଠି ରଖିବା ଆଜିର କାର୍ଯ୍ୟକ୍ରମକୁ। ବିଦାୟ ଦିଅନ୍ତୁ, ନମସ୍କାର।

ଶୁଣୁଥିଲେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କୀ, ଉପସ୍ଥାପନାରେ ଥିଲେ ଜ୍ୟୋତିରାଣୀ ପଣ୍ଡା। ଆକାଶବାଣୀ କେନ୍ଦୁଝର ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 100.1 MHz FM ବ୍ୟାଣ୍ଡ ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଇଂରାଜୀରେ ସମ୍ବାଦ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ആകാശവാണി. ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ. ତିନିଟି ରାଜ୍ୟର ତିନିଟି ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି. ସମବାୟ କ୍ଷେତ୍ର ଦେଶର କୋଟି କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଆଗାମୀ ରଥଯାତ୍ରାରେ ଚଳାଚଳ କରିବ 300ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଏବଂ ଫିଫା ବିଶ୍ୱକପ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ 6 ଦିନିଆ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କରିଛନ୍ତି. ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିଆଣ୍ଟୋଙ୍କ ଆମନ୍ତ୍ରଣ କ୍ରମେ ସେ ଆଜିଠାରୁ 8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିବେ. 2018 ଇଣ୍ଡୋନେସିଆ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଏହି ଯାତ୍ରା କରୁଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି ସେ ଇଣ୍ଡୋନେସିଆରେ ପ୍ରବାସୀ ଭାରତୀୟଙ୍କ ସହ ବାର୍ତ୍ତାଳାପ କରିବେ ଏବଂ ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ସହ ଯୋଗକର୍ତ୍ତାଠାରେ ଥିବା ପ୍ରମ୍ବାନନ ମନ୍ଦିର ପରିଦର୍ଶନ କରିବେ. ଇଣ୍ଡୋନେସିଆରୁ ଶ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାନିଜ୍ଙ୍କ ନିମନ୍ତ୍ରଣ କ୍ରମେ ମେଲବୋର୍ଣ୍ଣ ଗସ୍ତ କରିବେ. ଏହି ଗସ୍ତ କାଳରେ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଅଂଶଗ୍ରହଣ କରିବା ସହ ପ୍ରତିରକ୍ଷା ଏବଂ ସୁରକ୍ଷା, ବାଣିଜ୍ୟ ଏବଂ ନିବେଶ, ଶିକ୍ଷା, କ୍ରୀଡ଼ା ଆଦି ପ୍ରସଙ୍ଗ ଉପରେ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି. ସେଠାରେ ମଧ୍ୟ ଶ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟକୁ ଉଦ୍ବୋଧନ ଦେବେ. ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନଙ୍କ ନିମନ୍ତ୍ରଣ କ୍ରମେ ଅକଲାଣ୍ଡ ଗସ୍ତ କରିବେ. ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବେ. ଗତବର୍ଷ ମାର୍ଚ୍ଚ ମାସରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରୀ ଲକ୍ସନ ଭାରତ ଗସ୍ତରେ ଆସି ଅର୍ଥନୈତିକ, ବାଣିଜ୍ୟିକ ଏବଂ ବ୍ୟବସାୟିକ ସମ୍ପର୍କ ସୁଦୃଢ଼ୀକରଣ ନେଇ ଆଲୋଚନା କରିଥିଲେ. ନିର୍ବାଚନ କମିଶନ ଆଜି 3 ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି. ସେହି 3 ଆସନ ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ରହିଛି। ବିହାରର ବାଙ୍କିପୁର, ଗୁଜରାଟର ମଞ୍ଜାଲପୁର ଏବଂ ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଆସନରେ ଉପନିର୍ବାଚନ ହେବ। ବିଜ୍ଞପ୍ତି ଅନୁଯାୟୀ ଆଜିଠାରୁ ଚଳିତ ମାସ 13 ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ଓ 14 ଯାଞ୍ଚ ଲାଗି ସମୟ ସ୍ଥିର କରାଯାଇଛି। ଏହିସବୁ ଆସନଗୁଡ଼ିକରେ ଚଳିତ ମାସ 30 ନିର୍ବାଚନ ଅନୁଷ୍ଠିତ ହେବ। ବିହାରର ବାଙ୍କିପୁର ଆସନରୁ ନିର୍ବାଚିତ ନୀତିନ ନବୀନ ଇସ୍ତଫା ଦେଇଥିବା ବେଳେ ଗୁଜରାଟର ମଞ୍ଜାଲପୁର ଆସନରୁ ଯୋଗେଶ ଭାଇ ନରନ ଦାସ ପଟେଲଙ୍କ ପରଲୋକ ଯୋଗୁଁ ଆସନ ଖାଲି ପଡ଼ିଛି। ସେହିଭଳି ମଧ୍ୟପ୍ରଦେଶ ଦାତିଆ ଆସନର ପ୍ରାର୍ଥୀ ରାଜେନ୍ଦ୍ର ଭାରତୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ସେହି ଆସନଟି ଖାଲି ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଦେଶର କୋଟି କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି। ଗତ 5 ବିକାଶମୂଳକ କାର୍ଯ୍ୟକୁ ସ୍ମରଣ କରି ଶ୍ରୀ ଶାହା କହିଛନ୍ତି ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଆଜି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର 5 ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି ଆଜିର ଦିନଟି ସମବାୟ କ୍ଷେତ୍ର ସହ ଜଡ଼ିତ 30 ଜନସାଧାରଣ ଏବଂ 8,50,000 ଅଧିକ ସମବାୟ ସଂସ୍ଥା ପାଇଁ ଏକ ଶୁଭ ଦିନ। ସେ କହିଛନ୍ତି ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ସମବାୟ ମନ୍ତ୍ରଣାଳୟ ସ୍ଥାପନ ଲାଗି ନିଷ୍ପତ୍ତି ନେଇଥିଲେ।
1: ସହକାରିତା ମନ୍ତ୍ରଣାଳୟ କେ ଇନିସିଏଟିଭ ସେ କୁଲ 9 ରାଷ୍ଟ୍ରୀୟ ସ୍ତର ପର କାମ କରନେ ବାଲି ସହକାରୀ ସମିତି ବନାକର ଦେଶ ସେ ଲେକର ଗ୍ରାମ ତକ ଏ 9 କ୍ଷେତ୍ରୋ ମେ ସହକାରିତା ମନ୍ତ୍ରଣାଳୟ କୋ ଏକ ମାଲା ମେ ପିରୋନେ କା କାମ ହମନେ କିଆ ହୈ।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେରଳର କୋଚିଠାରେ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର 2 ବୈଠକ ଆଜିଠାରୁ ଆରମ୍ଭ ହେବ। ଭାରତ ଏହି ବୈଠକର ଆୟୋଜକ ରହିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ଅଧିକାରୀମାନେ ବୈଠକରେ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ଏବଂ ସହମତି ସୃଷ୍ଟି କରିବା ନେଇ ସୁଯୋଗ ପ୍ରଦାନ କରିବ। ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ ଚାରିଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ସେଗୁଡ଼ିକ ହେଉଛି ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ଆସନ୍ତା 8 ଓ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଚଳିତ ବର୍ଷ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ 300ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ନିୟମିତ 800 ଟ୍ରେନ୍ ସହିତ ଅତିରିକ୍ତ ଭାବେ ଏହି ଟ୍ରେନ୍ ଚଳାଚଳ କରିବ। ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ରଥଯାତ୍ରା ନିମନ୍ତେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ସେ କହିଛନ୍ତି ପୁରୀ ରେଳ ଷ୍ଟେସନରେ ରଥଯାତ୍ରା ସମୟରେ 30,000 ଯାତ୍ରୀଙ୍କ ରହିବା ଭଳି ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି।
2: पुरी में महाप्रभु जगन्नाथ जी का रथ यात्रा का पावन पर्व है, उसमें 300 से अधिक स्पेशल ट्रेन चलाई गई और आने वाले समय में केरलम में ओनम के फेस्टिवल के उपलक्ष्य में 100 से अधिक स्पेशल ट्रेन चलाई जाएगी।
0: ବିଶିଷ୍ଟ ଚିନ୍ତାନାୟକ ଏବଂ ଶିକ୍ଷାବିତ୍ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 125ତମ ଜନ୍ମବାର୍ଷିକୀ ଉପଲକ୍ଷେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ, ବାଚସ୍ପତି ଓ ପ୍ରତିରକ୍ଷା ମନ୍ତ୍ରୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ସେ ଜଣେ ପ୍ରତିଷ୍ଠିତ ଶିକ୍ଷାବିତ୍, ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ଓ ରାଷ୍ଟ୍ର ନିର୍ମାତା ଥିଲେ। ଜାତୀୟ ଏକତା ଓ ସଂହତି ପ୍ରତିଷ୍ଠା ଦିଗରେ ଡକ୍ଟର ମୁଖାର୍ଜୀଙ୍କ ବଳିଦାନ ଅତୁଳନୀୟ ଥିଲା ବୋଲି ସେ କହିଛନ୍ତି। ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଡକ୍ଟର ମୁଖାର୍ଜୀ ଦେଶର ଏକତା, ଅଖଣ୍ଡତା ଏବଂ ସ୍ୱାଭିମାନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କ ଜୀବନାଦର୍ଶ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଯୋଗାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଜଣେ ଶିକ୍ଷାବିତ୍ ଭାବରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଡକ୍ଟର ମୁଖାର୍ଜୀଙ୍କ ଅତୁଳନୀୟ ଅବଦାନ ରହିଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଡକ୍ଟର ମୁଖାର୍ଜୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରି କହିଛନ୍ତି ଭାରତୀୟ ଜନସଂଘର ସଂସ୍ଥାପକ ଭାବେ ଦେଶର ଏକତା ଅଖଣ୍ଡତାର ସୁରକ୍ଷା ଦିଗରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦେଶ ନିର୍ମାତା ଭାବେ ତାଙ୍କର ଅବଦାନ ଅତୁଳନୀୟ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ 91ତମ ଜନ୍ମଦିବସରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି ଶାନ୍ତି ଓ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ଦିଗରେ ଦଲାଇ ଲାମାଙ୍କ ବାର୍ତ୍ତା ବିଶ୍ୱର ଜନସାଧାରଣଙ୍କୁ ପ୍ରେରଣା ଯୋଗାଇଥାଏ। ବିଶ୍ୱର ମଙ୍ଗଳ ପାଇଁ ଦଲାଇ ଲାମାଙ୍କ ଚିନ୍ତନ ଓ ଆଧ୍ୟାତ୍ମିକ ଦୃଢ଼ତା ପ୍ରଶଂସନୀୟ ବୋଲି ଶ୍ରୀ ମୋଦି କହିଛନ୍ତି। ଇରାନ୍ର ଦିବଂଗତ ସର୍ବୋଚ୍ଚ ନେତା ଅଲି ଖାମନେଇଙ୍କ ଅନ୍ତିମ ସଂସ୍କାର ଜାରି ରହିଛି। ଦୁଇଦିନ ଧରି ବିଦାୟ ସମାରୋହ ପରେ ଆଜି ଅନୁଷ୍ଠିତ ହେଉଥିବା ଅନ୍ତିମ ଯାତ୍ରାରେ ତେହେରାନରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଛନ୍ତି। ଆଜି ସକାଳେ ଆରମ୍ଭ ହୋଇଥିବା ଅନ୍ତିମ ଶୋଭାଯାତ୍ରା ପ୍ରାୟ 10 ଘଣ୍ଟା ଧରି ଚାଲିବ ବୋଲି ଜଣାପଡ଼ିଛି। ଆସାମର ଗୁଆହାଟୀରେ ଆଜି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିଶା ନିରୋଧୀ ସଂଗଠନ ମୁଖ୍ୟମାନଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଦ୍ୱାରା ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ଉଦ୍ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇ ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋର ମହାନିର୍ଦ୍ଦେଶକ ଅନୁରାଗ ଗର୍ଗ କହିଛନ୍ତି ବ୍ରିକ୍ସର ବିସ୍ତାର ଯୋଗୁଁ ଏହାର ସାମର୍ଥ୍ୟ ବୃଦ୍ଧି ପାଇଛି ଏବଂ ନିଶାଦ୍ରବ୍ୟ କାରବାର ଭଳି ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକର ସମାଧାନ ସମ୍ଭବ ହୋଇପାରିବ ବୋଲି ଆଶା କରାଯାଉଛି। ୟୁକ୍ରେନ୍ ଉପରେ ରୁଷ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣରେ 10 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 46ରୁ ଅଧିକ ଆହତ ହୋଇଛନ୍ତି। ତୁର୍କୀରେ ନାଟୋ ସମ୍ମିଳନୀ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏହି ଘଟଣା ଘଟିଛି। ୟୁକ୍ରେନ୍ ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରୁଷ ପକ୍ଷରୁ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଅନେକଗୁଡ଼ିଏ ବହୁତଳ କୋଠା କ୍ଷତିଗ୍ରସ୍ତ ହେବା ସହ ଅନେକ ଲୋକ ଭଙ୍ଗାରୁଜା ଅଂଶ ତଳେ ଚାପି ହୋଇ ରହିଥିବା ଜଣାପଡ଼ିଛି। ଫିଫା ବିଶ୍ୱକପ୍ରେ 3-2 ଗୋଲ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଅନ୍ୟ ଏକ ମ୍ୟାଚ୍ରେ ନରୱେଠାରୁ 2-1 ପରାସ୍ତ ହେବା ପରେ ବ୍ରାଜିଲର ବରିଷ୍ଠ ଖେଳାଳି ନେମାର ଜୁନିୟର ଖେଳରୁ ଅବସର ଘୋଷଣା କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ। 3ଟି ରାଜ୍ୟର 3ଟି ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି। ସମବାୟ କ୍ଷେତ୍ର ଦେଶର କୋଟି କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଗାମୀ ରଥଯାତ୍ରାରେ ଚଳାଚଳ କରିବ 300ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଏବଂ ଫିଫା ବିଶ୍ୱକପ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। ସମ୍ବାଦ ଶେଷ ହେଲା।
3: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi embarks on 6-day visit to Indonesia, Australia and New Zealand. Says it will strengthen India's Act East policy as well as outlook towards free and open Indo-Pacific. Minister for Cooperation Amit Shah says cooperative movement is entering a new phase of expansion through reforms, digitization and professional management. Heavy rain affects normal life in Mumbai metropolitan region. Traffic disrupted on Mumbai-Pune expressway due to landslides. IMD issues red alert for heavy to very heavy rainfall over parts of Madhya Maharashtra, Gujarat, Goa and Chhattisgarh for today. At least 10 people killed and over 46 injured in Kiev after Russia launches ballistic missile attack. England storm into FIFA World Cup quarterfinals with dramatic 3-2 victory over Mexico. And in Wimbledon tennis, Novak Djokovic beats Roman Safiulin of Russia to reach men's singles quarterfinals. Naomi Osaka also reaches women's singles quarterfinals, defeating world number one Aryna Sabalenka. Prime Minister Narendra Modi has embarked on a 6-day visit to Indonesia, Australia and New Zealand. In his departure statement, the Prime Minister said his visit to the three countries will further strengthen India's Act East policy, Mahasagar vision, as well as the country's outlook towards a free and open Indo-Pacific. Prime Minister Modi said his visit to Indonesia will further deepen the comprehensive strategic partnership, which was elevated during his 2018 visit and follows President Prabowo's state visit to India as the chief guest at the Republic Day celebrations in 2025. Prime Minister Modi said he will also interact with the Indian diaspora and visit the Prambanan temple complex in Yogyakarta with President Prabowo. From Indonesia, the Prime Minister will travel to Melbourne at the invitation of Australian Prime Minister Anthony Albanese. He said the visit will strengthen the India-Australia comprehensive strategic partnership through discussions on defence and security, trade and investment, education, mobility, emerging and critical technologies, sports and people-to-people ties. He will also interact with the Indian diaspora. The Prime Minister will then visit Auckland at the invitation of New Zealand Prime Minister Christopher Luxon. He said the visit will build on the momentum in bilateral ties following Prime Minister Luxon's visit to India in March last year, with discussions focusing on economic, trade and commercial engagement. Home Minister and Minister of Cooperation Amit Shah today said that the cooperative movement is entering a new phase of expansion through reforms, digitization and professional management. Addressing the fifth foundation ceremony of Ministry of Cooperation, Mr. Shah said a ranking framework has been announced to recognize the five best performing cooperative societies in every region.
4: I would like to begin by saying that the Modi government's decision has taken the country to a new stage of development. Throughout the country's 75-year journey, the cooperative movement remained largely neglected and was often treated as a second-class sector. By establishing the Ministry of Corporation, PM Modi has given the cooperative movement renewed importance and laid a strong foundation for its growth and expansion over the next century.
3: Home Minister Mr. Shah lauded the Ministry of Cooperation for bringing change in the lives of millions of people by following the mantra of prosperity through cooperation for the past 5 years. The government has said that over 104 crore health records have been linked to over 93 crore Ayushman Bharat

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ସମୀକ୍ଷା କରି ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଦେଶବାସୀ କରୁଛନ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ। ଏବଂ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ପାଇଁ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ନେଇ ଗୁରୁତ୍ୱାରୋପ କରିଛନ୍ତି। ପୁରୀ ଟାଉନହଲ୍ଠାରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରାକୁ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଶ୍ରୀ ମାଝୀ କହିଛନ୍ତି, ରଥଯାତ୍ରା ସମଗ୍ର ଓଡ଼ିଶା, ଦେଶ ତଥା ବିଶ୍ୱର ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ସବୁଠାରୁ ପବିତ୍ର ଦିନ। ଏକ ସୁରକ୍ଷିତ ରଥଯାତ୍ରା କେବଳ ଏକ ସରକାରୀ କର୍ତ୍ତବ୍ୟ ନୁହେଁ, ଏହା ସମସ୍ତଙ୍କ ନୈତିକ ଦାୟିତ୍ୱ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ କାର୍ଯ୍ୟର ଉପଯୁକ୍ତ ତଦାରଖ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।
1: ଏନ୍ଡିଆର୍ଏଫ୍ ସହିତ 475 ସିସିଟିଭି କ୍ୟାମେରା, 28 ଜରୁରୀକାଳୀନ ପ୍ରସ୍ଥାନ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଆବଶ୍ୟକତାକୁ ମନେ କରି କରାଯାଇଛି। ଭିଡ଼ ପରିଚାଳନା ପାଇଁ ରାପିଡ୍ ଆକ୍ସନ ଫୋର୍ସ ଟାକ୍ଟିକାଲ ୟୁନିଟ୍ର ନିୟୋଜନ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ସ୍ଥାପନ କରାଯାଇଛି। ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ଟ୍ରାଫିକ୍ ନିୟନ୍ତ୍ରଣ, ଗମନାଗମନ ବ୍ୟବସ୍ଥା ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି।
0: ବୈଠକରେ ରଥଯାତ୍ରା ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବା, ସ୍ୱାସ୍ଥ୍ୟ, ପରିମଳ, ରାସ୍ତାଘାଟ, ଆଇନ ଶୃଙ୍ଖଳା ଓ ରେଳ ଚଳାଚଳ ନେଇ ଆଲୋଚନା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି କ୍ୟାମେରା ଲଗାଯାଇ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଆସନ୍ତା 12 ମଧ୍ୟରେ ରେଳବାଇ ଓ ପରିବହନ ବିଭାଗର ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ରୂପରେଖ ରଥଯାତ୍ରା 2026 ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ନିୟମିତ 800 ଟ୍ରେନ୍ ସହିତ ଅତିରିକ୍ତ ଭାବେ ଏହି ଟ୍ରେନ୍ ଚଳାଚଳ କରିବ। ପୁରୀରେ 30,000ରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଅସ୍ଥାୟୀ

0: ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: ଉର୍ଦ୍ଧ ସ୍ପେଶାଲ ଟ୍ରେନ୍ସ ଚଲାଯିବ ସାରେ ପାଖାପାଖି 50 ଉର୍ଦ୍ଧ୍ୱ ଷ୍ଟେସନ ସବୁ ତିଆରି ହେଉଛି। ଏବେ 97,000 crore ରୁପିଜ୍ର ଟୋଟାଲ ଇନ୍ଭେଷ୍ଟମେଣ୍ଟ ରେଲୱେର ହେଉଛି। କମ୍ପ୍ଲିଟ୍ ଯାହା ରେଲୱେର ମ୍ୟାପ୍ ଅଛି ସେଟା ଚେଞ୍ଜ ହୋଇଯିବ।
0: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପୁରୀ ରେଳ ଷ୍ଟେସନରୁ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ପୁରୀଠାରୁ ପ୍ରତ୍ୟେକ ସୋମବାର ଗୁରୁବାର ଓ ଶନିବାର ଚଳାଚଳ କରିବ ଏବଂ କୋରାପୁଟଠାରୁ ପ୍ରତ୍ୟେକ ମଙ୍ଗଳବାର ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ଆଜି ଅପରାହ୍ନରେ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳର ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ ତିନି ଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆଧୁନିକ ସହନଶୀଳ ଓ ନାଗରିକ ଅନୁକୂଳ ସହରାଞ୍ଚଳ ଗଠନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ସହିତ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ। 37 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ଏହି ପ୍ରକଳ୍ପଗୁଡ଼ିକରେ ମୋଟ 74,87,00,000 ବିନିଯୋଗ କରାଯାଇଛି। ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼ ନାଗରିକ କୈନ୍ଦ୍ରିକ ଓ ସହରବାସୀଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଏହାର ମୂଳ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମର ଅଂଶସ୍ୱରୂପ 31 ପୌରାଞ୍ଚଳରେ 36,99,00,000 ବ୍ୟୟରେ ନିର୍ମିତ 344 ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାସ୍ତା ନିଷ୍କାସନ ବ୍ୟବସ୍ଥା ଗୋଷ୍ଠୀଗତ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଜନସେବା ସାମିଲ ରହିଛି। କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶିଷ୍ଟ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି 125ତମ ଜନ୍ମବାର୍ଷିକୀ ଅବସରରେ ଦେଶବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କହିଛନ୍ତି, ରାଷ୍ଟ୍ରର ଏକତା ଅଖଣ୍ଡତା ଓ ଜାତୀୟବାଦ ପ୍ରତି ଡକ୍ଟର ମୁଖାର୍ଜୀଙ୍କ ଆଦର୍ଶ ଅବଦାନ ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ଏଥିରେ ବାଚସ୍ପତି ସୁରମା ପାଢ଼ୀ, ବିଜେପି ରାଜ୍ୟସଭାପତି ମନମୋହନ ସାମଲ, ବିଧାୟକ ବାବୁ ସିଂ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଭୁବନେଶ୍ୱରରେ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେବେ। ନବରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜୀବନ, ରାଷ୍ଟ୍ରପ୍ରେମ ଓ ଦେଶର ଏକତା ଏବଂ ଅଖଣ୍ଡତା ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ସୁଦୃଶ ଲଘୁଚାପ ଅବପାତରେ ପରିଣତ ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଅତିକ୍ରମ କରିଛି। ବାଲେଶ୍ୱର ନିକଟରେ ଉତ୍ତର ଉପକୂଳ ଓଡ଼ିଶା ଅତିକ୍ରମ କରିଥିବା ଜଣାପଡ଼ିଛି। ଆଗାମୀ 24 ମଧ୍ୟରେ ଏହି ଅବପାତ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ଗତି କରିବାର ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ଅତି ପ୍ରବଳ ବର୍ଷା ହେବା ନେଇ ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ମଧ୍ୟରେ ସୋନପୁରଠାରେ ସର୍ବାଧିକ 328.4 mm ବର୍ଷା ରେକର୍ଡ ହୋଇଛି। ବୈତରଣୀ ଜଳସ୍ତର ବଢ଼ୁଥିବାରୁ ଛୋଟ ବନ୍ୟା ଆଶଙ୍କା କରାଯାଉଥିବା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ଏହାଦ୍ୱାରା ପ୍ରଭାବିତ ହୋଇପାରେ। ଆଖୁଆପଦାଠାରେ ଅପରାହ୍ନ 4 ସୁଦ୍ଧା ଜଳସ୍ତର ବିପଦ ସଂକେତ ଟପିବାର ସମ୍ଭାବନା ରହିଛି। ହୀରାକୁଦ ଡ୍ୟାମ୍ର ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ହୋଇନି ବୋଲି ଶ୍ରୀ ରାଉତ କହିଛନ୍ତି।
2: ସବୁ ଜଳଭଣ୍ଡା ଜାଗା ଅଛି, ଜଷ୍ଟ ଆରମ୍ଭ ହୋଇଛି ବର୍ଷା, ତେଣୁ ଆମେ ଏବେ ଭଲ ସିଚୁଏସନ୍ରେ ଅଛି। ନେକ୍ସଟ ୱିକ୍ ସୁଦ୍ଧା ଆମେ ପ୍ରତିଦିନ ରିଭ୍ୟୁ କରୁଛୁ, ପ୍ରତିଦିନ ମିଟିଂ ନେଉଛୁ ଆମର ଯେଉଁମାନେ ଡ୍ୟାମ୍ର ଅଛନ୍ତି ଅଥରିଟି, ଆଉ ସେ ଅନୁସାରେ ଆଡ଼ଭାଇଜରି ଜାରି ସହ ଆମେ ଆଲର୍ଟ ଅଛୁ। ଆମର ରିଜର୍ଭ ଲେବୁଲ 630, ଆମେ ଅଛେ ବର୍ତ୍ତମାନ 604, 24 ଆମ ପାଖେ ଅଛି କୁସନ୍, ଅପେକ୍ଷା କରିବା, ଯେତେବେଳେ ସିଚୁଏସନ୍ ଡିମାଣ୍ଡ କରିବ ରିଲିଜ।
0: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି କ୍ରମେ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି। ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ଫଳରେ ହରଭଙ୍ଗା ବ୍ଲକ ଗୁଣ୍ଡୁରିବିଡ଼ା ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀ, ତେଲ, ସାଲୁଙ୍କି ଓ ବାଘନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ମହାନଦୀ ଅଙ୍ଗ ତେଲ ଓ ସୁକ୍ତେଲ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବିଶେଷକରି ବୀରମହାରାଜପୁର ଉପଖଣ୍ଡର ଭୁତିଆପାଲିଠାରେ ରାସ୍ତା ଉପରେ ଜଳ ପ୍ରଭାବିତ ହେଉଛି। ଏହାଫଳରେ ବିଭିନ୍ନ ଅଞ୍ଚଳରେ ଯାତାୟତ ପ୍ରଭାବିତ ହୋଇଛି। ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବର୍ଷକୁ 4 ପରୀକ୍ଷା ଦେବାକୁ ପଡ଼ିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ 2 ଓ ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ଆଉ 2 ପରୀକ୍ଷା ଦେବାକୁ ପଡ଼ିବ। ଗୋଟିଏ ଶିକ୍ଷାବର୍ଷରେ ବିଦ୍ୟାର୍ଥୀଙ୍କୁ 2 ଲେଖାଏଁ ମୂଲ୍ୟାୟନ ଓ ଆସେସମେଣ୍ଟ ସମାପ୍ତି ସୂଚକ ମୂଲ୍ୟାୟନ ଦେବାକୁ ପଡ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆସନ୍ତା 18 ଦିନ ବ୍ରହ୍ମପୁର ସିଭିଲ୍ କୋର୍ଟ ପରିସରରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଅନୁଷ୍ଠିତ ହେବ। ଦୀର୍ଘଦିନ ଧରି ବିଚାରାଧୀନ ଥିବା ମାମଲାଗୁଡ଼ିକର ଆପୋଷ ବୁଝାମଣା ଆଲୋଚନା ଓ ସହମତି ମାଧ୍ୟମରେ ସ୍ଥାୟୀ ସମାଧାନ ପାଇଁ ଏହି ଅଦାଲତର ଆୟୋଜନ କରାଯାଉଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସଦର ମହକୁମାସ୍ଥିତ ସମ୍ମିଳନୀ ସଭାଗୃହରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ 65 ଅଭିଯୋଗର ଶୁଣାଣି କରି ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଦୋଳପତି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବନ ବିଭାଗ ଅଧିକାରୀ ଯୋଗଦେଇ ପରିବେଶକୁ ସୁସ୍ଥ ସୁରକ୍ଷିତ ରଖିବା ପାଇଁ ଚାରାରୋପଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ତାଲିକା ପ୍ରକାଶ ପାଇଛି। ବୀର ମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ 2,06,025 ଜଣ ମତଦାତା ରହିଥିବା ବେଳେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ 2,47,536 ଜଣ ମତଦାତା ରହିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ ବିଶ୍ୱ ପ୍ରସିଦ୍ଧ

ଅଶ୍ୱିନୀ ବୈଷ୍ଣବ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଦେଶବାସୀ କରୁଛନ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ ଏବଂ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆଚାର୍ଯ୍ୟ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ 98.3 meter ତଥା 1584 kHz ଏବଂ FM ବ୍ୟାଣ୍ଡରେ 101 MHz ଯୋଗେ। ଏଥରର ଗୀତଟି ଶୁଣନ୍ତୁ, ପ୍ରେମ ରୋକି ଚଳଚ୍ଚିତ୍ରର। ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ କୁମାର ପାପି ଏବଂ ତପୁ ମିଶ୍ରା।

କାର୍ଯ୍ୟକ୍ରମର ଶେଷରେ ଗୀତଟିକୁ ଗାଇଛନ୍ତି କଣ୍ଠଶିଳ୍ପୀ ତୃପ୍ତି ଦାସ। ଚଳଚ୍ଚିତ୍ର କଥା ରହିବ ମୋ ମଥା ସିନ୍ଦୁର।

0: ଗୀତଟିକୁ କଣ୍ଠରେ ସଜାଇଥିଲେ କଣ୍ଠଶିଳ୍ପୀ ତୃପ୍ତି ଦାସ। ଚଳଚ୍ଚିତ୍ର ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୁର।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
1: ସବୁରି ଭାଷାରେ, କେବଳ ଆକାଶବାଣୀ।

0: ରାଇଜୋନ୍ରେ ପାଲଟିଗଲାଣି। ଓଡ଼ିଶା ରାଜ୍ୟର 75 ବ୍ଲକ ପାନୀୟ ଜଳ ସମସ୍ୟା ଅତି ଉତ୍କଟ। 2011 ଜନଗଣନା ଅନୁସାରେ ପିଇବା ପାଣି ପାଇଁ 78 ଭାଗ ଲୋକ ନିଜ ଘରର ବାହାରକୁ ଯାଇଥାନ୍ତି, ସେଥିମଧ୍ୟରୁ 36% ଭାଗ ଲୋକ 1 କିଲୋମିଟର ବା ଅଧିକ ବାଟ ଯାଇଥାନ୍ତି। 1951 ମସିହାରେ ଆମ ଦେଶର ପ୍ରତ୍ୟେକ ଦେଶବାସୀଙ୍କୁ ବର୍ଷକୁ 5,177 ଘନମିଟର ଜଳ ମିଳୁଥିବା ବେଳେ 2001 ମସିହାରେ କେବଳ 1,820 ଘନମିଟର ଜଳ ମିଳିଛି ଏବଂ ଆଶଙ୍କା କରାଯାଉଛି ଯେ ଯଦି ଅଧିକ ଜଳ ସଞ୍ଚୟର ବ୍ୟବସ୍ଥା ନ କରାଯାଏ ତେବେ 2050 ମସିହା ବେଳକୁ ମୁଣ୍ଡ ପିଛା ବର୍ଷ ସାରା ମାତ୍ର 1,140 ଘନମିଟର ଜଳ ମିଳିବ। ଆମେରିକା ଜନବିକାଶ ରିପୋର୍ଟ ଅନୁସାରେ ଜନସଂଖ୍ୟା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଦୂଷଣ ଯୋଗୁଁ ଭବିଷ୍ୟତର ଭୂତଳ ଜଳର ଭୟଙ୍କର ସଙ୍କଟ ଦେଖାଦେବ। ଭୂବିଜ୍ଞାନୀମାନଙ୍କ ମତ ଅନୁସାରେ ଆମ ଦେଶରେ ପ୍ରାୟ 18 ଭାଗ ବର୍ଷା ଜଳ ମାଟି ଭେଦ କରି ଭୂତଳକୁ ଯାଇଥାଏ। ଆଗାମୀ 15 ମଧ୍ୟରେ 40% ଲୋକଙ୍କୁ ଜଳ ମିଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସହରୀକରଣ ଓ ଜନସଂଖ୍ୟା ବୃଦ୍ଧି କାରଣରୁ ଭବିଷ୍ୟତରେ ହେବାକୁ ଥିବା ଜଳ ସଙ୍କଟ ଜମିବାଡ଼ି ଓ ଶିଳ୍ପକାରଖାନା ଉପରେ ବିପଦ ସୃଷ୍ଟି କରିବ। ଖାଦ୍ୟ ଓ ପାନୀୟ ସମସ୍ୟା ଯୋଗୁଁ ସମଗ୍ର ବିଶ୍ୱରେ ହାହାକାର ଦେଖାଯିବ। ତେଣୁ ଏବେଠାରୁ ଜଳ ସଂରକ୍ଷଣ ସମ୍ପର୍କରେ ଉପଯୁକ୍ତ ନୀତି ପ୍ରସ୍ତୁତ କରିବାକୁ ହେବ। ରିପୋର୍ଟ ଅନୁସାରେ ପାଣିର ଚାହିଦା 55% ବୃଦ୍ଧି ପାଇବ। କୃଷିକ୍ଷେତ୍ରରେ କୃଷି ଉତ୍ପାଦନକୁ ସର୍ବନିମ୍ନ 60% ରଖିବା ଆବଶ୍ୟକ। ବିକାଶଶୀଳ ଦେଶରେ ଉତ୍ପାଦନକୁ 100% ବୃଦ୍ଧି କରିବାକୁ ହେବ। ରାଜ୍ୟରେ ଅଧିକାଂଶ ନଦୀ ଏବେ ଶୁଷ୍କ ହେବାକୁ ଲାଗିଲାଣି। 25 ପୂର୍ବରୁ ବିଭିନ୍ନ ନଦୀ ସମୁଦ୍ରରେ ଯେତିକି ଜଳ ରହୁଥିଲା ଏବେ ତା'ର 70% ହ୍ରାସ ପାଇସାରିଲାଣି। ମୁଖ୍ୟତଃ ପାନୀୟ ଜଳରେ ମାତ୍ରାଧିକ ଫ୍ଲୋରାଇଡ୍, ଆର୍ସେନିକ୍, ଲୌହ ଓ ଲବଣ ଅଂଶ ରହୁଥିବାରୁ ତାହା ସ୍ୱାସ୍ଥ୍ୟ ପାଇଁ ବିପଦ। କେବଳ ଫ୍ଲୋରାଇଡ୍ ଯୁକ୍ତ ପାନୀୟ ଜଳ ଯୋଗୁଁ 66 ନିୟୁତ ଲୋକଙ୍କୁ ସ୍ୱାସ୍ଥ୍ୟ ପ୍ରତି ବିପଦ ରହୁଛି। ଫ୍ଲୋରାଇଡ୍ ଯୁକ୍ତ ପାଣି ପିଇ 6 ନିୟୁତ ଲୋକ ଏକ ପ୍ରକାର ପଙ୍ଗୁ ହୋଇଯାଇଛନ୍ତି। ଭୂତଳ ଜଳର ମାତ୍ରାତିରିକ୍ତ ଉତ୍ତୋଳନ କାରଣରୁ ପାନୀୟ ଜଳର ଉତ୍ସ ବିଷାକ୍ତ ହେଉଛି। ଧାତବ ଜନିତ ପ୍ରଦୂଷଣ ବ୍ୟତୀତ ଜୀବାଣୁ ଜନିତ ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ 37.7 ନିୟୁତ ଭାରତୀୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହୁଅନ୍ତି ଏବଂ 1.5 ନିୟୁତ ଶିଶୁଙ୍କ ଅକାଳ ମୃତ୍ୟୁ ହୋଇଥାଏ। ପାନୀୟ ଜଳକୁ ପ୍ରଦୂଷଣ ଜନିତ ଜହରରୁ ମୁକ୍ତ କରିବା ଲାଗି ଜାତୀୟ ସ୍ତରରେ ଜରୁରୀ ପଦକ୍ଷେପର ଆବଶ୍ୟକତା ରହିଛି। ଆମ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ପରିତ୍ୟକ୍ତ ଭୂମି ରହିଛି। ଏହାକୁ ଯଦି ପୋଖରୀରେ ରୂପାନ୍ତରିତ କରାଯାଇପାରିଥାନ୍ତା ତେବେ ଜଳର କଷ୍ଟରୁ ହୁଏତ ଆମେ ମୁକ୍ତି ପାଇପାରନ୍ତୁ। ବିଭିନ୍ନ ପ୍ରକାର ଚାଷବାସ ସହିତ କଳକାରଖାନା ପାଇଁ ଜଳାଭାବ ପଡ଼ନ୍ତା ନାହିଁ। ଗ୍ରୀଷ୍ମତାପ ଅନେକାଂଶରେ କମିଯାଇପାରନ୍ତା। ଆମ ରାଜ୍ୟରେ ଯେତେ ବର୍ଷା ଜଳ ସିଧାସଳଖ ସମୁଦ୍ରକୁ ବହିଯାଏ ଆମ ରାଜ୍ୟର ବିଭିନ୍ନ ସରକାରୀ ସଂସ୍ଥା ମାଧ୍ୟମରେ ପୋଖରୀ ଖୋଳାଇବା ପାଇଁ ଆର୍ଥିକ ସହଯୋଗର ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାତ୍ର ଉପଯୁକ୍ତ ତଦାରଖ ସହିତ ପରବର୍ତ୍ତୀ ନିରୀକ୍ଷଣ ଓ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଏହା ଫଳପ୍ରଦ ହୋଇପାରୁ ନାହିଁ। ରାଜ୍ୟର ନୂତନ ସରକାର ପ୍ରାଥମିକତା ଭିତ୍ତିରେ ରାଜ୍ୟରେ ଥିବା ପୁରୁଣା ଜଳାଶୟଗୁଡ଼ିକର ପୁନରୁଦ୍ଧାର ସହିତ ନୂତନ ପୋଖରୀ ଖୋଳା ଉପରେ ବିଶେଷ ଗୁରୁତ୍ୱ ଦେବା ଉଚିତ। ବଡ଼ ବଡ଼ କଳକାରଖାନାମାନଙ୍କରେ ପ୍ରଚୁର ପରିମାଣରେ ଜଳ ବ୍ୟବହୃତ ହୋଇଥାଏ। ଏହି ଜଳ ଖଣିରୁ ବାହାରୁଥିବା ଓର ଧୋଇବାରେ ଉତ୍ପାଦିତ ପଦାର୍ଥ ଓ ଉତ୍ପାଦିତ ଦ୍ରବ୍ୟକୁ ଥଣ୍ଡା କରିବାରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନରେ ବ୍ୟବହୃତ ହୁଏ। ଆମ ଦେଶର ବୃହତ୍ କଳକାରଖାନାଗୁଡ଼ିକ ସାଧାରଣତଃ ନଦୀକୂଳରେ ବା ସମୁଦ୍ରକୂଳରେ ରହିଥିବାରୁ ଅଦରକାରୀ ଜଳ ଦ୍ୱାରା ଉତ୍ସଗୁଡ଼ିକର ଜଳ ପ୍ରଦୂଷିତ ହୋଇଥାଏ। ସେହିପରି ସମୁଦ୍ର ଜଳରେ ତୈଳକୂପ ଖନନ ଓ ତୈଳ ଆହରଣ ସମୟରେ ଅସାବଧାନତା ଯୋଗୁଁ କୂପରୁ ତୈଳ ବାହାରିଯାଇ ସମୁଦ୍ରରେ ମିଶିଥାଏ, ଫଳରେ ଜଳ ପ୍ରଦୂଷଣ ହୋଇଥାଏ। ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାର ଆଣବିକ ବିସ୍ଫୋରଣ ଆକାଶରେ, ଭୂମି ତଳେ ଓ ସମୁଦ୍ର ଭିତରେ କରାଯାଉଛି। ଏହି ବିସ୍ଫୋରଣରୁ ନିର୍ଗତ ହେଉଥିବା ତେଜସ୍କ୍ରିୟ ପଦାର୍ଥ ଓ ବିକିରଣ ଜଳରେ ମିଶିଥାଏ କିମ୍ବା ବାୟୁମଣ୍ଡଳକୁ ଯାଇଥାଏ। ବର୍ଷା ଦ୍ୱାରା ଏହା ବାୟୁମଣ୍ଡଳରୁ ଜଳରେ ମିଶି ଜଳକୁ ପ୍ରଦୂଷିତ କରିଥାଏ। ତେଜସ୍କ୍ରିୟ ଅପଦ୍ରବ୍ୟଗୁଡ଼ିକ ମଧ୍ୟ କେତେକ ଦେଶ ସମୁଦ୍ରରେ ନିକ୍ଷେପ କରିବା ଦ୍ୱାରା ଜଳ ପ୍ରଦୂଷଣ ହୋଇଥାଏ। ଖୋଲା ରହିଥିବା ଲୌହ, କୋଇଲା ଓ ଅନ୍ୟାନ୍ୟ ଧାତୁ ଥିବା ଖଣିରୁ ବାହାରୁଥିବା ଲୌହଗୁଣ୍ଡ, କୋଇଲାଗୁଣ୍ଡ ପ୍ରସ୍ତୁତରେ ଜଳରେ ଧୋଇ ହୋଇ ଅପଦ୍ରବ୍ୟଗୁଡ଼ିକୁ ଜଳ ପ୍ରଦୂଷଣ ହୋଇଥାଏ। ଏହିପରି ଭାବରେ ଅନେକ ପ୍ରକାର ମଣିଷର ଅପବ୍ୟବହାର ଯୋଗୁଁ ଜଳ ବିଭିନ୍ନ ଉପାୟରେ ପ୍ରଦୂଷିତ ହୋଇଥାଏ। ଜଳ ପ୍ରଦୂଷିତ ନ ହେବା ପାଇଁ ସରକାରୀ, ବେସରକାରୀ ଓ ବିଭିନ୍ନ ଅନୁଷ୍ଠାନମାନଙ୍କ ଦ୍ୱାରା ଜଳର ନିରାକରଣ କରାଯାଇପାରିବ। ଆମ ଦେଶରେ ସହରର ବଜାର ଚତୁଃପାର୍ଶ୍ୱରେ, ଗାଁ ଗଣ୍ଡାର ବିଭିନ୍ନ ଅଞ୍ଚଳରେ ଆଧୁନିକ ଉପାୟରେ ଜଳାଶୟମାନ ନିର୍ମାଣ କରି ସେଥିରେ ବୃଷ୍ଟି ଜଳ ସଂଗ୍ରହ କରିବା ପାଇଁ ମନରେଗା ଯୋଜନାର ଅର୍ଥକୁ ବ୍ୟୟ କରାଗଲେ ଦେଶର ଜଳାଭାବ ବହୁ ପରିମାଣରେ କମିବ ଏବଂ ଅନେକ ଲୋକ ରୋଜଗାରକ୍ଷମ ହୋଇପାରିବେ। ବଡ଼ ଖୁସିର କଥା ଯେ ଭାରତ ସରକାର ମନରେଗା କାର୍ଯ୍ୟକ୍ରମରେ ବହୁ ଅର୍ଥ ମଞ୍ଜୁର କରିଛନ୍ତି। ଆଶା କରାଯାଉଛି ଯଦି ଏହି ଅର୍ଥ ଉପଯୁକ୍ତ ଭାବରେ ଖର୍ଚ୍ଚ ହୋଇ ଜଳାଶୟମାନ ଗଢ଼ି ଉଠେ ତେବେ ଲୋକମାନଙ୍କର ଜଳଭାବ ଦୂର ହେବ ଏବଂ ବର୍ଷ ସାରା ଦରକାର ମୁତାବକ ପିଇବା ଓ ଚାଷ ପାଇଁ ଜଳ ପାଇବେ। ଏଥିରେ ସରକାର ଓ ସାଧାରଣ ନାଗରିକଙ୍କର ଆନ୍ତରିକତା ଓ ପୂର୍ଣ୍ଣ ସହଯୋଗ ଦରକାର। ଅଧିକାଂଶ ବିଭବଶାଳୀ ଦେଶରେ ସିୱେଜ୍ ନିର୍ଗତ ହେଉଥିବା ଜଳ ସବୁ ଓ ସହର ନାଳ ପାଣି ସବୁ ନଦୀରେ ମିଶିବା ପୂର୍ବରୁ ସିୱେଜ୍କୁ ବିଭିନ୍ନ ପ୍ରଣାଳୀରେ ସିୱେଜ୍ ଟ୍ରିଟମେଣ୍ଟ ପଦ୍ଧତି ଅବଲମ୍ବନ କରାଯାଇ ଜଳରୁ ଅପଦ୍ରବ ଗୁଡ଼ିକୁ ବାହାର କରାଯାଇପାରେ ଓ ଜଳକୁ ନଦୀ ଗର୍ଭକୁ ଛାଡ଼ି ଦିଆଯାଉଛି କିମ୍ବା ଆଉ ଥରେ ବ୍ୟବହାର କରାଯାଉଛି। ସେହିପରି ଭାବରେ ବଡ଼ ବଡ଼ ଶିଳ୍ପ କାରଖାନା ଥିବା ଅଞ୍ଚଳରେ ଅଦରକାରୀ କଳକାରଖାନାରୁ ବାହାରି ପୂର୍ବରୁ ରାସାୟନିକ ପ୍ରକ୍ରିୟା ଦ୍ୱାରା ଏଥିରୁ କ୍ଷତିକାରକ ପଦାର୍ଥ ଗୁଡ଼ିକୁ ବାହାରି କରିବା ପରେ ଜଳକୁ ନଦୀ କିମ୍ବା ହ୍ରଦ ବା ସମୁଦ୍ରରେ ମିଶାଇ ଦିଆଗଲେ ଜଳ ପ୍ରଦୂଷଣ ହେବ ନାହିଁ। ଆମ ଦେଶରେ ବିଶ୍ୱବ୍ୟାଙ୍କ ସହାୟତାରେ ଗଙ୍ଗା ନଦୀ ପ୍ରଦୂଷଣ ପ୍ରତିରୋଧ କରିବା ପାଇଁ ଯୋଜନା କାର୍ଯ୍ୟକାରୀ ହୋଇଅଛି। ଗଙ୍ଗା ନଦୀ ଗୋଟିଏ ବଡ଼ ନଦୀ ହୋଇଥିବାରୁ ଏବଂ ସମତଳ ଅଞ୍ଚଳରେ ପ୍ରଭାବିତ ହେଉଥିବା ଯୋଗୁଁ ଅଧିକାଂଶ ବଡ଼ ସହର ଓ ଅଧିକାଂଶ ବଡ଼ ଶିଳ୍ପ କାରଖାନା ଏହି ନଦୀକୂଳରେ ଅବସ୍ଥିତ କାରଣ ଏହା ଚିରସ୍ରୋତା ନଦୀ ହୋଇଥିବାରୁ ବର୍ଷସାରା ଶିଳ୍ପ କାରଖାନା ପାଇଁ ପାଣି ମିଳିପାରିବ। ତେଣୁ ସହର ଗୁଡ଼ିକର ଆବର୍ଜନା ପୂର୍ଣ୍ଣ ଦୂଷିତ ଜଳ ଓ କାରଖାନାର ଦୂଷିତ ଜଳ ଗଙ୍ଗା ନଦୀରେ ନାଳ ଦ୍ୱାରା ମିଶୁଛି। ବର୍ତ୍ତମାନ ସମସ୍ତ ଦୂଷିତ ଜଳକୁ ପରିଷ୍କାର ଏବଂ ବିଶୁଦ୍ଧ କରି ଗଙ୍ଗା ନଦୀରେ ଛାଡ଼ିବା ପାଇଁ ଯୋଜନା କାର୍ଯ୍ୟକାରୀ କରାଯାଉଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ସମସ୍ତ ଶିଳ୍ପ କାରଖାନା ଉପରେ ଆଇନଗତ ପ୍ରଭାବ ପକାଇ ସେମାନଙ୍କର କାରଖାନାର ପ୍ରଦୂଷିତ ଜଳ ପରିଷ୍କାର ଏବଂ ବିଶୁଦ୍ଧ କରିବା ପରେ ନଦୀରେ ମିଶାଇବାକୁ ପଦକ୍ଷେପ ନିଆଯାଉଛି। ସବୁଠାରୁ ବଡ଼ ପଦକ୍ଷେପ ହେଉଛି ଜଳର ବ୍ୟବହାର ଓ ପ୍ରଦୂଷଣ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି। ଜନସାଧାରଣର ଜଳର ପ୍ରଦୂଷଣ କିପରି ହେଉଛି ଏବଂ ଏହାର କୁପ୍ରଭାବ ସମ୍ବନ୍ଧରେ ସଚେତନ ହେଲେ ଅନେକ ଗୁଡ଼ିଏ ଛୋଟ ଛୋଟ ପଦକ୍ଷେପ ବ୍ୟକ୍ତିଗତ ସ୍ତରରେ ନେବା ଦ୍ୱାରା ଜଳର ପ୍ରଦୂଷଣ ମଧ୍ୟ ପ୍ରତିରୋଧ କରାଯାଇପାରିବ। ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ ପ୍ରକାଶିତ ଏକ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ କଳକାରଖାନା ଓ ଖଣି ଖାଦ୍ୟରୁ ନିର୍ଗତ ବର୍ଜ୍ୟବସ୍ତୁ ପ୍ରଭାବରେ ରାଜ୍ୟର ମହାନଦୀ ବ୍ରାହ୍ମଣୀ ବୈତରଣୀ ଇନ୍ଦ୍ରାବତୀ ଏବଂ କୋଲାବାଦୀ ନଦୀର ଜଳଧାରା ଆଉ ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ। ବିଭିନ୍ନ ଗ୍ରାମ ଓ ସହରକୁ ପାଇପ୍ ଯୋଗେ ଯୋଗାଇ ଦିଆଯାଉଥିବା ସେସବୁ ନଦୀ ଜଳ ପିଇ ଜଣ୍ଡିସ୍ ଟାଇଫଏଡ୍ ହଇଜା ଓ ବିଭିନ୍ନ ଅଜଣା ରୋଗରେ ଲୋକମାନେ ପୀଡ଼ିତ ହେଉଛନ୍ତି। ଏବେ ସହରମାନଙ୍କରେ ବ୍ୟାପିଥିବା ଜଣ୍ଡିସ୍ ରୋଗର ଏହା ଜ୍ୱଳନ୍ତ ଉଦାହରଣ। ଏସବୁ ଅସୁବିଧାରୁ ବଞ୍ଚିବାର ଉପାୟ ହେଉଛି ଜଳ ସଂରକ୍ଷଣ ଓ ସୁବିନିଯୋଗ। ଏସବୁ ପାଇଁ ବିଭିନ୍ନ ପ୍ରୟାସ ଜାରି କରିବାକୁ ହେବ। ଏସବୁକୁ ଆଖି ଆଗରେ ରଖି ନିଜ ନିଜ ଭିତରେ ପ୍ରୟାସ ସୃଷ୍ଟି କରିବାକୁ ହେବ ଏବଂ ବିଭିନ୍ନ ପ୍ରକାର ଜନସଚେତନତା କରିବାକୁ ହେବ। କଥାରେ ଅଛି, ପୋଖରୀରେ ପାଣି ଥିଲେ ଆଡ଼ିକୁ ଶୀତଳ, ଭକ୍ତିର ମର୍ମକୁ ବୁଝି ତାକୁ କାମରେ ଲଗାଇବାର ବେଳ ଏବେ ଉପନୀତ। ଏହାକୁ ସମସ୍ତେ ବୁଝିବା ସହିତ କାମରେ ପରିଣତ କରିବା ଉଚିତ। ଏବେ ଓଡ଼ିଶା ସରକାର March 2019 ସୁଦ୍ଧା ପାଣି ସମସ୍ୟା ଦୂର ହେବା ପାଇଁ ପଦକ୍ଷେପ ନେଉଛନ୍ତି। ଫ୍ଲୋରାଇଡ୍ ଲୁଣ ପାଣି ଦ୍ୱାରା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ମାର୍ଚ୍ଚ ମାସ ସୁଦ୍ଧା ଅସ୍ଥାୟୀ ଭାବେ ଜଳ ଯୋଗାଣ କରାଯିବ ବୋଲି ଓଡ଼ିଶା ସରକାର ଘୋଷଣା କରିଛନ୍ତି। ଏହାଦ୍ୱାରା ଓଡ଼ିଶାବାସୀଙ୍କ ଜଳ ସମସ୍ୟା ଦୂର ହୋଇପାରିବ। କେବଳ ନିଜେ ଚାହିଁଲେ କିଛି ହେବ ନାହିଁ, ଜଳ ହେଉଛି ପ୍ରାକୃତିକ ସମ୍ପଦ। ତେଣୁ ଯୁବଗୋଷ୍ଠୀ, ବିଭିନ୍ନ ଅନୁଷ୍ଠାନ, ସରକାରୀ ଓ ବେସରକାରୀଙ୍କ ଦ୍ୱାରା ସମସ୍ତଙ୍କ ଭିତରେ ପ୍ରୟାସକୁ ଜାଗି ଉଠିବାକୁ ହେବ। ଆଜି ସମସ୍ତେ ସ୍ୱୀକାର କରିବେ ଯେ ନଦୀ ମାତୃକା ରାଜ୍ୟ ଓଡ଼ିଶା କ୍ରମେ ଏକ ଜଳକ୍ଲିଷ୍ଟ ରାଜ୍ୟରେ ପରିଣତ ହେବାକୁ ବସିଲାଣି। ଏହାଦ୍ୱାରା ଆମ ନଦୀଗୁଡ଼ିକ ସୁନାବ୍ୟା ହେବେ, ଜଳସେଚନ ଲାଗି ସକ୍ଷମ ହେବେ ଏବଂ ରାଜ୍ୟରେ ପାନୀୟ ଜଳର ଅଭାବ ମଧ୍ୟ ହେବ ନାହିଁ ବୋଲି ଆଶା କରାଯାଉଛି। ଅନ୍ୟ ଦିଗରେ ବର୍ଷା ଜଳ ଅମଳ କାର୍ଯ୍ୟକ୍ରମ ମଧ୍ୟ ସଫଳ ହେବ। ଏସବୁ ପଦକ୍ଷେପ ନେବା ଦ୍ୱାରା ଜଳର ଅଭାବ, ସଙ୍କଟନ ଆଦି ଅସୁବିଧା ଧୀରେ ଧୀରେ ଦୂରେଇ ଯିବ। ଫଳରେ ଭୂପୃଷ୍ଠ ଜଳ ଓ ଭୂତଳ ଜଳର ସ୍ତର ଓ ସ୍ଥିତି ସମାନ ରହିବ ବା ସନ୍ତୁଳନ ରହିବ, ଫଳରେ ଜନତାଙ୍କ ମୁଖରୁ ଆପେ ଆପେ ନିଶୃତ ହେବ। ଜଳ ଅଟେ ଜଳୀୟ ଧନ, ରଖିବା ତାର ମାନ ସମ୍ମାନ। ଜଳକୁ ଯଦି ରଖ ନିର୍ମଳ, ରୋଗ ଯାତନାକୁ ନଥିବ କାଳ।
1: ଶୁଣୁଥିଲେ ଆଲୋଚନା ଜଳ ପ୍ରଦୂଷଣର କାରଣ ଓ ଏହାର ନିରାକରଣ। ଆଲୋଚନା କରୁଥିଲେ ସୁଶାନ୍ତ କୁମାର ଦାସ।
2: ଶ୍ରୋତା ବନ୍ଧୁ, ବର୍ତ୍ତମାନ ଆପଣମାନଙ୍କ ପାଇଁ ରହିଛି ବିଜ୍ଞାନ ବିଚିତ୍ରା।
1: ଆମ ଦେଶ ଏବେ ଡାଇରେକ୍ଟ ଟୁ ଡିଭାଇସ୍ ବା D2D ସାଟେଲାଇଟ୍ ସଂଯୋଗ ଉପରେ କାମ କରୁଛି। ଏହା କାର୍ଯ୍ୟକାରୀ ହେଲେ ମୋବାଇଲ ନେଟୱାର୍କ ନଥିବା ଅଞ୍ଚଳରେ ସ୍ମାର୍ଟଫୋନ୍ ଗୁଡ଼ିକ ସିଧାସଳଖ ସାଟେଲାଇଟ୍ ସହ ସଂଯୋଗ ହୋଇ କାମ କରିପାରିବ। ଆମ ଦେଶର ଭୌଗୋଳିକ ଅବସ୍ଥା ଏଭଳି ଯେ ଅନେକ ଅଞ୍ଚଳ ପାହାଡ଼ିଆ ଓ ଘନ ଜଙ୍ଗଲ ଆଚ୍ଛାଦିତ ହୋଇଥିବାରୁ ଦୁର୍ଗମ। ଏଭଳି ସ୍ଥାନରେ ଟେଲିକମ୍ ଟାୱାର ସ୍ଥାପନ କଷ୍ଟକର ଓ ବ୍ୟୟବହୁଳ। ଏହି ସ୍ଥିତିରେ ସାଟେଲାଇଟ୍ ମେସେଜିଂ ଲୋକଙ୍କୁ ନିକଟସ୍ଥ ସେଲୁଲାର ଟାୱାର ଉପରେ ନିର୍ଭର ନକରି ଜରୁରୀ ବେଳେ ସେମାନଙ୍କ ଅବସ୍ଥିତି ସୂଚନା ସହ ଯୋଗାଯୋଗର ଅନୁମତି ଦେଇପାରେ। ଏହାଦ୍ୱାରା ଅଗମ୍ୟ ସ୍ଥାନରୁ ବି ମୋବାଇଲ୍ ଫୋନ୍ ବ୍ୟବହାର କରିହେବ। କିଛି ବର୍ଷ ହେଲା ବିଶ୍ୱସ୍ତରରେ ପ୍ରିମିୟମ୍ ସ୍ମାର୍ଟଫୋନ୍ରେ ସାଟେଲାଇଟ୍ ସଂଯୋଗ ହେଉଛି। ସ୍ଥାନୀୟ ନେଟୱାର୍କ ବିଫଳ ହେଲେ ଏହା ଜରୁରୀକାଳୀନ SOS ଭାବେ କାମ କରେ। ସୂଚନା ଅନୁସାରେ ନିୟମ ପ୍ରସ୍ତୁତ କରିବା ପୂର୍ବରୁ D2D ସାଟେଲାଇଟ୍ ପ୍ରଯୁକ୍ତିର ସମ୍ଭାବନା ଓ ପରିସୀମାକୁ ନେଇ ଦୂରସଞ୍ଚାର ବିଭାଗ ଏ କ୍ଷେତ୍ରରେ ଉଦ୍ୟୋଗୀମାନଙ୍କ ସହ ଆଲୋଚନା ଚଳାଇଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ ଟ୍ରାଇ ମଧ୍ୟ ଏଭଳି ସେବାରେ ନିୟୋଜିତ ସାଟେଲାଇଟ୍ ସ୍ପେକ୍ଟ୍ରମ୍ ବା ମୋବାଇଲ୍ ନେଟୱାର୍କ ଏୟାରୱେଭ୍ ବ୍ୟବହାର ଉଚିତ ହେବ କି ନାହିଁ ସେ ନେଇ ମତାମତ ଲୋଡ଼ିଛି। ରିପୋର୍ଟ ଅନୁଯାୟୀ ନିକଟରେ ସାଟେଲାଇଟ୍ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା ସମ୍ପର୍କିତ ଆଲୋଚନା ବେଳେ ଆପଲ୍ ଓ ଗୁଗୁଲ୍ ଏ କ୍ଷେତ୍ରରେ ଅନେକ ବୈଷୟିକ ତଥା ଅନ୍ୟାନ୍ୟ ଆହ୍ୱାନ ରହିଥିବା ଦର୍ଶାଇଛନ୍ତି, ଯେଉଁଗୁଡ଼ିକର ସମାଧାନ ପ୍ରଥମେ ଦରକାର ହେବ।
2: ସ୍ମାର୍ଟଫୋନ୍ରେ କଭର୍ ଲଗାଇବାର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଫୋନ୍ଟି ପଡ଼ିଗଲେ ତାହା ଯେପରି ଭାଙ୍ଗି ନଯାଏ ସୁନିଶ୍ଚିତ କରିବା ଏବଂ ଫୋନ୍ଟିକୁ ଅଧିକ ସୁନ୍ଦର ରୂପରେ ସଜାଇବା। ଅଷ୍ଟ୍ରେଲିଆର ଡିଜାଇନର ଡାନିଏଲ୍ ଆଇଡଲ୍ ଏଭଳି ଏକ ଫୋନ୍ କଭର୍ ତିଆରି କରିଛନ୍ତି ଯାହା ପୂର୍ବ ଦୁଇଟି ଉଦ୍ଦେଶ୍ୟ ପୂରଣ କରିବା ସଙ୍ଗେ ସଙ୍ଗେ ଏକ ଜୀବନ୍ତ ପରିସଂସ୍ଥାକୁ ମଧ୍ୟ ଧାରଣ କରିଛି। ଏହି କଭର୍ଟିକୁ ସେ ସ୍ୱଚ୍ଛ ରେଜିନ୍ ସାହାଯ୍ୟରେ ପ୍ରସ୍ତୁତ କରିଛନ୍ତି ଏବଂ ତାହାର ପଛପଟେ ମାଟି, ଗୁଳ୍ମ ଓ ଶୈବାଳ ରଖି ଏକ ଜୈବିକ ପରିବେଶ ସୃଷ୍ଟି କରିଛନ୍ତି। ଏହାକୁ ସମ୍ପୂର୍ଣ୍ଣ ନିବୁଜ କରିଦେବା ପରେ ତାହା ଏକ ସ୍ୱୟଂ ସମ୍ପୂର୍ଣ୍ଣ ପରିସଂସ୍ଥା ଭାବେ ବଞ୍ଚି ରହିଛି। ଏହା ଦେଖିବାକୁ ଏକ ଛୋଟ ଜଙ୍ଗଲ ପରି। ଫୋନ୍ ବ୍ୟବହାର ସମୟରେ ଭିତରେ ଥିବା ଗଛଗୁଡ଼ିକର କୌଣସି କ୍ଷତି ହେଉନାହିଁ। ଏହାକୁ ବଞ୍ଚାଇ ରଖିବା ପାଇଁ କୌଣସି ପ୍ରକାର ବାହ୍ୟ ହସ୍ତକ୍ଷେପ ମଧ୍ୟ ଦରକାର ନାହିଁ। ତେବେ ଗଛଗୁଡ଼ିକ ଆଲୋକ ସଂଶ୍ଲେଷଣ କରିବା ପାଇଁ ଏହାକୁ ନିୟମିତ ଖରାରେ ରଖିବାକୁ ପଡ଼ିବ।
1: ଶ୍ରୋତାବନ୍ଧୁ, ଥ୍ୱାଇଟ୍ ଏସିଆ ନାମକ ଏହି ଛୋଟ ବୁଢ଼ିଆଣୀ ପ୍ରଜାତିର ଶରୀରରେ ଅନେକ ଦର୍ପଣ ଲାଗିଥିବାର ଭ୍ରମ ସୃଷ୍ଟି ହୋଇଥାଏ। ସତ୍ୟ ବା ତା ଦେହଟି ଏକ ଡିସ୍କୋବଲ, ସେଥିପାଇଁ ଏହା ମିରର୍ ସ୍ପାଇଡର ବା ଦର୍ପଣ ବୁଢ଼ିଆଣୀ ନାମରେ ଜଣାଶୁଣା। ଏଭଳି 22 ଭିନ୍ନ ଭିନ୍ନ ଜାତିର ବୁଢ଼ିଆଣୀ ଭାରତ ସମେତ ଅଷ୍ଟ୍ରେଲିଆ, ଆଫ୍ରିକା, ଚୀନ ଆଦି ଦେଶରେ ଦେଖାଯାଆନ୍ତି। ଏହାର ଆକାର ମାତ୍ର 2-7 ମିଲିମିଟର ପର୍ଯ୍ୟନ୍ତ ବଢ଼ିଥାଏ ଏବଂ ଏହାର ଆୟୁଷ 1 ବର୍ଷରେ ସୀମିତ। ମଣିଷ ପାଇଁ ଏହା କଦାପି ବିପଜ୍ଜନକ ନୁହେଁ। ଏହାର ପେଟରେ ଗୁଆନିନ୍ ନାମକ ସ୍ଫଟିକର ଆସ୍ତରଣ ଥିବାରୁ ତାହା ଦର୍ପଣ ପରି ଆଲୋକ ପ୍ରତିଫଳନ କରିଥାଏ, ତେଣୁ ଶିକାର କରୁଥିବା ଜୀବମାନେ ଏହାକୁ ସହଜରେ ଠାବ କରିପାରନ୍ତି ନାହିଁ ଏବଂ ଦେଖିପାରିଲେ ବି ଶିକାର ଉଦ୍ୟମ ସଫଳ ହେବା କଷ୍ଟକର ହୋଇଥାଏ।
2: ଶ୍ରୋତାବନ୍ଧୁ, ଅସରପା ଏକ ଅପରିଷ୍କାର ଓ ଅଦରକାରୀ କୀଟ ଭାବେ ବିଖ୍ୟାତ, ତେବେ ତାହା ଚରମ ପରିବେଶରେ ତିଷ୍ଠି ରହିବା ଲାଗି ମଧ୍ୟ ଜଣାଶୁଣା। ସେଥିପାଇଁ ସିଙ୍ଗାପୁର ନାନ୍ୟାଙ୍ଗ ଟେକ୍ନୋଲୋଜିକାଲ ୟୁନିଭର୍ସିଟିର ଗବେଷକମାନେ ଅସରପାକୁ ଜୀବନ ରକ୍ଷାକାରୀର ରୂପ ଦେବାରେ ସଫଳ ହୋଇଛନ୍ତି। ତେଣୁ ଆଗକୁ ଯଦି କେହି ଦୁଃସାହସିକ ଅନ୍ୱେଷଣକାରୀ ଜଳପୂର୍ଣ୍ଣ ଗୁମ୍ଫା ଭିତରେ ଫସିଯାଆନ୍ତି, ତେବେ ତାଙ୍କୁ ଉଦ୍ଧାର କରିବା ପାଇଁ ଜଣେ ମଣିଷ ବଦଳରେ ଅସରପାଟିଏ ପହଞ୍ଚିଗଲେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ। ଗବେଷକମାନେ ପ୍ରଥମେ ମାଡଗାସ୍କର ହିସିଂ କକ୍ରୋଚ୍ ପ୍ରଜାତିର ଅସରପାର ବିଭିନ୍ନ ଅଙ୍ଗରେ ଇଲେକ୍ଟ୍ରୋଡ୍ ଖଞ୍ଜି ତାହାକୁ ରିମୋଟ୍ ସାହାଯ୍ୟରେ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ, ଫଳରେ ବିପର୍ଯ୍ୟୟ ବେଳେ ବିପଜ୍ଜନକ ଉଦ୍ଧାର କାର୍ଯ୍ୟରେ ଏଭଳି ଅସରପାଙ୍କ ବ୍ୟବହାର କରିବାର ସମ୍ଭାବନା ସୃଷ୍ଟି ହୋଇଥିଲା। ଗତବର୍ଷ ମିଆଁମାରରେ ଭୂମିକମ୍ପ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ଏଭଳି ଅସରପାମାନେ ଉପାଦେୟ ସାବ୍ୟସ୍ତ କରିଥିଲେ। ତେବେ ଅସରପା ପାଣିରେ ଅଧିକ ସମୟ ବଞ୍ଚିପାରୁନଥିବାରୁ ସେ କ୍ଷେତ୍ରରେ ଏହାର ଉପାଦେୟତା ସୀମିତ ଥିଲା। ତେବେ ଗବେଷକମାନେ 3D ପ୍ରିଣ୍ଟିଂ ଜରିଆରେ ଅସରପା ଲାଗି ଏକ ପରିଧାନଯୋଗ୍ୟ ଉପକରଣ ନିର୍ମାଣ କରିଛନ୍ତି। ଏଥିରେ ଥିବା ଅମ୍ଳଜାନ ଉତ୍ପାଦନକାରୀ ଯନ୍ତ୍ର ଯୋଗୁଁ ଅସରପାମାନେ 3 ଘଣ୍ଟା ପର୍ଯ୍ୟନ୍ତ ପାଣି ଭିତରେ ସନ୍ଧାନ କରିପାରୁଛନ୍ତି। ସିଙ୍ଗାପୁରର ଏହି ଗବେଷକ ଦଳ ଭବିଷ୍ୟତରେ ଅସରପମାନଙ୍କ ସାହାଯ୍ୟରେ ମଙ୍ଗଳ ପୃଷ୍ଠରେ ମଧ୍ୟ ଅନୁସନ୍ଧାନ କରିବାର ଲକ୍ଷ୍ୟ ରଖିଛନ୍ତି।
1: ଶ୍ରୋତାବନ୍ଧୁ, ଏବେ ଆପଣମାନଙ୍କ ପାଇଁ ରହିଛି ଖେଳ ଖବର।
2: ଲର୍ଡ଼ସ୍ଠାରେ ଚାଲିଥିବା ମହିଳା 2020 ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ଚାମ୍ପିୟନ୍ର ଆଖ୍ୟା ଅର୍ଜନ କରିଛି। ମହିଳା 2020 ବିଶ୍ୱକପ୍ର ଦଶମ ସଂସ୍କରଣରୁ ଅଷ୍ଟ୍ରେଲିଆ ସର୍ବାଧିକ ସପ୍ତମ ଥର ବିଶ୍ୱର ଚାମ୍ପିୟନ୍ ହୋଇଛି। ରବିବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଇଂଲଣ୍ଡକୁ ସହଜରେ 7 wicketରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। ନଟ୍ସ କ୍ରିବର ବଣ୍ଡସ୍ଙ୍କର ଅପରାଜିତ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ 4 wicketରେ 150 ରନ୍ କରିଥିଲା। ପରେ ବେଥ୍ ମୁନିଙ୍କ ଅର୍ଦ୍ଧଶତକ ଓ ଫିଭି ଲିଡ୍ଫିଲ୍ଡଙ୍କ 48 ରନ୍ ବଳରେ 17 ବଲ୍ ବାକି ଥାଇ 3 wicket ହରାଇ ଅଷ୍ଟ୍ରେଲିଆ ଜିତିପାରିଥିଲା। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ 4 ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିବା ବେଳେ ସମସ୍ତ ଥର ଅଷ୍ଟ୍ରେଲିଆ ଜିତିପାରିଛି। ନିୟମିତ ଚମତ୍କାର ପ୍ରଦର୍ଶନ କରି ବେଥ୍ ମୁନି ଉଭୟ ପ୍ଲେୟର ଅଫ୍ ଦି ମ୍ୟାଚ୍ ଓ ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ।
1: ଅଧିନାୟକ କିଲିଆନ୍ ଏମ୍ବାପେଙ୍କ ପେନାଲ୍ଟି ଗୋଲ୍ ବଳରେ ଫ୍ରାନ୍ସ ଚଳିତ ଫିଫା ଫୁଟବଲ ବିଶ୍ୱକପ୍ର କ୍ୱାର୍ଟର ଫାଇନାଲ୍ରେ ପହଞ୍ଚିଛି। ଶନିବାର ରାତିରେ ଦ୍ୱିତୀୟ ପ୍ରି କ୍ୱାର୍ଟର ଫାଇନାଲ୍ ଖେଳାଯାଇଥିଲା। ଏଥିରେ ଫ୍ରାନ୍ସ 1-0 ଗୋଲ୍ରେ ପାରାଗୁଏକୁ ପରାସ୍ତ କରି ଶେଷ 8 ପହଞ୍ଚିବା ସହ ତୃତୀୟ ଟ୍ରଫି ଲକ୍ଷ୍ୟରେ ଆଉପାଦେ ଆଗକୁ ବଢ଼ିଛି। ଫ୍ରାନ୍ସ 10 ମରକୋ ସହ କ୍ୱାର୍ଟର ଫାଇନାଲ୍ ଖେଳିବ। 2022 କାତାର ବିଶ୍ୱକପ୍ର ସେମିଫାଇନାଲ୍ରେ ଫ୍ରାନ୍ସ ମରକୋକୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଥିଲା। 4 ପରେ ପୁଣି ଥରେ ଦୁଇ ଦଳ ଆଉ ଏକ ନକ୍ଆଉଟ୍ ମ୍ୟାଚ୍ରେ ମୁହାଁମୁହିଁ ହେବେ। ଅନ୍ୟପକ୍ଷରେ ପାରାଗୁଏ ବିପକ୍ଷ ମ୍ୟାଚ୍ରେ ଗୋଲ୍ ଦେବା ସହ ଚଳିତ ବିଶ୍ୱକପ୍ରେ ଏମ୍ବାପେଙ୍କ ଗୋଲ୍ ସଂଖ୍ୟା 7 ପହଞ୍ଚିଛି।
2: କଟକଠାରେ ଓଡ଼ିଶା ରାଜ୍ୟ ଚେସ୍ ଆସୋସିଏସନ୍ ଓ ରୟାଲ୍ ପବ୍ଲିକ୍ ସ୍କୁଲ୍ କେଶୁରାର ମିଳିତ ସହଯୋଗରେ ସ୍ଥାନୀୟ ବିଦ୍ୟାଳୟରେ ରବିବାର ରାଜ୍ୟ 14 କମ୍ ଓପନ୍ ଚେସ୍ ଚାମ୍ପିୟନ୍ସିପ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆହାନ ଅଭିଜ୍ଞାନ ଚାମ୍ପିୟନ୍ ଆରିସ୍ ନନ୍ଦ ଗୋସ୍ୱାମୀ ରନର୍ସଅପ୍, ସ୍ୱସ୍ତିକ ତ୍ରିପାଠୀ ତୃତୀୟ, ଓମ୍ ଶତପଥୀ ଚତୁର୍ଥ ଓ ଶୁଭମ୍ କୁମାର ଷଡ଼ଙ୍ଗୀ ପଞ୍ଚମ ସ୍ଥାନ ହାସଲ କରିଛନ୍ତି। ପ୍ରତିଯୋଗିତାକୁ ରୟାଲ୍ ପବ୍ଲିକ୍ ସ୍କୁଲ୍ କେଶୁରାର ଅଧ୍ୟକ୍ଷ ସର୍ବେଶ୍ୱର ସାମଲ ଉଦ୍ଘାଟନ କରିଥିଲେ। ଉଦ୍ଯାପନୀ ଉତ୍ସବରେ ବିଦ୍ୟାଳୟର ଉପାଧ୍ୟକ୍ଷା ପ୍ରଜ୍ଞା ପରମିତା ସାହୁ, ଓଡ଼ିଶା ରାଜ୍ୟ ଚେସ୍ ଆସୋସିଏସନ୍ର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
1: ଗ୍ରାଣ୍ଡ ସ୍ଲାମ୍ ବିଜେତା ସର୍ବିଆ ତାରକା ନୋଭାକ୍ ଜୋକୋଭିକ୍ ରେକର୍ଡ ବିଜୟ ସହ ଚଳିତ ୱିମ୍ବଲଡନ୍ ଓପନର୍ କ୍ୱାର୍ଟର ଫାଇନାଲ୍ରେ ପହଞ୍ଚିଛନ୍ତି। ରବିବାର ପୁରୁଷ ଏକକ ପ୍ରି କ୍ୱାର୍ଟର ଫାଇନାଲ୍ରେ ଏହି 7 ଖେଳାଳି 7-6, 6-3, 2-6, 6-3 ସେଟ୍ରେ ରଷିଆର ରୋମାନ୍ ସାଫିଉଲିନ୍ଙ୍କୁ ହରାଇଛନ୍ତି। ୱିମ୍ବଲଡନ୍ରେ ଏହା ଜୋକୋଭିକ୍ଙ୍କ 106 ବିଜୟ। ଏଥିସହ ସେ ଏଠାରେ ସର୍ବାଧିକ ପୁରୁଷ ଏକକ ମ୍ୟାଚ୍ ଜିତିବାରେ ସ୍ୱିଜରଲ୍ୟାଣ୍ଡ କିମ୍ବଦନ୍ତୀ ରୋଜର୍ ଫେଡେରର୍ 105 ପଛରେ ପକାଇଛନ୍ତି। ଏଥିସହ ଏଠାରେ 7 ଟ୍ରଫି ଜିତିଥିବା 39 ବର୍ଷୀୟ ଜୋକୋଭିକ୍ ରେକର୍ଡ 25 ଗ୍ରାଣ୍ଡ ସ୍ଲାମ୍ ଦିଗରେ ଗୋଟିଏ ପାଦ ବଢ଼ାଇଛନ୍ତି। ମହିଳା ଏକକ କ୍ୱାର୍ଟର ଫାଇନାଲ୍ରେ 4th ମାନ୍ୟତାପ୍ରାପ୍ତ ଜେସିକା ପେଗୁଲା ଓ 10ମ ମାନ୍ୟତାପ୍ରାପ୍ତ କରୋଲିନା ମୁଚୋଭା ପ୍ରବେଶ କରିଛନ୍ତି। ରବିବାର ପ୍ରି କ୍ୱାର୍ଟର ଫାଇନାଲ୍ରେ ଆମେରିକାର 32 ବର୍ଷୀୟ ପେଗୁଲା 4-6, 6-3, 6-1 ସେଟ୍ରେ ନିଜ ଦେଶର 18 ବର୍ଷୀୟ ଇଭା ଜୋଭିକ୍ଙ୍କୁ ପରାସ୍ତ କରିଥିଲେ। ଏଥିସହ ପେଗୁଲା ଦ୍ୱିତୀୟ ଥର ଲାଗି ଏଠାରେ କ୍ୱାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିଥିଲେ। ଅନ୍ୟ ଏକ ପ୍ରି କ୍ୱାର୍ଟର ଫାଇନାଲ୍ରେ ଚେକ୍ ଗଣରାଜ୍ୟର ମୁଚୋଭା 7-5, 5-7, 6-3 ସେଟ୍ରେ ନିଜ ଦେଶର କ୍ରେସିକୋଭାଙ୍କୁ ହରାଇଥିଲେ।
2: ଯୁବ ଫାଷ୍ଟ ବୋଲର ଗୁନ୍ନୁର ବ୍ରାର୍କ 6 ଦଖଲ ବଳରେ ଶ୍ରୀଲଙ୍କା ଏ ବିପକ୍ଷରେ ଦ୍ୱିତୀୟ ତଥା ଅନ୍ତିମ 4-ଦିନିଆ ଅନୌପଚାରିକ ଟେଷ୍ଟ ମ୍ୟାଚ୍କୁ ଭାରତ ଏ 10 ରେ ଜିତି ନେଇଛି। ରବିବାର 4th ତଥା ଅନ୍ତିମ ଦିନରେ ଭାରତ ଏକୁ ଦ୍ୱିତୀୟ ଇନିଂସରେ ମାତ୍ର 33 ରନ୍ ବିଜୟ ଲକ୍ଷ୍ୟ ମିଳିଥିଲା। କୌଣସି ୱିକେଟ୍ ନ ହରାଇ

0: ଭାରତ ଏ ଜିତି ନେଇଥିଲା। ସାଇ ସୁଦର୍ଶନ 25 ଓ ଅମନ 11 ରନ୍ କରି ଅପରାଜିତ ଥିଲେ। ଉଭୟ ଟେଷ୍ଟରେ ଭାରତ ଏ ର ଓପନର ସାଇ ସୁଦର୍ଶନ ଶତକ ହାସଲ କରିଥିଲେ। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଗଲାଣି କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ। ତେବେ ଆପଣମାନଙ୍କୁ ଆମର କାର୍ଯ୍ୟକ୍ରମଟି କିପରି ଲାଗିଲା ଚିଠି ବା ମେଲ୍ ମାଧ୍ୟମରେ ମତାମତ ପଠାଇବା ପାଇଁ ଆଦୌ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 7530001।
1: ଆପଣ ଆମ ମେଲ୍ ଆଇଡି ମାଧ୍ୟମରେ ମଧ୍ୟ ଆପଣଙ୍କ ମତାମତ ପଠାଇ ପାରିବେ। ଆମର ମେଲ୍ ଆଇଡିଟି ଲେଖି ରଖନ୍ତୁ yv.aircc@gmail.com।
0: ତେବେ ଆଜିର ଅନ୍ୱେଷଣରେ ମୁଁ ଥିଲି ଆପଣମାନଙ୍କର ଉପସ୍ଥାପିକା ଅନନ୍ୟା,
1: ଆଉ ମୁଁ ଥିଲି ଦୀପ୍ତି।
0: ରହୁଛୁ,
1: ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ। ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଛି। ଜାକର୍ତ୍ତା ବିମାନ ବନ୍ଦରରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଛନ୍ତି। ସମବାୟ କ୍ଷେତ୍ର ଦେଶର କୋଟି କୋଟି ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସମବାୟ
2: ଆକାଶବାଣୀ କେନ୍ଦୁଝର କହି ରଖୁଛୁ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ସନ୍ଧ୍ୟା 6:02 ଶୁଣିପାରିବେ ବନସୁରବିରେ ହୋ ଗୀତ। ରାମଚରିତ ମାନସ ରିଲେ କରି ପ୍ରଚାର କରିବୁ ଆକାଶବାଣୀର କଟକ କେନ୍ଦ୍ରରୁ ଆଜି ସନ୍ଧ୍ୟା 6:10। ଯୁବଶକ୍ତି ରିଲେ କରି ପ୍ରଚାର କରିବୁ ଆକାଶବାଣୀର କଟକ କେନ୍ଦ୍ରରୁ ସନ୍ଧ୍ୟା 6:30। ଓଡ଼ିଆ ଆଲବମ୍ ଗୀତ ରହିଛି ରାତି 7:30 ଆମ ଚାଷବାସ କାର୍ଯ୍ୟକ୍ରମ। କେତୋଟି ଦେଶଭକ୍ତି ଗୀତ ଶୁଣିପାରିବେ ରାତି 8:15 ଲୋକଗୀତ କ୍ରମରେ ସମ୍ବଲପୁରୀ ଗୀତ।

ଲୋକଗୀତ କ୍ରମରେ ଖଞ୍ଜଣି ପ୍ରଚାର କରିବୁ ଆଜି ରାତି 10ଟାରେ। ରାତି 10:30 ସିନେତରଙ୍ଗ କାର୍ଯ୍ୟକ୍ରମ, ଏଥିରେ ଶୁଣିପାରିବେ କେତୋଟି ଚଳଚ୍ଚିତ୍ରର ଗୀତ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ 6:02 ପ୍ରଚାର କରୁଛୁ ଆଦିବାସୀ ଗୀତକୁ ନେଇ କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ଶୁଣନ୍ତୁ ହୋ ଗୀତ। ଗୀତଟିକୁ ପରିବେଷଣ କରିଛନ୍ତି ଶିଳ୍ପୀ ଗଙ୍ଗାରାମ ମୁଣ୍ଡା ଏବଂ ତାଙ୍କର ସାଥୀମାନେ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କୀ।

0: ଶୁଣୁଥିଲେ ବନସୁରଭୀରେ ହୋ ଗୀତ, ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରାମଚରିତ ମାନସ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ।
1: ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 70ତମ ଭାଗ।

ଏହି ଦିବସ ପାଳନର ଘୋଷଣା କରିଥିଲା। ଏହି ଦିବସର ଉଦ୍ଦେଶ୍ୟ କେବଳ ଜନସଂଖ୍ୟା ଗଣନା ନୁହେଁ, ବରଂ ପରିବାର ନିୟୋଜନ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଲିଙ୍ଗ ସମାନତା, ମାନବ ଅଧିକାର ଓ ଟିକା ଓ ବିକାଶ ପ୍ରତି ସମାଜକୁ ସଚେତନ କରିବା। କୁହାଯାଏ ଜନସଂଖ୍ୟା ହେଉଛି ଦେଶର ସବୁଠାରୁ ବଡ ସମ୍ପଦ। ଏହି କଥାଟି ସମ୍ପୂର୍ଣ୍ଣ ସତ୍ୟ, କିନ୍ତୁ ଯେତେବେଳେ ଜନସଂଖ୍ୟାର ବୃଦ୍ଧି ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ, ପାଣି, ଜମି, ପରିବେଶ ଓ ନିଯୁକ୍ତି ସୁଯୋଗର କ୍ଷମତାକୁ ଅତିକ୍ରମ କରେ, ସେତେବେଳେ ସେହି ଜନସଂଖ୍ୟା ବିକାଶର ଶକ୍ତି ନୁହେଁ, ବରଂ ଚ୍ୟାଲେଞ୍ଜରେ ପରିଣତ ହୁଏ। 2025 ମସିହାରେ ଜାତିସଂଘ ପାଣ୍ଠି UNFPA ର ସବିଶେଷ ତଥ୍ୟ ଅନୁଯାୟୀ ଭାରତର ଜନସଂଖ୍ୟା ପ୍ରାୟ 146.39 କୋଟି, ଯାହା ବିଶ୍ୱରେ ସର୍ବାଧିକ। କିନ୍ତୁ ଏହି ରିପୋର୍ଟ ଏକ ଆଶାବ୍ୟଞ୍ଜକ ସନ୍ଦେଶ ମଧ୍ୟ ଦେଇ ଯାଇଛି। ଭାରତର ମୋଟ ପ୍ରଜନନ ହାର ବର୍ତ୍ତମାନ 1.9, ଯାହା ପ୍ରତିସ୍ଥାପନ ସ୍ତର 2.1 ଠାରୁ କମ୍। ଅର୍ଥାତ୍ ଭାରତ ଧୀରେ ଧୀରେ ଜନସଂଖ୍ୟା ସ୍ଥିରତା ଦିଗକୁ ଅଗ୍ରସର ହେଉଛି। ତଥାପି ଏତେ ବିଶାଳ ଜନସଂଖ୍ୟା ପାଇଁ ଗୁଣାତ୍ମକ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟ ସେବା, ପର୍ଯ୍ୟାପ୍ତ ନିଯୁକ୍ତି, ପରିବେଶ ସୁରକ୍ଷା, ସମାନ ସୁଯୋଗ ସୃଷ୍ଟି କରିବା ଆଜି ମଧ୍ୟ ଏକ ବଡ ଜାତୀୟ ଆହ୍ୱାନ। ଶ୍ରୋତାବନ୍ଧୁ, ଜନସଂଖ୍ୟା ବୃଦ୍ଧି ପଛରେ ଅନେକ କାରଣ ରହିଛି, ଯେମିତିକି ଜନ୍ମହାର ଅଧିକ ହେବା, ସ୍ୱାସ୍ଥ୍ୟ ସେବାର ଉନ୍ନତି ଫଳରେ ମୃତ୍ୟୁହାର କମିବା, ପରିବାର ନିୟୋଜନ ସମ୍ପର୍କରେ ସଚେତନତାର ଅଭାବ, କମ୍ ବୟସରେ ବିବାହ, ଅଶିକ୍ଷା, ଦାରିଦ୍ର୍ୟ ଓ କେତେକ ସାମାଜିକ ଧାରଣା ଏହାର ପ୍ରମୁଖ କାରଣ। ଏହାର ପ୍ରଭାବ ଆଜି ଆମେ ପ୍ରତିଦିନ ଅନୁଭବ କରୁଛୁ। ସହର ଗୁଡିକରେ ଅସହ୍ୟ ଯାତାୟତ ଜନିତ ସମସ୍ୟା, ବେରୋଜଗାରୀ, ଘରର ଅଭାବ, ପାନୀୟ ଜଳ ସଙ୍କଟ, ଚାଷ ଜମି କମିବା, ଜଙ୍ଗଲ ଧ୍ୱଂସ, ବାୟୁ ଓ ଜଳ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଏସବୁ ଏହାର ପ୍ରତ୍ୟକ୍ଷ ପରିଣାମ। ଓଡିଶାରେ ମଧ୍ୟ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର ପରି ସହର ଗୁଡିକରେ ଦ୍ରୁତ ସହରୀକରଣ ଫଳରେ ଯାତାୟାତ, ବର୍ଜ୍ୟ ପରିଚାଳନା, ପାନୀୟ ଜଳ ଓ ପରିବେଶ ସମ୍ବନ୍ଧୀୟ ସମସ୍ୟା ବଢି ଚାଲିଛି। ଏହି ପରିସ୍ଥିତିରେ ସବୁଠାରୁ ବଡ ପ୍ରଶ୍ନ ହେଉଛି, ଆମର ଯୁବପିଢ଼ି କେଉଁଠି ଠିଆ ହୋଇଛି? ବାସ୍ତବରେ ଭାରତର ସବୁଠାରୁ ବଡ ଶକ୍ତି ହେଉଛି ତାହାର ଯୁବଶକ୍ତି। ଆଜି ପ୍ରାୟ 38.2 କୋଟି, ଅର୍ଥାତ 10 ରୁ 24 ବର୍ଷ ବୟସର ପ୍ରାୟ 382 ନିୟୁତ ଯୁବକ ଯୁବତୀ ଭାରତରେ ବସବାସ କରୁଛନ୍ତି। ଏହା ଭାରତ ପାଇଁ ଏକ ଅମୂଲ୍ୟ ସମ୍ପଦ, କିନ୍ତୁ ଏହି ସୁଯୋଗ ସେତେବେଳେ ସଫଳ ହେବ ଯେତେବେଳେ ଆମର ଯୁବମାନେ ହେବେ ଶିକ୍ଷିତ, ଦକ୍ଷ, ସୁସ୍ଥ, ଉଦ୍ୟୋଗୀ ଓ ସାମାଜିକ ଦାୟିତ୍ୱବୋଧ ସମ୍ପନ୍ନ। ଆଜିର ଯୁବପିଢ଼ିଙ୍କ ସାମ୍ନାରେ 5ଟି ବଡ ଦାୟିତ୍ୱ ରହିଛି। ପ୍ରଥମ, ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ବିକାଶ। କେବଳ ଡିଗ୍ରୀ ନୁହେଁ, ଡିଜିଟାଲ ସାକ୍ଷରତା, କୃତ୍ରିମ ବୁଦ୍ଧିମତା, ଗବେଷଣା, ନବସୃଜନ, ଉଦ୍ୟୋଗୀ ମନୋଭାବ ଓ ଜୀବନ କୌଶଳ ଭବିଷ୍ୟତର ସଫଳତାର ମୂଳ ଆଧାର। ଦ୍ୱିତୀୟ, ଦାୟିତ୍ୱପୂର୍ଣ୍ଣ ପରିବାର ଯୋଜନା ଓ ସ୍ୱାସ୍ଥ୍ୟ ସଚେତନତା, ଉପଯୁକ୍ତ ବୟସରେ ବିବାହ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ପରିବାର ନିୟୋଜନ, ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କରେ ସଠିକ ଜ୍ଞାନ ଏକ ସୁସ୍ଥ ସମାଜର ଭିତ୍ତି। ତୃତୀୟ, ପରିବେଶ ସୁରକ୍ଷା। ଗୋଟିଏ ଗଛ ଲଗାଇବା, ପାଣି ସଞ୍ଚୟ କରିବା, ପ୍ଲାଷ୍ଟିକ ବ୍ୟବହାର କମାଇବା, ନବୀକରଣ ଯୋଗ୍ୟ ଶକ୍ତିକୁ ଗ୍ରହଣ କରିବା, ଏହି ଛୋଟ ପଦକ୍ଷେପ ଆଗାମୀ ପିଢ଼ି ପାଇଁ ବଡ଼ ଉପହାର। ଚତୁର୍ଥ, ଉଦ୍ୟୋଗୀ ମନୋଭାବ। ଚାକିରି ଖୋଜିବା ସହିତ ଚାକିରି ସୃଷ୍ଟି କରିବାର ସାହସ, ସୃଜନଶୀଳତା ଗଢି ଉଠିବା ଦରକାର। ଷ୍ଟାର୍ଟଅପ୍, କୃଷିଭିତ୍ତିକ ଉଦ୍ୟମ, ସ୍ୱାସ୍ଥ୍ୟ ସେବା, ଡିଜିଟାଲ ପ୍ରଯୁକ୍ତି ଓ ସାମାଜିକ ଉଦ୍ୟମିତା ଆଗାମୀ ଦିନର ନୂତନ ଦିଗ। ପଞ୍ଚମ, ସାମାଜିକ ଦାୟିତ୍ୱ। ସ୍ୱଚ୍ଛତା, ରକ୍ତଦାନ, ଅଙ୍ଗଦାନ, ଶିକ୍ଷା ପ୍ରସାର, ପରିବେଶ ସୁରକ୍ଷା ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେବା ହିଁ ଜଣେ ଦାୟିତ୍ୱବାନ ନାଗରିକର ପରିଚୟ। UNFPA ର 2025 ରିପୋର୍ଟ ଆମକୁ ଏକ ଗଭୀର ବାର୍ତ୍ତା ଦେଇଛି। ଆଜିର ଚ୍ୟାଲେଞ୍ଜ କେବଳ ଅଧିକ ଜନସଂଖ୍ୟା ନୁହେଁ, ବରଂ ପ୍ରତ୍ୟେକ ପରିବାରକୁ ସଚେତନ, ସ୍ୱାଧୀନ, ସମ୍ମାନଜନକ ଭାବରେ ନିଜ ପରିବାରର ଆକାର ସମ୍ପର୍କରେ ନିଷ୍ପତ୍ତି ନେବାର ସୁଯୋଗ ଦେବା। ଅର୍ଥାତ୍ ଜନସଂଖ୍ୟା ନୀତିର କେନ୍ଦ୍ରବିନ୍ଦୁ ହେବା ଉଚିତ ମାନବିକ ଅଧିକାର, ସ୍ୱାସ୍ଥ୍ୟ, ଶିକ୍ଷା ଓ ସଚେତନତାର ନିଷ୍ପତ୍ତି। ମହାତ୍ମା ଗାନ୍ଧୀଙ୍କ ଏକ ଅମର ବାଣୀ ଆଜି ମଧ୍ୟ ଆମକୁ ପ୍ରେରଣା ଦେଇଥାଏ, ପୃଥିବୀର ସମସ୍ତଙ୍କର ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ସମ୍ପଦ ଅଛି, କିନ୍ତୁ ଲୋଭ ପୂରଣ ପାଇଁ ନୁହେଁ। ଏହି ବାଣୀ ଆଜି ଜନସଂଖ୍ୟା ଓ ବିକାଶ ପରିପ୍ରେକ୍ଷୀରେ ଆହୁରି ଅର୍ଥପୂର୍ଣ୍ଣ ମନେ ହୁଏ। ଆସନ୍ତୁ ଆମେ ସମସ୍ତେ ମିଶି ଏପରି ଏକ ଭାରତ ଗଢିବା ଯେଉଁଠାରେ ପ୍ରତ୍ୟେକ ଶିଶୁ ଗୁଣାତ୍ମକ

ଶିକ୍ଷା ପାଇବ, ପ୍ରତ୍ୟେକ ମା ସୁସ୍ଥ ରହିବେ, ପ୍ରତ୍ୟେକ ଯୁବକ ଯୁବତୀ ଦକ୍ଷ ଓ ସ୍ୱାବଲମ୍ବୀ ହେବେ, ପ୍ରତ୍ୟେକ ପରିବାର ସଚେତନ ହେବେ ଏବଂ ପ୍ରତ୍ୟେକ ନାଗରିକ ଦେଶ ଗଠନରେ ସକ୍ରିୟ ଅବଦାନ ରଖିବେ। ମନେ ରଖନ୍ତୁ, ଜନସଂଖ୍ୟା ଆମର ସମସ୍ୟା ନୁହେଁ, ଯଦି ଆମେ ତାହାକୁ ଜ୍ଞାନ, ଦକ୍ଷତା, ସ୍ୱାସ୍ଥ୍ୟ, ମୂଲ୍ୟବୋଧ ଓ ସୁଯୋଗ ସହିତ ଯୋଡି ପାରିବା, ସେହି ଜନସଂଖ୍ୟା ହିଁ ଆମର ସବୁଠାରୁ ବଡ଼ ଶକ୍ତି। ଆସନ୍ତୁ ଆମେ ସମସ୍ତେ ଏକ ସଂକଳ୍ପ ନେବା, ସଚେତନ ପରିବାର, ସଶକ୍ତ ଯୁବ ଶକ୍ତି, ସୁସ୍ଥ ସମାଜ ଓ ସମୃଦ୍ଧ ଭାରତ ଗଠନରେ ଆମେ ନିଜ ନିଜ ଭୂମିକା ସଫଳତାର ସହିତ ପାଳନ କରିବା। ମୋଟ ଉପରେ କହିବାକୁ ଗଲେ ଯୁବ ଶକ୍ତି ହିଁ ଜନସଂଖ୍ୟା ବହୁମାତ୍ରାରେ ବଢି ଚାଲିଛି ତା ଦେହରେ ଏକ ପ୍ରମୁଖ ଦାୟିତ୍ୱ ନେଇପାରିବେ, ଆଉ ତାଙ୍କର କର୍ତ୍ତବ୍ୟ ହଉଛି ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟାକୁ ଭଲ ଭାବରେ ବୁଝି ତାକୁ ପ୍ରପର ଉପାୟରେ କେମିତି ନିୟନ୍ତ୍ରଣ କରିପାରିବେ, ଯାହାକି ଆମ ଭାରତର ବିକାଶ ଦିଗରେ ବହୁ ପରିମାଣରେ ସହାୟତା ଦେଇପାରିବ। ବିକଶିତ ଭାରତ 2047 ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ପ୍ରତ୍ୟେକ ଯୁବକ ଯୁବତୀ ନିଜ ଭିତରେ ଥିବା ସମ୍ଭାବନାକୁ ଚିହ୍ନିବେ ଓ ନିଜର ପ୍ରତିଭାକୁ ରାଷ୍ଟ୍ର ଗଠନରେ ଉତ୍ସର୍ଗ କରିବେ। ମନେ ରଖନ୍ତୁ, ଆଜିର ସଚେତନ, ଶିକ୍ଷିତ, ଦକ୍ଷ ଓ ମୂଲ୍ୟବୋଧ ସମ୍ପନ୍ନ ଯୁବଶକ୍ତି ହିଁ ଆସନ୍ତାକାଲିର ସଶକ୍ତ, ସମୃଦ୍ଧ ଓ ବିକଶିତ ଭାରତର ସବୁଠାରୁ ବଡ଼ ଶକ୍ତି। ଆସନ୍ତୁ ଆମେ ସମସ୍ତେ ଏକ ସ୍ୱରରେ ସଂକଳ୍ପ ନେବା, ସଚେତନ ଯୁବଶକ୍ତି, ସଶକ୍ତ ଭାରତ, ଦକ୍ଷ ଯୁବଶକ୍ତି, ବିକଶିତ ଭାରତ, ଦାୟିତ୍ୱବାନ ଯୁବଶକ୍ତି, ଆତ୍ମନିର୍ଭର ଭାରତ।

ଶୁଣୁଥିଲେ ଆଲୋଚନା ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ଯୁବପିଢ଼ିଙ୍କ ପାଇଁ ଆହ୍ୱାନ ଏ ସମ୍ପର୍କରେ ଆଲୋଚନା କରୁଥିଲେ ଶିକ୍ଷାବିତ୍ ଡକ୍ଟର ଦୁର୍ଗାପ୍ରସାଦ ମିଶ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଏବଂ ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଶୁଭାରମ୍ଭ, ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ନେଇ ସମନ୍ୱୟ ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ପୂର୍ବରୁ ଥରେ ଏବଂ ପରେ 3 ଦିନ ଚଳାଚଳ କରୁଥିଲା, ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଟ୍ରେନ୍ ଚଳାଚଳ ଶୁଭାରମ୍ଭ ଅବସରରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି,
1: ଆଜି ଆମେ କହିଥିଲୁ 5 ବର୍ଷ ଭିତରେ 1,00,00,00,000 ପର୍ଯ୍ୟନ୍ତ ଇନ୍ଭେଷ୍ଟମେଣ୍ଟ ଆମେ ଆଣିବୁ। ଆଜି 2 ବର୍ଷ ସରିଲା, 97,000 crore ରୁପିଜ ଇନ୍ଭେଷ୍ଟମେଣ୍ଟର ମୋଦିଜୀ ଅଲରେଡି ଅପ୍ରୁଭାଲ ଦେଇସାରିଲେଣି।
0: ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ର ଚଳାଚଳ ମଧ୍ୟ ଆଜି ଶୁଭାରମ୍ଭ ହୋଇଛି। ପୁରୀ ଷ୍ଟେସନ୍ଠାରେ ଶ୍ରୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହାର ଶୁଭାରମ୍ଭ କରିଥିଲେ। ଏହି ଟ୍ରେନ୍ ସପ୍ତାହକୁ 3 ଦିନ ଚଳାଚଳ କରିବ। ଏହି ନୂତନ ରେଳସେବା ଶ୍ରୀକ୍ଷେତ୍ର ପୁରୀ ଏବଂ ସାବର ଶ୍ରୀକ୍ଷେତ୍ର କୋରାପୁଟକୁ ସଂଯୋଗ କରି ଉପକୂଳ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ସଂଯୋଗୀକରଣକୁ ଆହୁରି ସୁଦୃଢ଼ କରିବ। ଏହା ଯାତ୍ରୀଙ୍କ ପାଇଁ ସୁବିଧାଜନକ ଯାତ୍ରା ସହିତ ସେଠାକାର ଆର୍ଥିକ ଏବଂ ସାମାଜିକ କ୍ଷେତ୍ରକୁ ଅଧିକ ବ୍ୟାପକ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ରାତି 7ଟା। ପ୍ରଚାର କରୁଛୁ ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୀତଟି ଶୁଣନ୍ତୁ, କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍ଙ୍କ କଣ୍ଠରେ।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନଙ୍କର ପ୍ରିୟ ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ 96.3 meter ତଥା 1584 kHz ଏବଂ FM ବ୍ୟାଣ୍ଡରେ 101 MHz ଯୋଗେ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟଙ୍କ କଣ୍ଠରେ।

0: श्री राम कथा मर्मज्ञ डॉक्टर कुमार विश्वास जी के साथ श्री राम चरितमानस की भाव रस संगीत यात्रा संपूर्ण श्री राम चरितमानस सोमवार से शुक्रवार सुबह 7 बजे और दोपहर 12:30 बजे डीडी नेशनल और वेव्स ओटीटी पर।
1: ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। 6 ଦେଶର ରାଷ୍ଟ୍ରଦୂତ ଆଜି ନିଜ ନିଜ ପରିଚୟପତ୍ର ପ୍ରଦାନ କଲେ ରାଷ୍ଟ୍ରପତିଙ୍କୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ, କହିଲେ ରେଳମନ୍ତ୍ରୀ। ଆଜି ପୁରୀ ଓ ବ୍ରହ୍ମପୁରଠାରେ 2 ଟ୍ରେନ୍ର ହେଲା ଶୁଭାରମ୍ଭ। ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ 16 ଆଜି ରାତିରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବାକୁ ଥିବାବେଳେ ଆସନ୍ତାକାଲି ଆମେରିକା ଓ ବେଲଜିୟମ୍ ଭିତରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 6 ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଛନ୍ତି। ରାଜଧାନୀ ଜାକର୍ତ୍ତା ବିମାନ ବନ୍ଦରରେ ପହଞ୍ଚିବା ପରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋ ସୁବିଆନ୍ତୋ ଶ୍ରୀ ମୋଦିଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ଇଣ୍ଡୋନେସିଆବାସୀ ଏବଂ ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ଉଭୟ ଭାରତୀୟ ଓ ଇଣ୍ଡୋନେସିଆର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କର 4th ଇଣ୍ଡୋନେସିଆ ଗସ୍ତ। 2018 ମେ ମାସରେ ଭାରତ ଇଣ୍ଡୋନେସିଆ ସମ୍ପର୍କକୁ ସମନ୍ୱିତ ରଣନୈତିକ ଭାଗିଦାରୀ ସ୍ତରରେ ପହଞ୍ଚାଇବା ପରେ ଏହା ଶ୍ରୀ ମୋଦିଙ୍କର ପ୍ରଥମ ଦ୍ୱିପକ୍ଷୀୟ ଗସ୍ତ। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କ ସହିତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିବା ସହିତ ଦୁଇ ଦେଶର ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାଂସ୍କୃତିକ ଏବଂ ଐତିହାସିକ ସହର ଯୋଗକର୍ତ୍ତା ଗସ୍ତ କରି ପ୍ରମ୍ଭାନନ୍ ମନ୍ଦିର ପରିଦର୍ଶନ କରିବେ। ଭାରତ ଓ ଇଣ୍ଡୋନେସିଆ ସହଯୋଗରେ ସେଠାକାର ସଂରକ୍ଷଣ କାର୍ଯ୍ୟ କରାଯିବ। ଏହାଛଡ଼ା ଜାକର୍ତ୍ତାଠାରେ ଶ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋ ସୁବିଆନ୍ତୋଙ୍କ ଆମନ୍ତ୍ରଣ କ୍ରମେ ସେ ଆଜିଠାରୁ 8 ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରୁଛନ୍ତି। 2018 ମସିହାରେ ଇଣ୍ଡୋନେସିଆ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଏହି ଯାତ୍ରା କରୁଛନ୍ତି ବୋଲି

ଶ୍ରୀ ମୋଦି କହିଛନ୍ତି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 8 ତାରିଖ ଶ୍ରୀ ମୋଦି ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାଜିନ୍ଙ୍କ ସହ ଶ୍ରୀ ମୋଦି ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ନିରନ୍ତର ଯୋଗାଣ ଶୃଙ୍ଖଳ, ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯିବ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସମ୍ମିଳନୀରେ ଅଂଶଗ୍ରହଣ କରିବା ସହିତ ଉଭୟ ଦେଶର ବ୍ୟାବସାୟିକ ନେତୃବୃନ୍ଦଙ୍କୁ ସମ୍ବୋଧନ କରିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆସନ୍ତା 10 ଓ 11 ତାରିଖ ଦୁଇ ଦିନ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିବେ। ଏହି ଅବସରରେ ସେ ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର ଲାକ୍ସନ୍ଙ୍କ ସହିତ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ଗତ 2 ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପ୍ରତିରକ୍ଷା ସମେତ ଅନ୍ୟାନ୍ୟ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଉଭୟ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଗତ 40 ବର୍ଷ ମଧ୍ୟରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 6 ରାଷ୍ଟ୍ରର ରାଷ୍ଟ୍ରଦୂତମାନଙ୍କର ପରିଚୟପତ୍ର ଗ୍ରହଣ କରିଛନ୍ତି। ଏହି ରାଷ୍ଟ୍ରଗୁଡ଼ିକ ହେଲା ମୋଜାମ୍ବିକ୍, ନିକାରାଗୁଆ, ସୁରିନେମ୍, ଗାଭୋନିସ୍, ମଙ୍ଗୋଲିଆ ଏବଂ ବାହାମାସ୍। ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଏହି ସବୁ ଦେଶର ରାଷ୍ଟ୍ରଦୂତମାନେ ନିଜ ନିଜର ପରିଚୟପତ୍ର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ପ୍ରଦାନ କରିଛନ୍ତି। ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ତଥା ଦ୍ୱିଭାଷୀ ମ୍ୟାନେଜମେଣ୍ଟ ଶିକ୍ଷା ବ୍ୟବସ୍ଥା ଗ୍ରାମୀଣ ଓ ସହରାଞ୍ଚଳ ମଧ୍ୟରେ ଥିବା ଦୂରତ୍ୱକୁ ହ୍ରାସ କରିବାରେ ସହାୟକ ହେବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ମତବ୍ୟକ୍ତ କରିଛନ୍ତି। ଆଜି ନୂଆଦିଲ୍ଲୀରୁ ଭର୍ଚୁଆଲ ମାଧ୍ୟମରେ ଉଦୟପୁରସ୍ଥିତ ଆଇଆଇଏମ୍ର ଏକ ନୂତନ ପାଠ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ଗୋୟଲ କହିଛନ୍ତି, ପରିସ୍ଥିତି ନିର୍ବିଶେଷରେ ସମସ୍ତ ପ୍ରକାର ଶିକ୍ଷାର୍ଥୀ ଏଭଳି ଉନ୍ନତମାନର ଶିକ୍ଷା ବ୍ୟବସ୍ଥାର ଲାଭ ନେଇପାରିବେ। ଭାରତରେ ବର୍ତ୍ତମାନ ପ୍ରାୟ 100 କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ ରହିଛନ୍ତି। ନୂତନ ଶିକ୍ଷାନୀତି ଅନୁଯାୟୀ ଉନ୍ନତମାନର ଶିକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ଶ୍ରୀ ଗୋୟଲ ଡିଜିଟାଲ ମାଧ୍ୟମ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶିକ୍ଷାର ରୂପାନ୍ତରୀକରଣ ଦିଗରେ ବୈଷୟିକ ଜ୍ଞାନକୌଶଳ ଭୂମିକା ଉପରେ ଆଲୋକପାତ କରି ସେ କହିଛନ୍ତି, COVID-19 ମହାମାରୀ ଶିକ୍ଷା ଓ ବୈଷୟିକ ଜ୍ଞାନକୌଶଳ ମଧ୍ୟରେ ସଂଯୋଗ ସ୍ଥାପନ କରିଛି। ବର୍ତ୍ତମାନର ଡିଜିଟାଲ ବିଶ୍ୱରେ ଗ୍ରାମାଞ୍ଚଳ ଓ ସହର ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ଦିଗରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଅପରିହାର୍ଯ୍ୟ ବୋଲି ଶ୍ରୀ ଗୋୟଲ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆଜି ପୁରୀ ରେଳ ଷ୍ଟେସନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଆଜି ଶୁଭାରମ୍ଭ ହୋଇଥିବା ଏହି ଟ୍ରେନ୍ ଓଡ଼ିଶାର ଅନେକ ଜିଲ୍ଲାକୁ ପୁରୀ ସହ ସଂଯୋଗ କରିପାରିବ। 2029 ମଧ୍ୟରେ ଓଡ଼ିଶାରେ 1,00,000 କୋଟି ଟଙ୍କା ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି 2024 ସରକାର ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ ଗତ 2 ବର୍ଷରେ 97,000 କୋଟି ଟଙ୍କା ବିନିଯୋଗ କରାଯାଇ ସାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହାଛଡ଼ା ଆଜି ବ୍ରହ୍ମପୁର ରେଳ ଷ୍ଟେସନଠାରେ ମଧ୍ୟ ଶ୍ରୀ ବୈଷ୍ଣବ ଓ ଶ୍ରୀ ମାଝୀ ମିଳିତ ଭାବେ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଜାତୀୟ ରାଜପଥ ଗମନାଗମନ ପରିଚାଳନା ଲିମିଟେଡ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବିଶେଷ କରି ଦେଶବ୍ୟାପୀ ଥିବା ବହୁବିଧ ଲଜିଷ୍ଟିକ୍ସ ପାର୍କ, ରୋପୱେ ଏବଂ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଶ୍ରୀ ଗଡ଼କରୀ ସମୀକ୍ଷା କରିଛନ୍ତି। ଏକ ଭବିଷ୍ୟତ ଉପଯୋଗୀ ତଥା ସମନ୍ୱିତ ପରିବହନ ଇକୋସିଷ୍ଟମ ଗଠନ କରିବା ଦିଗରେ ଏହି ରୂପାନ୍ତରୀକରଣ ପଦକ୍ଷେପଗୁଡ଼ିକର ରଣନୈତିକ ଗୁରୁତ୍ୱ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଦେଶବ୍ୟାପୀ ବହୁବିଧ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ସହିତ ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ। ଏତଦ୍ବ୍ୟତୀତ ଏକ ସନ୍ତୁଳିତ ଆଞ୍ଚଳିକ ବିକାଶ ଏବଂ ଭାରତର ସାମଗ୍ରିକ ଲଜିଷ୍ଟିକ୍ସ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ। ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ଲାଗି ଶ୍ରୀ ଗଡ଼କରୀ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆଜି ରାତି 9:30 ପ୍ରଚାର କରାଯିବ। ଆଜିକାର ବିଷୟବସ୍ତୁ ରହିଛି, ଡିଜିଟାଲ ଭାରତ, ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ନାଗରିକଙ୍କର ସଶକ୍ତିକରଣ।

0: ଏଥିରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କ୍ରିଷ୍ଣନ୍ ଏବଂ ପୂର୍ବତନ ଜାତୀୟ ସାଇବର ସୁରକ୍ଷା ସଂଯୋଜକ ଡକ୍ଟର ଗୁଲସନ୍ ରାୟ ବିଶେଷଜ୍ଞ ରୂପେ ଯୋଗଦେଇ ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିବେ। ଏଥିପାଇଁ ଶ୍ରୋତାମାନଙ୍କୁ 01-2371-7111, 2331-4444, 2331-0481 ଏବଂ 2371-7106 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଲାଗି ଅନୁଷ୍ଠିତ ସପ୍ତଦଶ ଜାତୀୟ ଯୁବ ସଂସଦ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ କାଶ୍ମୀର ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛି। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ସମାରୋହରେ ଯୋଗଦେଇ କୃତି ବିଶ୍ୱବିଦ୍ୟାଳୟ ମହାବିଦ୍ୟାଳୟ ତଥା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବେ। ନିରନ୍ତର ସଚେତନତା କାର୍ଯ୍ୟକ୍ରମ ଓ ସଠିକ୍ ସମୟରେ ଅଭିଯୋଗଗୁଡ଼ିକର ସମାଧାନ କରିବାର ପ୍ରକ୍ରିୟା ମାଧ୍ୟମରେ ଦେଶବ୍ୟାପୀ ଶ୍ରମିକ କଲ୍ୟାଣ ବ୍ୟବସ୍ଥାକୁ ମୁଖ୍ୟ ଶ୍ରମ ଆୟୁକ୍ତ କେନ୍ଦ୍ରୀୟ ସଂଗଠନ ସଶକ୍ତ କରିବାରେ ସଫଳ ହୋଇଛନ୍ତି। ଏ ସମ୍ପର୍କରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜବଲପୁର, ଭୁବନେଶ୍ୱର, ରାୟପୁର ଓ କାନପୁର ସମେତ ଦେଶର ବିଭିନ୍ନ ସ୍ଥାନରେ ଶ୍ରମିକମାନଙ୍କର ଅଧିକାରକୁ ଶ୍ରମ ନିୟମ ଅନୁଯାୟୀ ସୁରକ୍ଷିତ ରଖିବା ଦିଗରେ ସଂଗଠନ ନିଜର ପ୍ରତିବଦ୍ଧତା ଜାହିର କରିଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ ଅଫ୍ 16ରେ ଆଜିକାର ମ୍ୟାଚ୍ରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବ। ଆଜି ରାତିରେ ଏହି ମ୍ୟାଚ୍ ଆମେରିକାର ଆର୍ଲିଂଟନ୍ଠାରେ ଅନୁଷ୍ଠିତ ହେବ। ଏହି ରାଉଣ୍ଡର ଆସନ୍ତାକାଲି ସକାଳେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ ମ୍ୟାଚ୍ରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବେଲ୍ଜିୟମ୍ ମଧ୍ୟରେ ମୁକାବିଲା ହେବ। ଇତିମଧ୍ୟରେ ଇଂଲଣ୍ଡ, ନରୱେ, ମୋରକୋ ଓ ଫ୍ରାନ୍ସ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। 6 ଦେଶର ରାଷ୍ଟ୍ରଦୂତ ଆଜି ନିଜ ନିଜ ପରିଚୟପତ୍ର ପ୍ରଦାନ କଲେ ରାଷ୍ଟ୍ରପତିଙ୍କୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ, କହିଲେ ରେଳମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ 16ରେ ଆଜି ରାତିରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବାକୁ ଥିବାବେଳେ ଆସନ୍ତାକାଲି ଆମେରିକା ଓ ବେଲ୍ଜିୟମ୍ ଭିତରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କେନ୍ଦୁଝର ସମ୍ବାଦଦାତା ମାନସ ରଞ୍ଜନ ତ୍ରିପାଠୀ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କେନ୍ଦୁଝର ଜିଲ୍ଲା ଗସ୍ତ କରି ଆସନ୍ତା ଖରିଫ ଋତୁ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ ଚାଷୀମାନଙ୍କ ସହ ଆଲୋଚନା କରି ଧାନ ନର୍ସରୀ ଓ ରୋଆ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବା ସହ ଏଲ୍ ନିନୋ ପରିସ୍ଥିତିକୁ ଦୃଷ୍ଟିରେ ରଖି କୃଷି ଆପଦକାଳୀନ ଯୋଜନାକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ ପ୍ରସ୍ତାବିତ ଆଦର୍ଶ ଫାର୍ମ ପାଇଁ ଚିହ୍ନଟ ଜମି ପରିଦର୍ଶନ କରି ସେ କହିଛନ୍ତି
3: କେନ୍ଦୁଝରରେ ଯୋଉ କୃଷି ବିଭାଗର ଜାଗାଟା ଅଛି ସେଟାକୁ ଜିଲ୍ଲା ପ୍ରଶାସନ ଅନ୍ୟ କାର୍ଯ୍ୟ ପାଇଁ ସେମାନେ ଚାହୁଁଛନ୍ତି ସେଟାକୁ ନେବା ପାଇଁ ତାର ଅଲ୍ଟରନେଟିଭ ଜାଗା ଆମକୁ ଯୋଗାଇ ଦେବା ପାଇଁ ଆମେ ଆଲୋଚନା କରିଥିଲୁ। ଯୋଉ ପର୍ପସ୍ ପାଇଁ ସେ ଚାହୁଁଛନ୍ତି ହାଇୱେଟା ସେ ମଝିରୁ ଆସିବ କିମ୍ବା ହାଉସିଂ କଲୋନୀ ହେବ କଲେକ୍ଟ୍ରେଟ ଅଫିସ ପାଇଁ ଏସ୍ପି ଅଫିସ ପାଇଁ ଆମେ ଦେବା ପାଇଁ ପ୍ରସ୍ତୁତ ହେଇଛୁ। ଜମି ବଦଳରେ ଜମି କୃଷି ବିଭାଗକୁ ମିଳିବା ଦରକାର ଏବଂ ସେ ନେଇକରି ଆମକୁ ଯେଉଁ ଜାଗା ଦେଖାଇଛନ୍ତି ସେ ଜାଗାର ସଏଲ ଟେଷ୍ଟିଂ କରିଲା ପରେ ଆମକୁ ସେ ହସ୍ତାନ୍ତର କରିବେ ଏବଂ ସେଠି ଆମର ଇନଫ୍ରାଷ୍ଟ୍ରକ୍ଚର ଯାହା ବଢ଼େଇବା ଦରକାର ତାକୁ ଆଗାମୀ ଦିନରେ ଆମେ କରିବୁ।
2: ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ରାଇକଳା ସ୍ଥିତ ନିଜ ବାସଭବନରେ ଭୋଟର ତାଲିକା ସଂଶୋଧନ ପାଇଁ ପରିଗଣନା ଫର୍ମ ପୂରଣ କରିଥିଲେ।

ବୁଥସ୍ତରୀୟ ଅଧିକାରୀଙ୍କଠାରୁ ସେ ଫର୍ମ ଗ୍ରହଣ କରିବା ବେଳେ ଜିଲ୍ଲାପାଳ ବିଶାଲ ସିଂ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲ୍ଲା ଜୁଡ଼ିଆସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ପିଏମ୍ କିଷାନ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଚାଷୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିଛନ୍ତି। କେନ୍ଦୁଝର ଜିଲ୍ଲାର 182,000 ଅଧିକ ଚାଷୀଙ୍କ ଖାତାକୁ ପ୍ରାୟ 36,47,00,000 ଟଙ୍କା ଜମା ହୋଇଥିବାର ସୂଚନା ମିଳିଛି। ବନ୍ୟା ମୁକାବିଲା ପାଇଁ କେନ୍ଦୁଝର ଜିଲ୍ଲାର ହାଟଡିହି ଓ ଘସିପୁରା ବ୍ଲକର ବିଭିନ୍ନ ବନ୍ୟା ଆଶ୍ରୟସ୍ଥଳୀରେ ମକ୍ଡ୍ରିଲ୍ ଆୟୋଜିତ ହୋଇଯାଇଛି। ଉଦ୍ଧାରକାରୀ ଦଳ ବନ୍ୟା ପୂର୍ବ ଓ ପରବର୍ତ୍ତୀ ସମୟରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରିଥିଲେ। ଶିଶୁ, ବୃଦ୍ଧ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମମାନଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ଫୁଲ କଅଁଳେଇ ନୋଡାଲ ବିଦ୍ୟାଳୟ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ପୁରସ୍କାର ପାଇଁ ଦେଶବ୍ୟାପୀ ମନୋନୀତ ବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି। ବିଦ୍ୟାଳୟଟି 95.2% ନମ୍ବର ହାସଲ କରି ଓଡ଼ିଶାରେ ପଞ୍ଚମ ଓ ସର୍ବଭାରତୀୟ ସ୍ତରରେ 10ମ ସ୍ଥାନ ଅଧିକାର କରିଛି। ଏହି ସଫଳତାକୁ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ପରିବାରର ସାମୂହିକ ପ୍ରୟାସର ଫଳ ବୋଲି କହିଛନ୍ତି। କେନ୍ଦୁଝରରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ରକ୍ତକେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ରକ୍ତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହ ରକ୍ତଦାତା ଶିବିର ଆୟୋଜକ ଓ ପୃଷ୍ଠପୋଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଏକ ରକ୍ତଦାନ ଶିବିର ଓ ସଚେତନତା ରଥର ଶୁଭାରମ୍ଭ ମଧ୍ୟ ହୋଇଯାଇଛି। କେନ୍ଦୁଝରରେ ଜିଲ୍ଲାସ୍ତରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କର 2 ବର୍ଷର ସଫଳତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସ୍ମାର୍ଟଫୋନ୍ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅନୁଯାୟୀ ପୂର୍ବରୁ କେନ୍ଦ୍ର ସରକାରଙ୍କ 5 କିଲୋଗ୍ରାମ ଚାଉଳ ସହ ଏବେ ରାଜ୍ୟ ସରକାର ଅତିରିକ୍ତ 5 କିଲୋଗ୍ରାମ ଚାଉଳ ପ୍ରଦାନ କରିବେ। ଫଳରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ମାସକୁ ମୋଟ 10 କିଲୋଗ୍ରାମ ଚାଉଳ ମାଗଣାରେ ପାଇବେ। କେନ୍ଦୁଝର ଜିଲ୍ଲାର ପ୍ରାୟ 15,00,000 ଅଧିକ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ରାତି 7:30 ପ୍ରଚାର କରୁଛୁ ଆମ ଚାଷବାସ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କୀ।

ଜୁହାର ଜୁହାର ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କୁ, ବିଶୁ ଭାଇର ଜୁହାର। ଭାଇ, ଏବେ କିଛିଦିନ ହେବ ଲଗାତାର ବର୍ଷା ହେଉଛି, ତେଣୁ ଦେଖନ୍ତୁ ଚାରିଆଡ଼େ ଖାଲି ପାଣି। ଏ ପାଣି ଯେତେବେଳେ ଆମର ଅଧିକା ହୁଏ, ସବୁବେଳେ ଆମେ ଜାଣିଛନ୍ତି ଜଳ ବହୁଳେ ସୃଷ୍ଟିନାଶ, ଜଳ ବିହୁନେ ସୃଷ୍ଟିନାଶ। ଜଳ ଯଦି ବେଶୀ ହେଲା ବି ସୃଷ୍ଟିନାଶ, ଜଳ କମ୍ ହେଲେ ବି ସୃଷ୍ଟିନାଶ। ଏ କଥା ଆମେ ସମସ୍ତେ ଜାଣିଛନ୍ତି। ପାଣି ନହେଲା ଯଦି ଏ ସୃଷ୍ଟି ମଧ୍ୟ ଧ୍ୱଂସ ହୋଇଯିବ, ଆଉ ପାଣି ବେଶୀ ହେଲେ ମଧ୍ୟ ଧ୍ୱଂସ ହୋଇଯିବ। ତେଣୁ ଆମେ ପାଣି ନଥିବାର ଯେଉଁ କଷ୍ଟ ଭୋଗୁଥିଲେ, ପାଣି ଏବେ ବହୁତ ମିଳୁଛି। ବେଶୀ ପାଣି ମିଳିଲେ ଅସୁବିଧା କ'ଣ ହେଉଛି? ଦେଖନ୍ତୁ, ପାଣି ଚାରିଆଡ଼େ ପଶିଯିବ, ଆପଣଙ୍କର କୂଅରେ ପଶିଯିବ, ପୋଖରୀରେ ପଶିବ, ନଦୀ ନାଳ ଚାରିଆଡ଼େ ପାଣି ଦେଖାଯାଉଛି। ଆମ ଅଧିକାଂଶ ଗାଁ ଗହଳିର ଲୋକ କୂଅ ପାଣିକୁ ମଧ୍ୟ ବ୍ୟବହାର କରୁଛନ୍ତି। ସବୁ ଜାଗାରେ ତ ଆଉ ପାଇପ୍ ପାଣି ନାହିଁ ବା ଟ୍ୟୁବୱେଲ୍ ମଧ୍ୟ ସବୁ ଜାଗାରେ ସକ୍ସେସ୍ ହେଉନାହିଁ, ତେଣୁ କିଛି ଲୋକ କୂଅର ପାଣିକି ମଧ୍ୟ ବ୍ୟବହାର କରୁଛନ୍ତି। ଯଦି ଆମେ କୂଅର ପାଣିକି ବ୍ୟବହାର କରୁଛନ୍ତି ବର୍ଷା ଦିନରେ, ତାହେଲେ ଅସୁବିଧା କ'ଣ ହେବ? ଆପଣ ପାଣି ପିଇବେ, କୂଅରେ ପାଣି ପଶିବ, ବର୍ଷା ପାଣି ସେ ଟିକିଏ ଗୋଳିଆ ରହିବ କିମ୍ବା ତାହା ଏତେ ଭଲ ଭାବେ ବିଶୁଦ୍ଧ ମଧ୍ୟ ହୋଇନଥିବ। ତେଣୁ ଯଦି ଏଇ ବର୍ଷା ଦିନରେ କୂଅର ପାଣି ପିଉଛନ୍ତି, ତାହେଲେ ଆମେ ନିଶ୍ଚିତ ରୂପେ ପାଣିକୁ ଫୁଟେଇକି ପିଇବା ଏବଂ ପାଣିକୁ ଛାଙ୍କି ପିଇବା। ଯଦି କୂଅରେ ପାଣି ରହୁଛି, ପାଣି ବଢ଼ିଯାଉଛି, ତାହେଲେ ବର୍ଷା ଯଦି ଲାଗି ଲାଗି ରହୁଛି, ତାହେଲେ ଆମେ କିଛି ଦିନ ଅନ୍ତରରେ, ଦିନେ ଦୁଇ ଦିନ ଅନ୍ତରରେ ମଧ୍ୟ ଆମେ ବ୍ଲିଚିଙ୍ଗ ପକାଇ ପାରିବା। ଯଦି ବର୍ଷା ନାହିଁ, ତାହେଲେ ଆମେ 7 ଦିନ ଅନ୍ତରରେ ବ୍ଲିଚିଙ୍ଗ ପକାଇ ପାଣିକୁ ପିଇପାରିବା। ଏଥିସହିତ ଫୁଟେଇକି କିନ୍ତୁ ଆମେ ନିଶ୍ଚିତ ପିଇବା। ସବୁବେଳେ ଆମେ ଯତ୍ନବାନ ହେବା ଯେ ଏଇ ବର୍ଷା ଦିନରେ ପାଣିକି ଫୁଟେଇକି ପିଇବା ଏବଂ ଯେଉଁ ପନିପରିବା ବି ଆମେ ଆଣୁଛନ୍ତି ଘରକୁ ବା ରୋଷେଇବାସ ହେଉଛି, ସେ ସମୟରେ ଆମ ମାଆମାନେ ଟିକିଏ ଯତ୍ନ ହେବେ ଏବଂ ଭଲ ଭାବରେ ରୋଷେଇ କରିବେ। ହାତକୁ ସଫା ରଖି ଏବଂ କୌଣସି ଅପରିଷ୍କାର ହୋଇ ଯେମିତି ରୋଷେଇ ନ କରନ୍ତି, କାରଣ ଖାଦ୍ୟଟି ହେଉଛି ମୁଖ୍ୟ ଆମ ପାଇଁ। ଯଦି ଖାଦ୍ୟ ଠିକ୍ ଅଛି, ତାହେଲେ ଆମେ ଶରୀର ଠିକ୍ ଅଛି।

ବା ତରଳ ଝାଡ଼ା ନ ହେବା ପାଇଁ ଆମେ ଆମର ପାଣିକୁ ଫୁଟେଇକି ପିଇବା, ଆଉ ଯତ୍ନ ହେବା। ଆମେ ଯେତେବେଳେ ଖାଉଛନ୍ତି ତା ପୂର୍ବରୁ ହାତକୁ ସାବୁନରେ ଭଲ ଭାବରେ ଧୋଇବା ଏବଂ ଶୌଚ ପରେ ମଧ୍ୟ ଭଲ ଭାବରେ ଧୋଇବା। ଯେମିତିକି କହୁଥିଲି ମାଆ ମାନେ ରୋଷେଇ କଲାବେଳେ ମଧ୍ୟ ଭଲ ପାଣିରେ ଏବଂ ପରିବାକୁ ଭଲ ଭାବରେ ଧୋଇ ନିଜେ ମଧ୍ୟ ପରିଷ୍କାର ହେଇ ରୋଷେଇବାସ କରିବା ଆବଶ୍ୟକ। କିମ୍ବା ଖାଦ୍ୟ ଯେତେବେଳେ ପରୋଷୁଛନ୍ତି ମାଆମାନେ ମଧ୍ୟ ଭଲ ଭାବରେ ସଫା ହେଇକି ପରଷିବା ଆବଶ୍ୟକ। ଆମେ ଯଥାସମ୍ଭବ ଚେଷ୍ଟା କରିବା ଏହି ବର୍ଷା ଦିନରେ ପାଣିର ବ୍ୟବସ୍ଥାଟିକୁ ଆମେ ଭଲ ଭାବରେ କରିବା, ଫୁଟେଇକି ପିଇବା କିମ୍ବା ହାଲୋଜେନ୍ ବଟିକା ପକାଇ ମଧ୍ୟ ଆମେ ପାଣିକୁ ପିଇପାରିବା, ନଚେତ୍ ଆମେ ବ୍ଲିଚିଂ ପକାଇ କୂଅରେ ମଧ୍ୟ ପାଣିକି ପିଇପାରିବା। ଏସବୁ ଯଦି ଆମେ କରୁଛନ୍ତି ତେବେ ତରଳ ଝାଡ଼ା ଭଳି ପରିସ୍ଥିତି ଆଉ ଦେଖାଦେବ ନାହିଁ ବା ହଇଜା ଭଳି ପରିସ୍ଥିତି ମଧ୍ୟ ହେବ ନାହିଁ। ଏବଂ ମନେ ରଖିଥାନ୍ତୁ ଯଦି କାହାର ତରଳ ଝାଡ଼ା ହେଉଛି ତେବେ ତା'ର ଲୁଗାପଟାକୁ ଆପଣ ସର୍ବସାଧାରଣ ପୋଖରୀରେ କେବେ ବି ଧୋଇବେନି, ତାକୁ ସ୍ୱତନ୍ତ୍ର ଭାବେ ଅଲଗା ଧୋଇବେ ଏବଂ ସେଇ ଲୋକ ମଳତ୍ୟାଗ ଯେମିତି ବାହାରେ ନ କରେ ସେଥିପ୍ରତି ଆପଣ ମଧ୍ୟ ଧ୍ୟାନ ଦେବେ, ଯାହାଫଳରେ ଏହି ରୋଗ ଆଉ ଅନ୍ୟ ପାଖକୁ ତାହା ବ୍ୟାପିବ ନାହିଁ। ଏବଂ ମାଛି ବସୁଥିବା ଖାଦ୍ୟ ହେଉ କିମ୍ବା ବାସି ଖାଦ୍ୟ ଏ ବର୍ଷା ଦିନରେ ଆଦୌ ଖାଆନ୍ତୁ ନାହିଁ ବା କୌଣସି ଦିନ ନ ଖାଇବାଟା ହିଁ ଭଲ। ତଟକା ଖାଦ୍ୟ ଖାଆନ୍ତୁ ଏବଂ ସୁସ୍ଥ ରହନ୍ତୁ। ନିଜ ଶରୀର ଯେତେବେଳେ ସୁସ୍ଥ ରହିବ ଆପଣମାନେ ନିଶ୍ଚିତ ରୂପେ ସୁସ୍ଥ ହେବେ ଏବଂ ସ୍ୱାସ୍ଥ୍ୟକର ପରିବେଶ ଭିତରେ ରହିବେ। ତେଣୁ ବର୍ତ୍ତମାନ ସମୟରେ ଆମମାନଙ୍କ ପାଇଁ ଗୁରୁ ଦାୟିତ୍ୱ ହେଉଛି ନିଜର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଏବଂ ପରିବାରର ସମସ୍ତଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବାକୁ ପଡ଼ିବ। ତେଣୁ ଆପଣ ନିଶ୍ଚିତ ରୂପେ ହାତକୁ ଭଲ ଭାବରେ ଧୁଅନ୍ତୁ ଖାଇବା ପୂର୍ବରୁ ଏବଂ ଶୌଚ ଆସିବା ପରେ, ଏବଂ ରୋଷେଇ କରିବା ସମୟରେ ମଧ୍ୟ ମାଆମାନେ ଭଲ ଭାବରେ ହାତ ଧୋଇବେ ଏବଂ ଖାଦ୍ୟ ପରଷିବା ସମୟରେ ମଧ୍ୟ ଭଲ ଭାବରେ ହାତ ଧୋଇବେ। କୂଅ ପାଣି ଯେତେବେଳେ ଆମେ ପିଉଛନ୍ତି କୂଅ ପାଣିକି ଫୁଟେଇ ପିଇବା, କୂଅରେ ବ୍ଲିଚିଂ ପକାଇବା କିମ୍ବା ମାଠିଆରେ ପାଣି ରଖି ହାଲୋଜେନ୍ ବଟିକା ପକାଇକି ମଧ୍ୟ ଆମେ ପାଣି ପିଇପାରିବା। ଏସବୁ ଯଦି ଆମେ ସଚେତନତା ଅବଲମ୍ବନ କରୁଛନ୍ତି ତାହେଲେ ଆମମାନଙ୍କର କୌଣସି ଅସୁବିଧା ହେବ ନାହିଁ। ତେବେ ଆଜିର ବୈଠକରେ ଚାଲନ୍ତୁ ଭଜନଟିଏ ଶୁଣିବା।

0: ଶ୍ରୋତାବନ୍ଧୁ, ବର୍ତ୍ତମାନ ଆପଣ ଯେତେବେଳେ ଚାଷ କାର୍ଯ୍ୟରେ ମନୋନିବେଶ କରିଛନ୍ତି ଏବଂ ଆପଣଙ୍କର ମନ ସଦାସର୍ବଦା ବର୍ତ୍ତମାନ ସମୟରେ ଖରିଫ ଧାନ ଫସଲ ଉପରେ କେନ୍ଦ୍ରୀଭୂତ ହୋଇଛି, ଧାନ ଚାଷକୁ ନେଇ ବର୍ତ୍ତମାନ ସମସ୍ତେ ବ୍ୟସ୍ତ, ଯେହେତୁ କଥାରେ ଅଛି ଚାଷ ତରତର ବଣିଜ ମଠ, ତେଣୁ ତାକୁ ଡେରି କରିଦେଲେ ଅସୁବିଧା ହେବ ବା ଆପଣଙ୍କର ଚାଷ କାର୍ଯ୍ୟ ବିଳମ୍ବ ହେବ, ତେଣୁ ଏଇଭଳି ମୁହୂର୍ତ୍ତରେ ଆମେ ଜଣେ ଚାଷୀ ଭାଇଙ୍କୁ ପାଇଛୁ, ଜଣେ ଯୁବ ଚାଷୀ, ନାଁ ହେଉଛି ଭକ୍ତବନ୍ଧୁ ମହାନ୍ତ, ଘର ଅଙ୍କୁରା ଏବଂ ପାଟଣା ବ୍ଲକ। ତେବେ ଭାଇଙ୍କୁ ପଚାରି ବୁଝିବା ବର୍ତ୍ତମାନ ସମୟରେ ତାଙ୍କର ଚାଷ କାର୍ଯ୍ୟ କିପରି ଭାବରେ ଚାଲିଛି। ତେବେ ଭାଇ ଆପଣଙ୍କୁ ସ୍ୱାଗତ। ତେବେ କୁହନ୍ତୁ, ବର୍ତ୍ତମାନ ତ ଧାନ ଚାଷର ସମୟ, ସବୁ ଚାଷୀ ଭାଇ ବି ଧାନ ଚାଷ କରିବା ପାଇଁ ଲାଗି ପଡ଼ିଛନ୍ତି, ତେବେ ଆପଣଙ୍କର ପ୍ରସ୍ତୁତି କେମିତି ଚାଲିଛି?
1: ଧାନ ଚାଷ ତ ଏବେ ବିଭିନ୍ନ ପର୍ଯ୍ୟାୟରେ ଅଛି, କେତେବେଳେ ତଳା ପକା ବି ଚାଲିଛି, ଏଣେ ତଳା ରୁଆ ବି ଚାଲିଛି ଭାଇ, ଆଉ ତଳା ରୁଆ ପୋତା ବି ଚାଲିଛି, ତଳା ପକା ବି ଚାଲିଛି, ଧାନ ରୁଇବା ପାଇଁ ଯେଉଁ ଧାନ ଚାରା ପକାଯାଏ ସେଇଟା ବି ଚାଲିଛି।
0: ତେବେ ଆପଣଙ୍କର ବର୍ତ୍ତମାନ ଜମିରେ କ'ଣ ଚାଲିଛି, ତଳା ପକାଇଛନ୍ତି?
1: ହଁ, କିଛି ତଳା ପକାଯାଇଛି, ଆଉ କିଛି ତଳା ବର୍ତ୍ତମାନ ସୁଦ୍ଧା ପକାଯାଇନି ଭାଇ। ଏ ତ ହାଇବ୍ରିଡ଼ ଧାନ ନା, ସେଇଟା ତ ବିନା ପାଣିରେ ପକାଇ ହେବନି, ଶୁଖିଲାରେ ବି ପକା ହୁଏ, ତାପରେ କାଦୁଅ କରିକିରି ବି ତଳା ପକା ହୁଏ। ତ ହାଇବ୍ରିଡ଼ ଧାନ ସେଇଟା ତ ଶୁଖିଲା ପକାଇ ହେବନି, ସେଇଟା ଟିକେ ପାଣି ଗଦା ଥିବ, କାଦୁଅରେ ପକାଯିବ।
0: ତେବେ ଆପଣଙ୍କର ତଳା କିଛି ପଡ଼ିଯାଇଛି ଆଉ କିଛି ତଳି ପଡ଼ିବାର ବାକି ଅଛି, ତେବେ ଏ ଯେଉଁ ତଳି ପକାଇବା ପୂର୍ବରୁ କେମିତି ପ୍ରସ୍ତୁତି କରୁଛନ୍ତି? ଧରିନିଅନ୍ତୁ ଆପଣ ଯେମିତି କହିଲେ ଶୁଖିଲାରେ ତଳି ପଡ଼ୁଛି, ତେବେ ଶୁଖିଲାରେ ତଳି ପଡ଼ିବା ପାଇଁ ହେଲେ ଆପଣ କ'ଣ କରୁଛନ୍ତି? ଆଉ ଓଦା ବା ଯେମିତି କାଦୁଅ କରିକି ତଳି ପକାଇବାକୁ ହେଲେ କ'ଣ କରିବାକୁ ପଡ଼େ? ପ୍ରଥମତଃ କୁହନ୍ତୁ ଯେ ଶୁଖିଲାରେ ଯଦି ତଳି ପକାଯାଉଛି କ'ଣ କରିବାକୁ ପଡ଼େ?
1: ଯଦି ଆମେ ଶୁଖିଲାରେ ତଳି ପକାଇବୁ ତାହେଲେ ଧାନ ଗୁଡ଼ାକୁ ଆମେ ସେମିତି ବିନା ଗଜା କରିତେ ପଡ଼ିବ ନାହିଁ, ଖାଲି ସେମିତି ପକାଇ ଦିଆଯିବ। ଅବଶ୍ୟ ଗଜା ସେଇଟା ଘରେ ସେଇଟା ବିହନ ଗଜା ହେବ କି ନ ହେବ, ଦୁଇ ଚାରିଟା ଆଣିକିରି ସେଇଟା ଗଜା କରି ଦେଇ ହେବ ଘରେ ଗୋଟେ ଚୌପତିରେ, ସେ ବାଲି ରଖିକିରି ବାଲିକୁ ଅଦା କରିକିରି ସେଠି ଧାନ ଗୁଡ଼ା ଦେଇଦେଲେ ସେ ବିହନଟା ମାନେ ଗଜା ଉପଯୋଗୀ ଅଛି କି ନାହିଁ ସେଇଟା ଜଣାପଡ଼ିଯିବ, ଆଉ ସେଗୁଡ଼ା ଶୁଖିଲାରେ ଦେଇ ହେବ ସେଗୁଡ଼ା। ଆଉ ଗୋଟେ ହେଉଛି ସେଇଟା କାଦରେ ଦିଆଯାଏ, ଯେଉଁଟା ଶୁଖିଲାରେ ସେଇଟା ଏତେ ପରିଶ୍ରମ ନାହିଁ, କିନ୍ତୁ ସେଇଟା ସେଗୁଡ଼ାରେ ଏତେ ବହୁତ ମାନେ 100ଟାରୁ 80ଟା କି 60ଟା ବାହାରିବ କି ନାହିଁ ସନ୍ଦେହ, ଆଉ ଯେଉଁ କାଦୁଅରେ ଯେଉଁଗୁଡ଼ା ପକାଯିବ ସେଗୁଡ଼ାରୁ 100ଟାରୁ 69ଟା ପ୍ରାୟତଃ ବାହାରିବ ସେଇଟା।
0: ତାମାନେ କହିବାକୁ ଯାଉଛନ୍ତି ଆପଣ, ଯଦି ଆମେ କାଦୁଅ କରିକି ପକାଉଛନ୍ତି ତାହେଲେ ସବୁ ତଳି ଉଠିବାର ସମ୍ଭାବନା ରହିଛି। ବହୁତ ଭଲ କଥାଟିଏ। ଆଜିକାଲି ତ ସମସ୍ତେ ହାଇବ୍ରିଡ଼ ଧାନ କରୁଛନ୍ତି, ତେବେ ହାଇବ୍ରିଡ଼ ଧାନ ତ ଦେଖିବାକୁ ଗଲେ ଆମେ ଯେଉଁ ବିହନ ଆଣୁଛନ୍ତି ସେ ବିହନ ଆଗରୁ ବିଶୋଧିତ ହୋଇଥାଏ।
1: ହଁ, ବିଶୋଧିତ ହୋଇଥାଏ,
0: ତାପରେ ବି ସରକାରଙ୍କର ବିଭିନ୍ନ ପରୀକ୍ଷା କରାଯାଇଥାଏ ଯେ ସବୁ ବିହନ ଗଜା ହେବାର ସମ୍ଭାବନା ରହିଛି ବୋଲି। ତେବେ ଆପଣ ଯେମିତି କହିଲେ,
1: କିନ୍ତୁ ବେଳେବେଳେ ହାଇବ୍ରିଡ଼ ଧାନ ବି ଗଜା ହୁଏନି ଭାଇ, ସେଇଥିପାଇଁ ମୁଁ ପ୍ରଥମରୁ କହିଲି ଯେ ସେଇଠୁ ବସ୍ତାରୁ କିଛି 2-4ଟା ଧାନ କାଢି ଆଣିବା, ତାପରେ ଦେଖିବା ଗଜା ପରୀକ୍ଷା କରିବା, ତାପରେ ସେ ବସ୍ତାକୁ ସମ୍ପୂର୍ଣ୍ଣ ବ୍ୟବହାର କରିବା, ନହେଲେ ତ ସେଇଟା ଫେରସ୍ତ ହେବ ନାହିଁ ନା। ତାପରେ ଯେଉଁ ବସ୍ତାରେ ଯେଉଁ ସେଇ ଥାଏ ଯେଉଁ ଲେଖାଟା, ସେ ବସ୍ତା ମଧ୍ୟରେ ଥାଇ ନେଇ ଯାଉ ତାର ଇଏଟା,
0: ତାର ଯେଉଁ ଲେବୁଲ ଥାଏ,
1: ହଁ, ସେଗୁଡ଼ାକୁ ଆମେ ଚିରେଇ ନଥିବା, ସେଇଟା ଯଦି ଭଲ ରଖିଥିବା 2ଟା ଡାଫଣ ସାହାଯ୍ୟରେ ଯଦି ବାହାର କରିଥିବା, ବସ୍ତାଟାକୁ ପୁରା ସମ୍ପୂର୍ଣ୍ଣ କାଟି ନଥିବା, ତାହେଲେ ସେ ବିହନଟା କାମରେ ଲାଗିବ ଭାଇ। ସେ ବିହନଟା ଯେଉଁ ପଇସା ଟଙ୍କା ଖର୍ଚ୍ଚ କରିକି ଆଣିଛୁ ସେ ଟଙ୍କାଟା ଆମେ ପାଇପାରିବା ଭାଇ,
0: ଯଦି ଭଲ ନହେଲା,
1: ଯଦି ଭଲ ନହେଲା, ଆଉ ଯଦି ବସ୍ତାଟାକୁ ପୁରା ସମ୍ପୂର୍ଣ୍ଣ କାଟିଦେବା ତାହେଲେ ଆମେ ସେ ବିହନ ପଇସା ଗଲା ଭାଇ, ବେକାର, ଯଦି ଗଜା ହେବ ତ ଭଲ କଥା।
0: ତେବେ ଦେଖାଯାଏ ଯେ ବିଭିନ୍ନ ଚାଷୀ ଭାଇ ମଧ୍ୟ ନିଜର ଯେଉଁ ଥାଏ ପୂର୍ବ ବର୍ଷର ବିହନକୁ ମଧ୍ୟ ବ୍ୟବହାର କରନ୍ତି ବା ସେ ଧାନରୁ ବିହନ ରଖିଥାନ୍ତି, କିନ୍ତୁ ପ୍ରକୃତରେ କେଉଁଟା ଭଲ? ଆପଣ ତ ଜଣେ ଚାଷୀ, ଆପଣଙ୍କର ଅନୁଭୂତି ରହିଛି, ତେବେ କୁହନ୍ତୁ ଯେ ଆପଣଙ୍କ ମତରେ ଆମେ ବର୍ତ୍ତମାନ ସଦ୍ୟ ବା ନୂଆକରି କିଣିଥିବା ବିହନ ଭଲ ନା ଗଲା ବର୍ଷ ଆମେ ଚାଷ କରିଥିବା ଧାନରୁ ବିହନ ରଖିଥିବାଟା ଭଲ?
1: ଯେଉଁ ସରକାରୀ ଯେଉଁ ଲ୍ୟାମ୍ପ ମାଧ୍ୟମରେ ଦେଉଛି କିମ୍ବା ବଜାରରେ ଯେଉଁ ପକେଟରେ ଯେଉଁ ବିହନ ବିକ୍ରୟ କେନ୍ଦ୍ରରେ ଯେଉଁ ରହିଛି ସେଗୁଡ଼ା ଆଣିଲେ ଭଲ ଭାଇ। ଆଉ ଏଇଟା ଆମର ଘରୋଇ ବିହନ ହେଲେ କ'ଣ ହେଉଛି ନା, ଆମର ବିଭିନ୍ନ ଧାନ ମିଶିଯାଉଛି, ଯେମିତିକି 150 ଦିନିଆ ଧାନ ବି ଅଛି, ଇଆଡ଼େ 90 ଦିନିଆ ଧାନ ବି ଅଛି। ଆମେ ତ ଏକାଥରେ ଧାନ କାଟୁଛୁ, ତାପରେ ସେଇ ଗୋଟେ ଖଳାରେ ଯାଇକିରି ଆମେ ପତ୍ରୀ ଦେଉଛୁ, ତ ବିଭିନ୍ନ ଧାନ ସେଠି ମିଶିଯାଇଥାଏ, ଯାହାଫଳରେ ସେଇଟା ଗୋଟେ ଭଲ ହୋଇପାରେ ନାହିଁ। ତାପରେ ଆମର ଧାନଗୁଡ଼ା ବି ଏତେ ଭଲ ସଫା ହୋଇନଥାଏ, ସେ ଯାହାଫଳରେ ସେ ଧାନଗୁଡ଼ା ମାନେ ଭଲ ହେଇପାରେ ନାହିଁ। ତାପରେ ସେଗୁଡ଼ା ଆଗରୁ ବିଶୋଧିତ ହୋଇଥାଏ, ସେଗୁଡ଼ା ଟିକେ ଇଏ ହୋଇଥାଏ, ଆଉ ଏଗୁଡ଼ାକୁ ହେଲେ ଆମକୁ ବହୁତ ଟିକେ ମେହନତ କରିବା ପାଇଁ ପଡ଼ିବ। ସେ ବିହନକୁ ଆମେ ଭଲସେ ଯେଉଁ ଧାନ ଆମେ କାଟୁଛୁ, ସେ କାଟିଲା ବେଳକୁ ନି ସେ ଗୋଟେ ପ୍ରକାର ଧାନକୁ ଆମେ ବାଛିକି ରଖିବା, ତାପରେ ସେ ଧାନଗୁଡ଼ାକୁ ଆମେ ଯେଉଁ ବେଙ୍ଗଳା ଆମେ ଦେଉଛୁ କିମ୍ବା ଇଏ ଆମେ ଥ୍ରେସରରେ ଯେଉଁ ଟ୍ରାଚି ମେସିନ୍ରେ ଯେଉଁ ଆମେ ଧାନ ଅମଳ କରୁଛୁ, ସେ ଧାନ ଗୁଡ଼ାକୁ ମାନେ ମାଡ଼ ଖାଇକିରି ଚାଉଳ ବାହାରି ଯାଇଥାଏ, ଯାହାଫଳରେ ସେଇଟା ବି ଗୋଟେ ଇଏ ହେଇଥାଏ, କିନ୍ତୁ ସେଗୁଡ଼ା ନଥିବା ଭଲସେ ସୁରକ୍ଷିତ ଭାବରେ ଯଦି କରିବା ତାହେଲେ ଏଗୁଡ଼ା ବି ଭଲ ହେଇପାରିବ। ତାପରେ ଏହାର ବି ଯଦି ଦେଶୀ ଉପାୟରେ ଯଦି ଆମେ ବିହନ ବିଶୋଧନ କରିପାରିବା ତାହେଲେ ଏଇ ଦେଶୀ ଧାନ, ହଁ, ଆମର ଘରୁଆ ବିହନ ବି ଭଲ ହେଇପାରିବ ଭାଇ।
0: ଘରୁଆ ବିହନ ଭଲ ହେଇପାରିବ, କିନ୍ତୁ ଯେମିତି କହିଲେ କି ଆପଣ
1: ବହୁତ ଟିକେ ମେହନତ କରିବା ପାଇଁ ପଡ଼ିବ,
0: ମେହନତ କରିବାକୁ ପଡ଼ିବ, ତାପରେ ବିଭିନ୍ନ ଧାନ ମଧ୍ୟ ମିଶିଯିବ, ଯାହାଫଳରେ ଆମକୁ ଭଲ ବିହନ ମିଳିବା ବି ଅସମ୍ଭବ। ପୁଣି ସେଥିରେ ବି କ'ଣ ନା କେଉଁ ଧାନଟି ଭଲ ହେଇଥିବ, ପାକଳ ହେଇଥିବ, ନ ହେଇଥିବ, ସେ ବି ଗୋଟେ ସମସ୍ୟା। ବଢ଼ିଆ କଥାଟିଏ କହିଲେ ଯେ ଆମେ ପ୍ରତିବର୍ଷ ନୂଆ ନୂଆ ଯଦି ଆମେ ବିହନ ଆଣିବା, ସିଏ ସରକାରଙ୍କ ତରଫରୁ ଆଗରୁ ତାଙ୍କର ବିଶୋଧିତ ହେଇଥିବ ଏବଂ ଭଲ ବିହନ ସିଏ ଥିବ, ବଢ଼ିଆ ପରୀକ୍ଷା ନିରୀକ୍ଷା ହେଇଥିବାରୁ ଭଲ ଥିବ, ବହୁତ ବଢ଼ିଆ କଥାଟେ କହିଲେ। ତେଣୁ ସବୁ ଚାଷୀ ଭାଇ ଜାଣିବା ଦରକାର ଯେ ଯେତେବେଳେ ବି ଆମେ ଚାଷ କାମ ଆରମ୍ଭ କରୁଛନ୍ତି, ବିହନ ବୁଣୁଛନ୍ତି ବା ବିହନ ଆଣୁଛନ୍ତି, ସେତେବେଳେ ଆମେ ନୂଆ କରି ବିହନ ଆଣିବା।
1: ଆଉ ବିହନ ଗୁଣେ ଫସଲ, ବିହନଟାକୁ ଆମେ ଯଦି ଭଲ ଆଣିଥିବା ତାହେଲେ ଫସଲ ବି ଭଲ ହେବ, ଆଉ ବିହନଟା ଯଦି ଟିକିଏ ଖରାପ ଆଣିବା ନା ଭାଇ ତାହେଲେ ତ ଆମର ଫସଲ ବି ପୁରା ଖରାପ ହେଇଯିବ, ଆଉ
0: ମାଡ଼ ଖାଇଯିବ, ପୁରା
1: ମାଡ଼ ଖାଇଯିବ ଆଉ।
0: ତେଣୁ ବିହନଟା ବଡ଼ କଥା, କାରଣ ବିହନରୁ ଆମର ଧାନ ହେବ।
1: ହଁ ହଁ,
0: ତେଣୁ ମଞ୍ଜିଟା ଯଦି ଠିକ୍ ଅଛି ଆମେ ଅମଳ ଭଲ କରିପାରିବା, ବହୁତ ବଢ଼ିଆ କଥା। ତେବେ ଯେମିତିକି ଆପଣ କହିଲେ ଯେ ଆପଣଙ୍କର ତଳି ପଡ଼ିଛି, ତେ ତଳି ପଡ଼ିଲେ ଆମେ ସେମିତି ଛାଡ଼ିଦେବାକୁ ପଡ଼ୁଛି ନା ତଳି ପକାଇଲା ପରେ ଆମେ ଘୋଡ଼େଇକି ରଖିବା ପାଇଁ ପଡ଼େ, କିମ୍ବା ତାକୁ କ'ଣ କରିବା ପାଇଁ ଯତ୍ନ କିପରି ନେବାକୁ ପଡ଼େ?
1: ତଳି ପକାଇଲା ବେଳେ ଆମେ ବହୁତ ଯତ୍ନ ନେବା ପାଇଁ ପଡ଼େ। ଯଦି ଆମେ ଶୁଖିଲାରେ ଆମେ ଯଦି ତଳିଟା ଦେଉଛୁ ତାହେଲେ ସେଗୁଡ଼ାକୁ ଆମେ ଗଜା କରିବା ନାହିଁ, ସେଗୁଡ଼ାକୁ ଖାଲି ସେମିତି ଆମେ ଦେଇଦେବା। ତା ପୂର୍ବରୁ 4-5 ଥର ଆମେ ହଳ କରିଦେବା, ଚାଷ କରିଦେବା, ମାଟିକୁ ପୁରା ଗୁଣ୍ଡ କରିଦେବା, ପୁରା ଯା ଟେଳା ଟେଳୁ ଥିବ ସେଗୁଡ଼ା ପୁରା ଛେଚିକିରି ପୁରା ଗୁଣ୍ଡ କରିଦେବା। ତାପରେ ପଟି କରାଯାଏ, ପଟି କରିକିରି ସେଠି ତାପରେ ଧାନ ବିଞ୍ଚାଯାଏ, ତାପରେ କିଛି ପୁରା ଶୁଖିଲା ଗୋବର ଖତ ସେଠି ବିଞ୍ଚି ଦିଆଯାଏ। ତାପରେ ଓଇନ ଲଗାଇବା ପାଇଁ ଗାମାସିନ କିମ୍ବା କ୍ଲୋରୋପାରିଫସ୍ ଏଗୁଡ଼ା ସବୁ ଦିଆଯାଏ। ତାପରେ ପାରା କିମ୍ବା ଅନ୍ୟାନ୍ୟ ଚଢ଼େଇ ନ ଖାଇବା ପାଇଁ ସେଠି ପତକା କିମ୍ବା ଜରି ଗାଡ଼ି ଦିଆଯାଏ। ଆଉ ଯେଉଁ ଇଏ କ୍ୟାସେଟ୍ ରିଲ୍ ଯେଉଁ ମିଳୁଛି ସେଗୁଡ଼ା ବି ଯଦି ଚାରିବାଡ଼ାଙ୍କ ଯଦି ଦେଇଦେବା ତାହେଲେ ବିଭିନ୍ନ ଚଢ଼େଇରୁ ମାନେ ଖାଇବେନି, ଆଉ ଧାନ ସୁରକ୍ଷିତ ରହିବ, ଆଉ ବର୍ଷା ହେଲେ ଭଲ ବାହାରିବ। ଆଉ ସେଭଳିଆ ଯଦି ଆମେ କାଦୁଅରେ ଯଦି ଆମେ ପକାଇବା ନା ତଳିଟା ତାହେଲେ ଭଲକରି ଆମେ କାଦୁଅ କରିଦେବା। କାଦୁଅ କରିସାରିଲା ପରେ ଯେଉଁ ଘାସ ବି ବହୁତ ଥିବେ ସେ ଘାସକୁ ବାଛିଦେବା, ସେଇଟା ବି ସେମିତି ପଟି କରାଯିବ। ତାପରେ ପଟି କରିସାରିଲା ପରେ ବେଶୀ ପାଣି ରହିବନି, ପୁରା ଶୁଖିଲା ଥିବ, କାଦୁଅ ଥିବ କିନ୍ତୁ ସେଇଟା ଶୁଖି ଯାଇନଥିବ କି ବେଶୀ ପାଣି ନଥିବ। ଆଉ ଗଜା ଯେଉଁ ଆମେ କରିଥିବା ସେଇଟା ବେଶୀ ଗଜା ହେଇନଥିବ କିନ୍ତୁ ଗାଲି ଗଜା ଆସିଥିବ, ସେଭଳିଆ ଧାନକୁ ଆମେ ପକାଇଦେବା ଭାଇ, ସେଇଠି ମାଟିରେ ପକାଇଦେବା। ତାପରେ କିଛି ସଢ଼ା ଗୋବର ଖତ ଦେଇଦେବା।
0: ବହୁତ ବଢ଼ିଆ କଥା। ତାହେଲେ ଆମେ ଦୁଇ ପ୍ରକାର ଭାବରେ କରିପାରିବା, ଯଦି ଆମେ ଶୁଖିଲାରେ ପକାଉଛନ୍ତି ତାହେଲେ ତା ଉପରେ ମଧ୍ୟ ଆମେ ଗୋବର ଖତ ଦେବାକୁ ପଡ଼ିବ ଆମେ ପଟି କରିକି, କିମ୍ବା ଯଦି ଆମେ କାଦୁଅରେ କରୁଛନ୍ତି ସିଏ ମଧ୍ୟ ପଟି କରିବାକୁ ପଡ଼ିବ। କିନ୍ତୁ ଯଦି ଦେଖାଯାଏ ବେଶୀ ପାଣି ରହିଯାଏ ବା ଆମେ ପଟି କରିଛନ୍ତି ସେଥିରେ ଯଦି ପାଣି ବେଶୀ ରହିଗଲା ବା କାଦୁଅ ବେଶୀ ହେଲେ କ'ଣ ଅସୁବିଧା ହେଇପାରେ?
1: ଧାନ ଗୁଡ଼ାକ ପଚିଯିବ ପାଣି ବେଶୀ ହେଲେ। ଗଜା ତ ହେଇଥିବ, ଆଗରୁ ଗଜା କରିଥିବା କିନ୍ତୁ ଧାନ ଗଜା ହେଇଥିବ ନା, ସେଇଟା ବେଶୀ ପାଣି ରହିଗଲେ ପଚିଯିବାର ସମ୍ଭାବନା ବହୁତ ଅଛି ଧାନ ଗୁଡ଼ାର। ତେଣୁକରି ପାଣି 2-4 ଦିନ ଶୁଖିଲା ରଖିବା, ଶୁଖିଲା ରଖିବା କହିଲେ ଅଦା ଥିବ କିନ୍ତୁ ପାଣି ଜମିବ ରହୁନଥିବ।
0: ଭଲ କଥାଟିଏ। ତେବେ ଗଜା ହେଇଗଲା, ଗଜା ହେଲା ପରେ ଆମେ କେତେ ଦିନର ହେଲା ପରେ ପୁଣି ମୁଖ୍ୟ କ୍ୟାରିକୁ ନେବା, ମୁଖ୍ୟ କ୍ୟାରିର ପ୍ରସ୍ତୁତି କେମିତି କରିବା?
1: ବିଭିନ୍ନ ଧାନ ତ ରହିଛି, ଏ ଯେଉଁ ହାଇବ୍ରିଡ଼ ଧାନ ରହିଛି ସେଗୁଡ଼ା ଯେଉଁ 90 ଦିନିଆ ଧାନ ଅଛି, 120 ଦିନିଆ ଧାନ ଅଛି, ସେଗୁଡ଼ା ପ୍ରାୟ 8-10 ଦିନରୁ ଲଗାଇ ଦେନେ ବି ହେବ, ମାନେ ଏମିତି ପୁରା ପତଳା ଥିବ ସେଗୁଡ଼ା ବି ହେବ। ଆଉ ଯେଉଁଗୁଡ଼ା ଦେଶୀ ଧାନ ସେଗୁଡ଼ାକୁ ବି 21 ଦିନ ଲାଗିବ, 21 ଦିନ କି ମାସେ ହେଲେ ବି ସେଗୁଡ଼ା ଚଳିବ, ଦେଶୀ ଧାନ ଗୁଡ଼ା
0: ହେଲେ ବି ଚଳିବ।
1: ଆଉ ହାଇବ୍ରିଡ଼ ଧାନ କିନ୍ତୁ 7-8 ଦିନରୁ 15-20 ଦିନ ଭିତରେ ସେଇଟା ରୋଇଦେବା ଆବଶ୍ୟକ,
0: ଯେହେତୁ ଅଳ୍ପ ଦିନର ଧାନ,
1: ଅଳ୍ପ ଦିନର ଧାନ। ଆଉ ଯଦି ମାସେ 1.5 ମାସ ରହିଗଲା ତାହେଲେ ସେଇ ତଳି କିଆରିରେ ସେ ଧାନ ଗୁଡ଼ା ଗର୍ଭ ଅବସ୍ଥାକୁ ଆସିଯିବ, ଯାହାଫଳରେ ସେଇଟା ଲଗାଇଲା ମାସେ ପରେ ଲଗାଇଲା ବେଳକୁ ସେଗୁଡ଼ା ଆଉ ପିଲ ମାରିବନି, କିଛି ହେବନି, ସେଇ ଗୋଟେ ପିଲରେ ଗର୍ଭ ହେଇଯିବ,
0: ଯାହାଫଳରେ ଆମର ଭଲ ଅମଳ ହେଇପାରିବ
1: ନାହିଁ।
0: ତେବେ ଯେତେବେଳେ ଆମେ ମୁଖ୍ୟ କ୍ୟାରିକୁ ନେବା ବା ମୁଖ୍ୟ କ୍ୟାରିରେ ଆମେ ଯେତେବେଳେ ପହଞ୍ଚିବା, ତଳି ରୋଇବା ପୂର୍ବରୁ ଯେମିତି କହିଲେ କି ଆପଣ ହାଇବ୍ରିଡ଼ ତଳି ଆଉ ଗୋଟେ ରହିଲା ଦେଶୀ ତଳି, ତେବେ ହାଇବ୍ରିଡ଼ ତଳିକୁ ଯେତେବେଳେ ଆମେ ରୋଇବା ପୂର୍ବରୁ ଜମିର ପ୍ରସ୍ତୁତି କେମିତି କରିବାକୁ ପଡ଼ିବ?
1: ତଳି ରୋଇବା ପୂର୍ବରୁ ଆମକୁ ଜମିକୁ ଭଲ ଭାବରେ ପ୍ରସ୍ତୁତ କରିବା ପାଇଁ ପଡ଼ିବ, ଯେମିତିକି 3-4 ଅଡ଼ ଚାଷ କରିବା ପାଇଁ ପଡ଼ିବ, ମଇ ଦେଇ ସମାନ କରିବା ପାଇଁ ପଡ଼ିବ, ସଢ଼ା ଗୋବର ଖତକୁ ସେଠାରେ ଚାରିଆଡ଼େ ବିଞ୍ଚି ଦେଇକରି ପୁଣି ଥରେ ଚାଷ କରିକିରି ମଇ ମାରି ସମାନ କରିବା ପାଇଁ ପଡ଼ିବ, ବେଶୀ ପାଣି କିମ୍ବା ବେଶୀ ଶୁଖିଲା ରଖିବା ପାଇଁ ପଡ଼ିବ ନାହିଁ। କାଦ ଜପ ଜପ ଥିବ, ନଖବୁଡ଼ା ପାଣି ଥିଲେ ଚଳିବ, ବେଶୀ ପାଣି ରହିଲେ ହେବନି। ବେଶୀ ଯଦି ପାଣି ରହିବ ତାହେଲେ ଆମେ ଧାନ ରହିବୁ ସେ ଧାନ ଗଛ ଗୁଡ଼ା ଟଳିଯିବାର ସମ୍ଭାବନା ଅଛି। ତେଣୁ ବେଶୀ ଶୁଖିଲା କରିବା ନାହିଁ କି ବେଶୀ ପାଣି ବି ଦେବା ନାହିଁ। କାଦୁଅ ହୋଇଥିବ ହେଲେ ରହିବା ପାଇଁ ଭଲ ଉପଯୁକ୍ତ ସେଇଟା ହୁଏ, ସେଇଟା ଭଲ ହୁଏ ଧାନ ରହିବା ପାଇଁ। ଆଉ
0: ଯେହେତୁ ତଳି ଛୋଟ ହେଇଥିବ, ଆପଣ ଯେମିତି କହିଲେ କି 5-7 ଦିନ ହେଇଥିବ, ତେବେ ସେ ତଳିକୁ ବେଶୀ ଗଭୀର ଭାବେ ରହିବା ନା କମ୍ ଗଭୀରରେ ରହିବା?
1: ବେଶୀ ଗଭୀର ନାହିଁ କି ବେଶୀ କମ୍ ନାହିଁ, ଚେର ବୁଡ଼ିବ ମାଟିରେ, ଚେରଟା ପଶିଥିବା ଦରକାର। ଆଉ ବେଶୀ ଯଦି ଆମେ ପୋତିଦେବା ତାହେଲେ ସେଇଟା ସେ ତଳିରେ ନଷ୍ଟ ହେଇଯିବାର ସମ୍ଭାବନା, ଆଉ ଯଦି କମ୍ ଆମେ ପୋତିଥିବା ତାହେଲେ ଉଠିଯିବାର ସମ୍ଭାବନା, ଯେତେବେଳେ ପାଣି ପଡ଼ିଯିବ ସେତେବେଳେ ସେ ଗଛଟି ଉଠିଯିବାର ସମ୍ଭାବନା ଥାଏ। ତେଣୁ ବେଶୀ ଆମେ ଠିକ୍ ନଖଗୁଡ଼ା ଆମେ ରୋଇବା, ବେଶୀ ରୋଇଲେ ବି ସେଗୁଡ଼ା ଭଲସେ ହେଇପାରିବନି, ଆଉ କି କି ଟିକିଏ ଯଦି ଉପରେ ରହିଲା ତାହେଲେ ଭଲସେ ଧରିପାରିବନି, ଇନକେସ୍ ଯଦି ପାଣି ଟିକିଏ ପୁରିଗଲା ବିଲଟା ତାହେଲେ ସେଗୁଡ଼ା ଭାସିଯିବ ଭାଇ।
0: ତେବେ ଭଲ କଥା ଟିକେ କହିଲେ ଯେ ଆମେ ବେଶୀ ଗଭୀରକୁ ଦେବାନି ବା ବେଶୀ ଉପରେ ମଧ୍ୟ ଦେବାନି, ଜଷ୍ଟ ଯେମିତି ଟିକିଏ ଆମର
1: ନଖଗୁଡ଼ା ଦେବା ଆଉ।
0: ବହୁତ ଭଲ କଥା। ତେବେ ଏଇ ଯେଉଁ ଆମେ ଦେବା ବା ରୋଇବା, ରୋଇବା ସମୟରେ ଆମେ କେମିତି ରୋଇବା? ଧାଡ଼ି ରୁଆ କରିବା ନା ଏଣେ ତେଣେ ଯେମିତି ଆମେ ପାରମ୍ପରିକ ଭାବରେ ବା ପୁରୁଣା କାଳରୁ ରହୁଥିଲେ ସେମିତି ରୋଇବା? କେଉଁଠି ଭଲ ହେବ?
1: ଧାଡ଼ି ରୁଆ କଲେ ଭାଇ ଭଲ ହେବ। କ'ଣ ପାଇଁ ନା ଧାଡ଼ି ରୁଆ କଲେ ଅବଶ୍ୟ ଟିକିଏ ଆମକୁ ଅଡ଼ୁଆ ଲାଗେ, କିନ୍ତୁ ଟିକିଏ ଅଡ଼ୁଆ ଲାଗେ ସିନା, କିନ୍ତୁ କମ୍ ଟିକିଏ ମାନେ ଲୋକ ବି ଲାଗିବେ କମ୍। ତାପରେ ଏଇ ଯେଉଁ ଆମର ଯେଉଁ ସାର ଔଷଧ ଯେଉଁ ପରିଚାଳନା ଆମେ କରିବା ପଛରେ, ତ ସେତେବେଳେ ଆମକୁ ସୁବିଧା ହୁଏ, ପବନ ଚଳାଚଳ ବି ସୁବିଧା ହୁଏ, ଆଉ ସୂର୍ଯ୍ୟ କିରଣ ବି ଭଲ ପଡ଼େ, ଯାହାଫଳରେ ଆମର ଅମଳ ଟିକେ ବେଶୀ ହୁଏ।
0: ତାହେଲେ ବଢ଼ିଆ, ବହୁତ ଭଲ କଥା ଟିକେ କହିଲେ ଯେ ଆପଣ ଆମେ ଯେତେବେଳେ କରିବା ଧାନ ରୋଇବା ସେହି ସମୟରେ ଆମମାନଙ୍କର ଜମିରେ ଆମେ ଧାଡ଼ି ରୁଆ କରିବା, ଯାହାଫଳରେ ଆମକୁ ରୋଇବାରେ ବି ସୁବିଧା ହେବ, ସବୁ କାମରେ ସୁବିଧା ହେବ। ତା ଛଡ଼ା ବଡ଼ କଥା ହେଲା ଯେ ଆମକୁ ମାନେ ତା'ର ପରିଚାଳନା କରିବାରେ,
1: ହଁ, ରୋଗ ପୋକ ପରିଚାଳନା କରିବାରେ ଆମକୁ ସୁବିଧା ହେବ।
0: ତେବେ ଦେଖାଯାଏ ଆମ ଚାଷୀ ଭାଇମାନେ ସେ ପୁରୁଣା କାଳିଆ ଚାଷ କରନ୍ତି, ସେମାନେ ଯେହେତୁ ସେଇଭଳି ବା ଆମର ଏଇ ଯେଉଁ ଧାଡ଼ି ରୁଆରେ ବିଶେଷ ଭାବରେ ତାଙ୍କର ଅନୁଭୂତି ନାହିଁ ବା ସେ କରିନାହାନ୍ତି, ତାକୁ ସେ ଏତେ ଆଉ ଗ୍ରହଣ କରନ୍ତି ନାହିଁ।
1: ହଁ, ଗ୍ରହଣ କରନ୍ତି ନାହିଁ। ତାପରେ ଗୋଟେ ଯେଉଁ ରାସ୍ତାରେ ଚାଲି ପହଟିଛୁ ଭାଇ, ସେଇ ରାସ୍ତାରେ ଚାଲିଲେ ଆମକୁ ଟିକେ ମାନେ ସେ ରାସ୍ତାଟା ବି ପାଖ ଜଣାପଡ଼ିବ, ଆଉ ସେଇଟା ବି ଆମର ନିଜ ନିଜ ଲାଗିବ। ଆଉ ଯଦି ଯେଉଁ ଗୋଟେ ନୂଆ ରାସ୍ତା ଗଲାବେଳକୁ ସେ ରାସ୍ତାଟା ଯେତେ ଭଲ ହୋଇଥିବ ନା, ସେ ରାସ୍ତାକୁ ଗଲାବେଳକୁ ଟିକେ ଟିକେ ଅଚିହ୍ନା ଅଚିହ୍ନା ଲାଗିବ ଆଉ, କିନ୍ତୁ ଥରେ କରି ପହଟିଲେ ଠିକ୍ ହେଇଯିବ ଆଉ।
0: ବହୁତ ଭଲ କଥାରେ, କାରଣ ଯଦି ଆମେ ଧାଡ଼ି ରୁଆ କରୁଛନ୍ତି ତାର ଗୋଟେ ଦୂରତା ସବୁ ସମାନ ଦୂରତା ରହିବ,
1: ସମାନ ଦୂରତା ରହିବ,
0: ଯାହାଫଳରେ ଗଛ ମେଣ୍ଟା ମାରିବାରେ ବା ତାର ପିଲ ଦେବାରେ ସୁବିଧା ହେବ। ବଢ଼ିଆ କଥାଟିଏ। ତେବେ ଆଉ ଗୋଟେ କଥା ଆମେ କହିବା, ଏଇ ସମୟରେ ଯେତେବେଳେ କାଦୁଅ କରିବା, କାଦୁଅ ସମୟରେ ବି ଆମର ଗୋଟେ ମୂଳ ସାର ଦିଆଯାଏ ରୋଇବା ସମୟରେ, କ'ଣ ସାର ସବୁ ଦିଅନ୍ତି?
1: ହଁ, ମୂଳ ସାର ବି ଦିଆଯାଏ, ତ ଆମେ ତ ସାର ବେଶୀ ଦେଉନି, ପ୍ରାୟ ଏକରକୁ 2 ଗାଡ଼ି ପାଖାପାଖି, 2 ଟ୍ରାକ୍ଟର ଯାଉ, ଟ୍ରାକ୍ଟର ହଁ 2 ଟ୍ରାକ୍ଟର ପାଖାପାଖି ସଡ଼ା ଗୋବର ଖତ ଦେଇଥାଉ, ଆଉ ପଟାସ 5-10 କେଜି, ଆଉ DAP 20-25 କେଜି ଦେଇଥାଉ।
0: ମାନେ ଏତିକି ଦେଲେ ହେଇଯାଏ?
1: ହଁ, ସେତିକି ନେଇ ଦେଇଥାଉ। ୟୁରିଆ ସାର ଆମେ ଦେଉନି, ୟୁରିଆ ସେଇ ପିଲ ମାରିବା ସମୟରେ ଦେଉ, 15 ଦିନ ପରେ ୟୁରିଆ ସାର ଦିଆହୁଏ, ଆଉ ତ ବେଶୀ ସାର ପ୍ରୟୋଗ କରୁନାହିଁ, ଆଉ ଆମର ଖତ ବି ଟିକେ ଗୋବର ଖତ ବହୁତ ବେଶୀ ଟିକେ ପଡ଼ୁଛି, ତେଣୁକରି ଆମେ ବେଶୀ ଆମେ ସାର ଉପରେ ନିର୍ଭର କରୁନାହିଁ।
0: ତେବେ ଦେଖାଯାଏ ଯେ ଆମର ଚାଷୀ ଭାଇମାନେ କହୁଛନ୍ତି ବର୍ତ୍ତମାନ ଜମି ଲାଞ୍ଚୁଆ ହେଇଗଲେଣି, ତାକୁ ସାର ଦେବା ପାଇଁ ପଡ଼ୁଛି, କିନ୍ତୁ ଆପଣ ତ ବଢ଼ିଆ କଥାଟେ କଲେ ଯେ ଆପଣଙ୍କର ଗୋବର ଖତ ବେଶୀ ଦେଉଛନ୍ତି। ତେବେ ସତରେ କ'ଣ ଗୋବର ଖତ ଦେଲେ ଭଲ ଚାଷ ହେଉଛି ନା ଆପଣଙ୍କର ଏଇ ସାର ଯେଉଁ ରାସାୟନିକ ସାର ଦେଲେ ବେଶୀ ଭଲ ଚାଷ ହେଉଛି?
1: ଗୋବର ଖତ ଦେଲେ ଚାଷ ଭଲ ହେଉଛି ଭାଇ,
0: ଆପଣଙ୍କର ଅନୁଭୂତି କହୁଛି।
1: ଆଉ ସାର ଦେଲେ କ'ଣ ନା, ସାର ଦେଲେ ସାର ଆମେ କେତେ ବର୍ଷ ଦେବା ସାର, ତ ଏ ବର୍ଷ ଯଦି ସେ ଜମିରେ 5 କେଜି ଦେଇଥିବା ସାର ଯେତିକି ଫସଲ ଅମଳ ହେବ, ତା ପର ବର୍ଷ ଆମକୁ 7 କେଜି ଦେବା ପାଇଁ ପଡ଼ିବ, ଆଉ ଯଦି ସାର ଅଧିକରୁ ଅଧିକ ଦେବା ହେଲେ ଯାଇକିରି ଆମକୁ ଫସଲ ଅମଳ ଠିକ୍ ରହିବ,
0: ମାନେ
1: ଫସଲ ସିନା ଅମଳ ଠିକ୍ ରହିବ କିନ୍ତୁ ମାଟି ପୁରା ଅମ୍ଳୀୟ ହେଇଯିବ।
0: ମାନେ ବଡ଼ କଥା ଯେ ଆମେ ଯେତେ ବର୍ଷ ଆମେ ସାର ଦେଇ ଚାଲିବା, ପ୍ରତି ବର୍ଷ ସାରର ପରିମାଣ ବଢ଼ି ବଢ଼ି ଚାଲିବ,
1: ବଢ଼ି ବଢ଼ି ଚାଲିବ,
0: ଯାହାଫଳରେ ଆମ ମାଟି ଖବରା ହେଇଯିବ,
1: ସେମିତି
0: ମାନେ ଉର୍ବରତା ରହିବ
1: ନାହିଁ
0: ନାହିଁ।
1: ଆଉ ତାପରେ ଇଏ ରୋଗ ପୋକ ବି ବହୁତ ଲାଗିବେ ସେଗୁଡ଼ାରେ, ଥରେ ଯଦି ରୋଗ ଲାଗିଛି ତାହେଲେ ଛଡ଼େଇବାଟା କଷ୍ଟ ହେଇଯିବ।
0: ମାନେ ଆମେ ଯେମିତିକି ଆମେ ପ୍ରକୃତିର କଥା, ପ୍ରକୃତିର ବା ପ୍ରାକୃତିକ ଯଦି ସାର ଦେବା, ସିଏ ଭଲ ଭାବରେ ତା'ର ଗ୍ରହଣ କରି ପ୍ରକୃତି ଅନୁସାରେ ସିଏ ବଞ୍ଚିବ, କିନ୍ତୁ ଆମେ ଯେତେବେଳେ ରାସାୟନିକ ସାର ଦେଇଦେବା ଫଟାକିନା ସାଙ୍ଗେ ସାଙ୍ଗେ ଭଲ ଦେଖାଯିବ, ସୁନ୍ଦର ଦେଖାଯିବ, ପୁଣି କିଛି ଦିନ ପରେ ସିଏ ସାଙ୍ଗେ ସାଙ୍ଗେ ସେ ସାରର ଅଂଶ ବି କମିଯିବ।
1: ହଁ ସତେ, ଯେମିତି ପୁରା ସେ ପୁରା ଶୁଖିଲାରେ ପୁରା ମରିଯାଇଛି ଭଳିଆ ଜଣାପଡ଼ିବ। ସାର ଦେବେ ସାର ଦେବେ, ଥରେ ଦୁଇ ଥର ପୁରା କଳା ଛନ୍ ଛନ୍ ଦେଖାଯିବ,
0: ପୁଣି
1: ତାପରେ କିଛି ଦିନ ଗଲା ପରେ ସତେ ଯେମିତି ପୁଡ଼ା ରୋଗଟା ଧରି ପଡ଼ିଲା ଭଳିଆ ଜଣାପଡ଼ିବ। ଆଉ
0: ସାର ଆଉ ଗୋବର ଭିତରେ ପାର୍ଥକ୍ୟ କହିଲେ ଅତି ସୁନ୍ଦର ଭାବରେ। ନିଶ୍ଚିତ ରୂପେ ବହୁତ ଚାଷୀ ଭାଇ ବି ଏବେ ଜୈବିକ ସାର ପ୍ରୟୋଗ କରୁଛନ୍ତି, ଜୈବିକ ସାରରେ ଚାଷ କରିବା ଦ୍ୱାରା ସିଏ ମଧ୍ୟ କହୁଛନ୍ତି ଭଲ ଲାଭ ହେଉଛି, ଭଲ ଅମଳ ହେଉଛି। ତେବେ ଗଛକୁ ଆମେ ଯେତେବେଳେ ଲଗାଇ ଦେଲେ ଏବଂ ଦେଖାଯାଏ ଯେ ଆମ ଜମିରେ ମଧ୍ୟ ବହୁତ ଘାସ ହୁଏ, ଘାସର ଦମନ କରିବା ପାଇଁ କ'ଣ ସବୁ ବ୍ୟବସ୍ଥା କରିବାକୁ ପଡ଼େ?
1: ଘାସ ତ ହୁଏ ଜମିକୁ, ଯେତେ ଆମେ ଭଲସେ ଚାଷ କରିଥିଲେ ମଧ୍ୟ ଜମିକୁ, ଯେତେ ଭଲ ପ୍ରସ୍ତୁତି କରିଲେ ମଧ୍ୟ ଘାସ ହୁଏ। ତ ଘାସ ନ ହେବା ପାଇଁ ଆମକୁ ଯେଉଁ ଧାନ ଆମେ ରୋଉଛୁ, ସେ ଧାନ ରୋଇବାର 3 ଦିନ ପରେ ବାଲିକୁ ପୁରା ଶୁଖେଇକିରି ଘାସମରା ଔଷଧ ଦିଆଯାଏ। ଯେମିତିକି ଗାଣ୍ଡୁଏ ବାଲିରେ ଟିପିଏ ଘାସମରା ଔଷଧକୁ ଭଲସେ ଫେଣ୍ଟିକିରି ଟିକେ ଟିକେ ଦିଆଯାଏ। ଆଉ ବେଶୀ ଯଦି ଏକାଠାଣିଆ ଯଦି ଘାସମରା ଔଷଧଟା ଯଦି ପଡ଼ିଯାଏ, ତାହେଲେ ଧାନ ପୋଡ଼ିଯିବାର ସମ୍ଭାବନା ବହୁତ ରହିଛି ଭାଇ। ତେଣୁ ହୁସିଆର ହେଇକିରି ଘାସମରା ଦେବା ଉଚିତ, କିନ୍ତୁ ଘାସମରା ଦେଲେ ଭଲ। ଆଉ ଯଦି ଯାହା ଗୋଟେ ଦୁଇଟା ବାହାରିବ ସେଇଟା ନିଜ ହାତରେ ସେଇଟାକୁ ଉପାଡ଼ି ଦେଲେ ଚଳିବ। ଆଉ ନହେଲେ ଏବେ ଯେଉଁ ଧାଡ଼ି ରୁଆ ଚାଲିଛି, ଏବେ ସେ ଯେଉଁ କନ ଉଡର ସେ ମେସିନ୍ ଏମିତି ଚାଲିଛି, ସେଗୁଡ଼ା କଲେ ବି ଘାସ ଦମନ ହୋଇପାରିବ, ଯାହାଫଳରେ ମାଟି ବି ଉର୍ବର ରହିବ, ଘାସ ବି ସେଇଠି ପଚିବ, ସେଗୁଡ଼ା କଲେ ବି ଭଲ ହେବ, କିନ୍ତୁ ଟିକିଏ ପରିଶ୍ରମ ଦରକାର। ଆଉ
0: ମାନେ ବର୍ତ୍ତମାନ ଲୋକ ଆଉ ପରିଶ୍ରମ ଚାହୁଁନାହାନ୍ତି, ସେ ଘାସମରା ଔଷଧ ମାରି ଦେଉଛନ୍ତି।
1: ହଁ, ଘାସମରା ଔଷଧ ମାରିବାଟା ଅବଶ୍ୟ ଘାସ ହେଉନାହିଁ ସତ କଥା, କିନ୍ତୁ ଘାସ ମରା ଦେଲା ବେଳକୁ ଆମକୁ ଟିକେ ହୁସିଆର ହେବା ପାଇଁ ପଡ଼ିବ, ଟିକେ ସତର୍କ ରହିବା ପାଇଁ ପଡ଼ିବ।
0: ମାଟି ବି ଟାଣ ହୋଇଯାଉଛି ବୋଲି ଚାଷୀ ଭାଇ କହୁଛନ୍ତି, ଘାସ ମରା ଦେଲେ ମାଟି ଟାଣ ହୋଇଯାଏ, ମାଟି ଯେଉଁ ନରମ ରୁହେ ସେ ନରମ ଅଂଶ ତା ରହୁନି, ଘାସ ମରା ଦେଲେ ଟାଣ ହୋଇଯାଏ।
1: ଟାଣ ତ ହେବ ହେବ, ତାପରେ ଯେଉଁ ଆମେ ଘାସ ମରା ଯଦି ଭଲସେ ଯଦି ଫେଣ୍ଟି ନଥିବା ସେଇ ଯେଉଁ ବାଲିରେ, କେଉଁଠି ଟିକେ ବେଶୀ ପଡ଼ିବ ମାତ୍ରାଟା, ଆଉ କେଉଁଠି ଜମା ପଡ଼ିବ ନାହିଁ, ତ ଯେଉଁଠି ବେଶୀ ପଡ଼ିଯାଇଥିବ ସେଇଠି ଧାନ ପୁରା ପଡ଼ିଯିବାର ସମ୍ଭାବନା ବହୁତ ରହିଛି।
0: ଯେତେବେଳେ ବି ଚାଷୀ ଭାଇ ତାଙ୍କର ଜମିରେ ଘାସମରା ପ୍ରୟୋଗ କରୁଛନ୍ତି, ସେତେବେଳେ ଟିକେ ଧ୍ୟାନ ସହକାରେ ବା ସାବଧାନତା ସହକାରେ ମାରିବା ଆବଶ୍ୟକ। ତେବେ ଆମେ ଧାନ ବିଲରେ ଧାନ ରୋଇଲେ, ରୋଇସାରିଲା ପରେ ଯେମିତିକି ଆପଣ କହିଲେ 3 ଦିନ ପରେ ଘାସମରା ମାରିଲେ, ତେବେ ଲଗାଇ ସାରିବାର କେତେ ଦିନ ପରେ ପୁନର୍ବାର ଆଉ ସେ ଜମିକୁ ଆମେ ପୁଣି ସାର ଦେବା?
1: ଲଗାଇ ସାରିବାର ବିଭିନ୍ନ ଧାନରେ ବିଭିନ୍ନ ମାନେ ବିଭିନ୍ନ କିସମର ଧାନ ଅଛି ନା, ଯଦି ଢିପ ଧାନ ହୋଇଥିବ ତାହେଲେ 7 ଦିନ ପରେ, ଆଉ ଯଦି ବେଡ଼ା ଧାନ ହୋଇଥିବ ଗହୀର ଜମିରେ ଯେଉଁ ବେଡ଼ା ଧାନ ଚାଷ କରାଯାଏ 140 ଦିନିଆ 110 ଦିନିଆ, ସେଗୁଡ଼ାରେ 15 ଦିନରେ ଦେଲେ ଚଳିବ। ଆଉ ଯେଉଁ ଝୁଟିଆ ଧାନ 90 ଦିନିଆ 100 ଦିନିଆ, ସେଗୁଡ଼ାକ ସପ୍ତାହେ ଭିତରେ ପିଲ ସାର ଦେବା ପାଇଁ ପଡ଼ିବ।
0: ଯେତେବେଳେ ଆମେ ତଳି ଲଗାଇ ଦେଲେ, ତଳି ଲଗାଇଲା ପରେ ପୁଣି ପାଣିର ବ୍ୟବସ୍ଥା କେମିତି କରିବାକୁ ପଡ଼େ? ପାଣି କ'ଣ ଠିଆ ପାଣି ରଖିବାକୁ ପଡ଼େ ନା ପାଣି କମ୍ ରଖିବାକୁ ପଡ଼େ?
1: ଧାନ ରୁଆ ସରିବା ପରେ ପାଣି ଆମକୁ ବ୍ୟବସ୍ଥା କରିବା ପାଇଁ ପଡ଼େ। ପାଣି ଯଦି ଅଧିକ ରହିବ ତାହେଲେ ପିଲ ମାରିବାରେ କଷ୍ଟ ରହିବ, ଆଉ ପାଣି ଯଦି କମ୍ ପୁରା ଶୁଖିଗଲା ପୁରା ଫାଟିଯିବ ତାହେଲେ ବି ପିଲ ମାରିବା ପାଇଁ କଷ୍ଟ ହେବ। ତେଣୁ ପାଣି ଅଧିକ ରଖିବା ନାହିଁ କି କମ୍ ବି ରଖିବା ନାହିଁ,
0: ଆମକୁ
1: ଝୁକଝୁକିଆ ପାଣି ରହିବ, କିନ୍ତୁ ମାଟି ଅଦା ଥିବ। ଆଉ ମାଟି ଅଦା ଥିବ କିନ୍ତୁ ମାଟି ଇଆଡ଼େ ଶୁଖିଯାଉନଥିବ କି ଇଆଡ଼େ ବେଶୀ ପାଣି ହେଉନଥିବ, ବେଶୀ ଯଦି ପାଣି ରହିବ ତାହେଲେ ବି ପିଲ ମାରିବା ପାଇଁ ଟିକେ କ'ଣ ହୁଏ, ପିଲ ଭଲ ମାରେନି।
0: ବହୁତ ବଢ଼ିଆ କଥା ଆପଣ କହିଲେ ଯେ ଆମେ ବେଶୀ ପାଣି ରଖିବା ନାହିଁ ବା ବେଶୀ କମ୍ ପାଣି ମଧ୍ୟ ରଖିବା ନାହିଁ, କି ଆବଶ୍ୟକତାକୁ ଦେଖି ଝୁକଝୁକିଆ କମ୍ କମ୍ ପାଣି ରଖିଲେ ଆମ ଜମିରେ ଭଲ ଆମ ଗଛର ଭଲ ପିଲ ଧରିବ।
1: ଆଉ ଯେଉଁ ସାର ମାରିବା ନା, ଯେଉଁ ସାର ମାରିବା ପୂର୍ବରୁ ପାଣିକୁ ପୁରା ଶୁଖେଇ ଦେବା, ଆଉ ସାର ମାରିସାରିଲା ପରେ ପାଣି ପୁରା ଦିନେ ଖଣ୍ଡେ ପାଣି ବାନ୍ଧି ରଖିବା, ସେତେବେଳେ ପାଣି ଛାଡ଼ିବାନି।
0: ତେବେ ଭକ୍ତ ଭାଇ, ଆପଣ ତ ବହୁତ ଭଲ ଭାବରେ ତଳି ତଳି ପ୍ରସ୍ତୁତି ଠାରୁ ଆରମ୍ଭ କରି ତଳି ବଡ଼ ହେଲା ପର୍ଯ୍ୟନ୍ତ, ଗଛର ସେ ବଞ୍ଚିଲା ପର୍ଯ୍ୟନ୍ତ ଆମ ଜମିରେ କ'ଣ କ'ଣ ସବୁ ପ୍ରସ୍ତୁତି କରିବା, କ'ଣ କ'ଣ ସବୁ ସାବଧାନତା ଅବଲମ୍ବନ କରିବା, କିପରି ଭାବରେ ତା'ର ତଦାରଖ କରିବା, ଏ ବିଷୟରେ କହିଲେ। ତେଣୁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଏବଂ ଆମ ଶ୍ରୋତାବନ୍ଧୁମାନଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ ରହୁଛୁ। ନମସ୍କାର।
1: ନମସ୍କାର।
2: ଶୁଣିଲେ ତ ଭକ୍ତବନ୍ଧୁ ଭାଇ, ଅଳ୍ପ ବୟସର ଯୁବ ଚାଷୀ ଭାଇ ଜଣେ କିପରି ଭାବରେ ଆମେ ତଳି ପ୍ରସ୍ତୁତି କରିବା, ତଳିକୁ ନେଇ ମୁଖ୍ୟ କିଆରୀରେ ଲଗାଇବା, ତା'ର ଯତ୍ନ କରିବା, ସବୁ ବିଷୟରେ ତାଙ୍କର ଅନୁଭୂତିକୁ ଆମ ସହିତ ବାଣ୍ଟିଲେ। ତେଣୁ ତାଙ୍କ କହିବା ମୁତାବକ ଯଦି ଆମେ କାମ କରିବା ତେବେ ଆମର କୌଣସି ଅସୁବିଧା ହେବନି, ଆମେ ଫସଲରୁ ଅଧିକ

କରିପାରିବା। ଦାୟିତ୍ୱଟି ହେଲା ଆମ୍ଭମାନଙ୍କର, ଆମେ ଟିକେ ଜଗି ରଖିକି କାମ କଲେ ହେଲା। ତେବେ ଆଜି ତ ସମୟ ହୋଇଯାଇଛି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା, ଉଠିବା ତାହେଲେ ଯିବା। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କୁ ବିଶୁ ଭାଇର ଜୁହାର।

ସୁନୀଲ ପଟ୍ଟନାୟକଙ୍କ ରଚନାରୁ କାର୍ଯ୍ୟକ୍ରମର ଶେଷ ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ ଚିତ୍ତ ଜେନା ଏବଂ ତୃପ୍ତି ଦାସ।

ଶୁଣୁଥିଲେ କେତୋଟି ଦେଶଭକ୍ତି ଗୀତ ଆକାଶବାଣୀ କେନ୍ଦୁଝର। ବର୍ତ୍ତମାନ ଶୁଣନ୍ତୁ ଲୋକଗୀତ କ୍ରମରେ କେତୋଟି ସମ୍ବଲପୁରୀ ଗୀତ।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ରାତି 10:30 ପ୍ରଚାର କରୁଛୁ ସିନେତରଙ୍ଗ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିପାରିବେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୀତଟି ଶୁଣନ୍ତୁ ବିଜୟ ପଥ ଚଳଚ୍ଚିତ୍ରର। ଗୀତଟିକୁ କଣ୍ଠରେ ସଜାଇଛନ୍ତି କଣ୍ଠଶିଳ୍ପୀ ସାଧନା ସରଗମ।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନଙ୍କର ପ୍ରିୟ ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ 96.3 meter ତଥା 1584 kHz ଏବଂ FM ବ୍ୟାଣ୍ଡରେ 101 MHz ଯୋଗେ। ଏଥରର ଗୀତଟି ଶୁଣନ୍ତୁ, ରାମଲକ୍ଷ୍ମଣ ଚଳଚ୍ଚିତ୍ରର। ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି କଣ୍ଠଶିଳ୍ପୀ ମନୋହର ଉଦାସ ଏବଂ ଅନୁରାଧା ପଡ଼ୱାଲ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ,
0: ସବୁରି ଭାଷାରେ କେବଳ ଆକାଶବାଣୀ।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ରାତି 11:10 କହି ରଖୁଛୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ। ଆସନ୍ତାକାଲି ଆମର ଅଧିବେଶନ ଆରମ୍ଭ ହେବ ପ୍ରାତଃ 5:55। ଭକ୍ତି